ଭାରତର ପରମ୍ପରା କେବଳ ଧର୍ମାନୁଷ୍ଠାନ ପର୍ବପର୍ବାଣୀ କିମ୍ବା ରୀତିନୀତି ମଧ୍ୟରେ ସୀମିତ ନୁହଁ, ଏହା ଆମର ଜୀବନ ଯାପନର ପ୍ରତ୍ୟେକ କ୍ଷେତ୍ରରେ ଜଡ଼ିତ। ସକାଳ ହେଲା ମାନେ ବଡ଼ମାନଙ୍କୁ ପ୍ରଣାମ କରିବା, ଅତିଥିଙ୍କୁ ସମ୍ମାନ ଦେବା, ଗୁରୁଙ୍କୁ ଶ୍ରଦ୍ଧା କରିବା, ପ୍ରକୃତିକୁ ପୂଜା କରିବା।

ନମସ୍କାର ଶ୍ରୋତବନ୍ଧୁ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସ 22 ଦିନ ଶୁକ୍ରବାର, ଇଂରାଜୀ 2026 ମସିହା ଜୁନ୍ ମାସ 12 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58

ପ୍ରଭାତର ମଙ୍ଗଳ ଆଳତିରେ ଆରମ୍ଭ ହୁଏ ଜୀବନର ଏକ ନୂଆ ଅଧ୍ୟାୟ। ମନ ମଧ୍ୟରୁ ଆପେ ଆପେ ଝରି ଆସେ ସରଳ ଭକ୍ତିରସ, ଯାହା ଦିନଟିକୁ ଏକ ସକାରାତ୍ମକ ବିନ୍ଦୁରୁ ଆରମ୍ଭ କରିବାକୁ ପ୍ରେରିତ କରିଥାଏ। ଚାଲନ୍ତୁ ଆମେ ବି ସେହି ଅମୃତମୟ ଧାରାରେ ସାମିଲ ହୋଇ ସଜାଡ଼ିବା ଅର୍ଘ୍ୟଥାଳିକୁ, ଯାହା ଆପଣ ଶୁଣିପାରୁଛନ୍ତି 110.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ଆଉ ଆଜି ଆପଣଙ୍କ ସହ ଅର୍ଘ୍ୟଥାଳିରେ ଅଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଦିଲ୍ ସେ ଦିଲ୍ ତକ୍।

ମା ମା ସବୁବେଳେ କରୁଣାମୟୀ କୃପାମୟୀ, କେବେ ନିଜ ପଣତ ଛାଇରେ ଘୋଡ଼େଇ ନିଜ ସନ୍ତାନକୁ ସୁରକ୍ଷା ଦିଅନ୍ତି, ତ କେତେବେଳେ ତା ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ମୋଚନ କରି ସଫଳତାର ଦିଗବାରିଣୀ ସାଜନ୍ତି। କେତେବେଳେ ସେ ବିଘ୍ନ ବିନାଶିନୀ, କେତେବେଳେ ସେ ଶତ୍ରୁ ସଂହାରିଣୀ, ଦୁଷ୍ଟମାନଙ୍କୁ ବିନାଶ କରି ଧରାରେ ରକ୍ଷା କରନ୍ତି ଭାରସାମ୍ୟ, ତ ପୁଣି କେବେ ଭକ୍ତର ଅଭୀଷ୍ଟ ପୂରଣ କରିବାକୁ ଯାଇ ପ୍ରଦାନ କରନ୍ତି ଧନ ଧାନ୍ୟ ଐଶ୍ୱର୍ଯ୍ୟ ସମୃଦ୍ଧି।

ମାଙ୍କର ରୂପ ବର୍ଣ୍ଣନା କରିବା କଣ ଏତେ ସହଜ? କାହା ପାଖରେ ବା ସେ ଶକ୍ତି ଅଛି? ସେ ତ ଅତୁଳନୀୟା, ଅବର୍ଣ୍ଣନୀୟା। କେତେବେଳେ ଭକ୍ତର ଭକ୍ତିରେ ବସ କୃପାର କଳକଳ ଝରଣା, ତ କେତେବେଳେ ଦର୍ପ ଅହଙ୍କାରକୁ ଭାଙ୍ଗି ସାଜନ୍ତି ଗର୍ବ ଗଞ୍ଜନା। ତାଙ୍କ ଚରଣ ତଳେ ଶରଣ ନେଲେ ମଣିଷକୁ ମିଳେ ଅପୂର୍ବ ଶାନ୍ତି, ମିଳିଯାଏ ଜୀବନ ମରଣ ଚକ୍ରରୁ ମୁକ୍ତି, ସବୁଦିନ ପାଇଁ ମୁକ୍ତି।

ଶୁଣୁଛନ୍ତି ଅର୍ଘ୍ୟ ଥାଳି ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ମଣିଷ ଯେବେ ଚାରିଆଡ଼ୁ ନିରାଶ ହୋଇଯାଏ, ଆଶ୍ରା ଖୋଜେ, ଲୋଡ଼ୁଥାଏ ଏପରି କିଛି ଯାହା ତାକୁ ଏକ ନୂତନ ଆଶା ଦେବ, ଆଶ୍ୱାସନା ଦେବ। ଜୀବନର ସଂଘର୍ଷ ପାଇଁ ପ୍ରସ୍ତୁତ କରିବା ଲାଗି ନୂତନ ଉର୍ଜା ପ୍ରଦାନ କରିବ। ଆଉ ସେଇ ଆଶା, ବିଶ୍ୱାସ ଆଉ ଭରସା ସାଜନ୍ତି କରୁଣାମୟୀ ମା। ନିଜର ନିଃସ୍ୱାର୍ଥପର ଛଳ ଛଳ ମମତା ଦ୍ୱାରା ପୁଛି ଦିଅନ୍ତି ଭକ୍ତ ଜୀବନରୁ ସମସ୍ତ ସଙ୍କଟ। ଆଉ ପୁଣି ଉଠି ଠିଆ ହୁଏ ମଣିଷ ଜୀବନ ଯୁଦ୍ଧରେ ନୂତନ ଭାବେ ପୁଣି ଥରେ ସାମିଲ ହେବା ଲାଗି।

ମା ସବୁଠି ଅଛନ୍ତି, କେଉଁଠି ତାଙ୍କର ଉପସ୍ଥିତି ନାହିଁ କହିଲେ ପକ୍ଷୀର କିଚିରିମିଚିରି ଶବ୍ଦ କୁହନ୍ତୁ ବା ମନ୍ଦିରର ଘଣ୍ଟି, ଏ ସମଗ୍ର ଧରଣୀର ଆତ୍ମାରେ, ମାଟିରେ, ପାଣିରେ, ପବନରେ ସବୁଠି ତାଙ୍କର ଅବସ୍ଥିତି, ସବୁଠି ତାଙ୍କର ଉପସ୍ଥିତି। ମା ଶବ୍ଦ ଆମ ପାଇଁ କେବଳ ଶବ୍ଦଟିଏ ନୁହେଁ, ଇଏ ଏଭଳି ଏକ ଭାବନା ଯେଉଁଥିପାଇଁ ଆମେ ବଣ, ଜଙ୍ଗଲ ଏପରିକି ନଦୀକୁ ମଧ୍ୟ ମାତାଙ୍କ ଆଖ୍ୟା ଦେଇଥାଉ। ଏହା ମୋ ମହାନ ପରମ୍ପରା।

ସୁଖ ଶାନ୍ତିର ଗନ୍ତାଘର, ଆଶ୍ରିତ ହୃଦୟର ଚାବିକାଠି ସେହି ମମତାମୟୀ ମାତା, ଅଜ୍ଞାନକୁ ଲୁପ୍ତ କରି ଜ୍ଞାନାଲୋକରେ ଜୀବନକୁ ଆଲୋକିତ କରନ୍ତି। ସୃଷ୍ଟି ବି ତାଙ୍କ ବିନା ଅସମ୍ଭବ। ସେଇ ସୃଷ୍ଟିର ଆଧାର, ସେଇ ମଙ୍ଗଳମୟୀ ମାଙ୍କ ଚରଣ ତଳେ ମିନତି ଜଣାଇ ଭେଟି ଦେଉଛୁ ଅର୍ଘ୍ୟଥାଳୀର ଶେଷ ଅର୍ଘ୍ୟ। ଏଇ ନିଅନ୍ତୁ।

0: ହାଇ ଫ୍ରେଣ୍ଡସ୍, ପହଞ୍ଚି ଯାଇଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆପଣଙ୍କ ପାଖରେ କାର୍ଯ୍ୟକ୍ରମ ସୂଚନାକୁ ନେଇ। କାରଣ ଦିନ ସାରା କଣ ଶୁଣିବେ ଆଉ କେମିତି ବିତେଇବେ ପ୍ଲାନ୍ ତ ଆପଣ କରିଥିବେ, ତେଣୁ ଆମେ ବି ଆମ ପ୍ଲାନ୍ଟା ଆପଣଙ୍କୁ ନ କହିଲେ ଆପଣ ଶୁଣିବେ କେମିତି ଯେ। ତେଣୁ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ସକାଳ 7:10 ବିଷୟ ରହିଛି ଶ୍ରବଣ ଦୋଷ। ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ଦାସ। ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି। ସକାଳ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜ ମତାମତ ରଖିପାରିବେ। ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆଜିର ଟପିକ୍ ରହିଛି ଯେ ଯୋଗ, ଯାହାକି ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶବିଶେଷ। କହନ୍ତି ଯୋଗ କେବଳ ଶରୀରକୁ ସୁସ୍ଥ ରଖିନି, ବେଳେବେଳେ ଚମତ୍କାର କରିଥାଏ। ତେବେ ଜାଣିବାକୁ ଚାହିଁବୁ ଯୋଗ ଆପଣଙ୍କ ଜୀବନରେ କି ଚମତ୍କାର କରିଛି, ଏ ସମ୍ପର୍କରେ ମତାମତ ଦେବାକୁ ଚାହିଁଥିଲେ 06712303153 ଡାଏଲ୍ କରନ୍ତୁ ଏବଂ କଥା ହୁଅନ୍ତୁ ଅନୁସହ ସକାଳ 9:00-10:00 ମଧ୍ୟରେ। ରେନ୍ବୋ ଏସ୍ଏମ୍ଏସ୍ ରହିଛି ଦିନ 10 ଏବଂ ରାତି 10, ଏଥିରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11 ରହିଛି କଳାକାର, ଦିନ 11:30 ଶୁଣିପାରିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଦିନ 12 କିଛି କଥା କିଛି ଗୀତ। ଦିନ 1:10 ରହିଛି ଆଜି ଚର୍ଚ୍ଚାରେ, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ରଖିପାରିବେ। ବର୍ତ୍ତମାନ କିଛି ସମୟର ବିଜ୍ଞାପନ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ,
3: ଆରେ ରାମୁ ଏ ପଙ୍ଖା କାହିଁ ଚାଲିଛି, ବିଜୁଳି ବିଲ୍ କଣ ତ ବାପା ଦବ।
2: କିନ୍ତୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026ରେ ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6132ରୁ ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ

ପାଇଁ ସୁରକ୍ଷିତ ଖେଳ ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୋ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୋ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟକୁ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା

0: ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିବେ ଶ୍ରବଣ ଦୋଷ ସମ୍ପର୍କରେ କହିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣ ପଟହ ରହିଥାଏ। ଏହି ତିନୋଟି ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ। ବଧିର ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନ୍ସିଲ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି 5 ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମା'ର ଗର୍ଭାବସ୍ଥାରେ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣଗୁଡ଼ିକ ହେଲା ଜନ୍ମ ପୂର୍ବରୁ ମା'କୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମା'କୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରୀ ନ୍ୟୁରାଲ୍ ଡେଫନେସ୍, ଯାହା ଅନ୍ତଃକର୍ଣ୍ଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ, ଏବଂ ଅନ୍ୟଟି ହେଲା ମିକ୍ସ ଡେଫନେସ୍। କଣ୍ଡକ୍ଟିଭ୍ ଡେଫନେସ୍ର କାରଣଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ, କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମିତ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିକ୍ସଡ୍ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରି ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ୍ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ୍ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟରେ ଶ୍ରବଣ ଦୋଷ ସମ୍ପର୍କରେ କହିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି। ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ ୟୁଏଇର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ। ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି। ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ୍ ଗ୍ରାଜୁଏଟ୍ କୋର୍ସର ପାସିଙ୍ଗ୍ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ 2 ଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା

ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140245981800 ନମ୍ଘରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀ ଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ୍ ଶାସନ ଓ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ୍ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ୍ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ୍ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 କୋଟିରୁ ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ଐତିହାସିକ ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ୍ ମୋହଦ୍ ଫାଇନାଲ୍ରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି।
ଆସନ୍ତା 14 ତାରିଖରେ ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ

ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ, ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।

ତାଙ୍କର ଆଉ କେତୋଟି ସ୍ମରଣୀୟ ଚଳଚ୍ଚିତ୍ର ହେଲା ପ୍ୟାରି ବେହେନା, ଏବଂ ଆହୁରି ଅନେକ ଚଳଚ୍ଚିତ୍ର ତାଙ୍କର ରହିଛି। ତେବେ ତାଙ୍କର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ସାଉଁଟିଛନ୍ତି। ତେବେ 2006 ମସିହାରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ସତ, କିନ୍ତୁ ଏବେ ବି ତାଙ୍କର ଅଭିନୟ ତାଙ୍କ ପ୍ରଶଂସକଙ୍କ ମନରେ ସଜ୍ଜୀବିତ ହୋଇ ରହିଛି।

ସୁଣୁଛନ୍ତି ଶୁଭ ସକାଳକୁ ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ଟିନ୍ ପକାଟାକ୍ରେ ଦେଲ ସେ ଦେଲ ତାକ ଆଉ ଆପଣ ଆମକୁ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପୁରା ଦୁନିଆରେ ସେବା ଯାହାର କୌଣସି ତୁଳନା ନାହିଁ ଆଉ ଯେଉଁମାନେ ସେବା କରନ୍ତି ତାଙ୍କ ପାଇଁ ତ କିଛି ୱାର୍ଡସ୍ ବି ନାହିଁ କାରଣ ଯାହା ସେମାନେ କରିପାରନ୍ତି କେହି କରିପାରନ୍ତିନି ଗୋଟିଏ ପେସେଣ୍ଟକୁ ଖୁଆଇବା ପିଆଇବା ତାକୁ ଭଲ ଭାବରେ ହ୍ୟାଣ୍ଡେଲ୍ କରିବା ସେଇମାନେ ହିଁ ଜାଣନ୍ତି ଯେଉଁମାନେ ଏ କାମ କରିଥାନ୍ତି ଯାହାକୁ କୁହାଯାଏ ସର୍ଟିଫାଏଡ୍ ନର୍ସିଂ ଆସିଷ୍ଟାଣ୍ଟ ଆଉ ଆଜିର ଦିନଟି ସେମାନଙ୍କ ପାଇଁ ସମର୍ପିତ ଆଜି ହେଉଛି ସିଏନ୍ଏ ଡେ ଯେଉଁମାନେ କି ପେସେଣ୍ଟ ଆଉ ସେମାନଙ୍କର ଯେଉଁ ହେଲ୍ଥ ଇସ୍ୟୁଜ୍ ଅଛି ତାକୁ ହ୍ୟାଣ୍ଡେଲ୍ କରନ୍ତି ଆଉ ଇମୋସନାଲ୍ ଗ୍ୟାପ୍କୁ ଫିଲ୍ କରନ୍ତି ଏବଂ ଡକ୍ଟର୍ସ ନର୍ସେସ୍ ତ କରନ୍ତି ହେଲେ ଏଇ ସର୍ଟିଫାଇଡ୍ ନର୍ସିଂ ଆସିଷ୍ଟାଣ୍ଟମାନେ ଭଲ ଭାବରେ ପେସେଣ୍ଟସ୍ମାନଙ୍କର କେୟାର୍ ନେଇପାରିଥାନ୍ତି ଆଉ ଏବେ ତ ଯେଉଁମାନେ ଏକଲା ରହୁଛନ୍ତି ବା ତାଙ୍କ ପାଖରେ କେହି ନାହାନ୍ତି ସେମାନଙ୍କ ପାଇଁ ସେମାନେ ହାୟାର କରିପାରିବେ ସିଏନ୍ଏ ମାନେ ସର୍ଟିଫାଏଡ୍ ନର୍ସିଂ ଆସିଷ୍ଟାଣ୍ଟ ଯେକି ସେମାନେ ନିଜର ଯତ୍ନ ଯେଉଁମାନେ ନିଜେ ନେଇପାରିନଥାନ୍ତି ସେମାନେ ଏଇ ଆସିଷ୍ଟାଣ୍ଟମାନଙ୍କ ସହାୟତାରେ ନିଜକୁ ଠିକ୍ ରଖିପାରିବେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଶୁଭ ସକାଳରେ। ଏବେ ଶୁଣନ୍ତୁ ଏକ ବିଶେଷ ସୂଚନା, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରସ୍ତମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 0671230-3146 ଏବଂ 0671230-3149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆଉଥରେ ନମ୍ବର 2ଟି କହି ରଖୁଛି, 06712301416 ଏବଂ 06712301349। ସୂଚନାଟି ଏତିକିରେ ଶେଷ ହେଲା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମର୍ଣ୍ଣିଂ ମେଲୋଡିରେ ଆଜି ଆମେ କଥା ହେଉଛେ ଗୋଲାପ ସମ୍ପର୍କରେ जैसे गुलाब गुलाब के गुच्छे बगैर नहीं रह सकता मेरा सच्चा प्यार आप हो आपके बिना रहा नहीं जाता भल पाइबा आकर्षण नुहे भल पाइबा स्वार्थपर हो पारे ना भल पाइबा प्राप्तिर ना नुहे भल पाइबा ଅପ୍ରାପ୍ତ ଅତୃପ୍ତ ଏଭଳି ଏକ ମାନସିକତା ଯାହା ମନରେ ପ୍ରେମର ବତୀକୁ ଜଳେଇ ରଖେ ସବୁବେଳେ ସବୁ କ୍ଷଣି ସବୁ ମୁହୂର୍ତ୍ତରେ ଆଉ ସେଇ ଇସାଇତା ପ୍ରେମ ଉଜ୍ଜୀବିତ ହୁଏ ଜାଗି ଉଠେ ଯେବେ ଆଖିରେ ପଡ଼େ ନାଲି ଗୋଲାପଟିଏ ନାଲି ଗୋଲାପ ପ୍ରେମ ସମର୍ପଣ ଏହାର ପ୍ରତୀକ ତେବେ ନାଲି ଗୋଲାପକୁ ନେଇ ଆଜିର ମର୍ଣ୍ଣିଂ ମେଲୋଡିରେ ଥିଲି ମୁଁ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆଉ ଏବେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାର ସମୟ ଅର୍ଥାତ୍ ପଚାରିଥିଲି ଆପଣଙ୍କୁ କ୍ୱେଶ୍ଚିନ୍ ଅଫ୍ ଦ ମର୍ଣ୍ଣିଂ କେ ଆକ୍ଟ୍ରେସ୍ ପଦ୍ମିନୀ ଯାହାଙ୍କର ଆଜି ଶୁଭ ଜନ୍ମଦିନ ମାତ୍ର 16 ବର୍ଷ ବୟସରେ ଆଜ୍ ଏ ଡ୍ୟାନ୍ସର ହିନ୍ଦୀ ସିନେମାରେ ସେ ଡେବ୍ୟୁ କରିଥିଲେ 1948 ଆଉ ସେହି ଫିଲ୍ମର ନାଁ କ'ଣ ଥିଲା ତେବେ କହି ରଖୁଛି ସଠିକ୍ ଉତ୍ତର ହେଲା କଳ୍ପନା ଯାହା 1948 ରିଲିଜ୍ ହୋଇଥିଲା ତେବେ ଦେଖିନେବା ପ୍ରଥମେ ସଠିକ୍ ଉତ୍ତର ଆମକୁ କିଏ ଲେଖିକି ପଠାଇଛନ୍ତି

ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ମମତା ସାହୁ ଓ ଖୁମା ଢେଙ୍କାନାଳରୁ। ତା ଛଡ଼ା ଆମକୁ ସଠିକ୍ ଉତ୍ତର ଲେଖିକି ପଠାଇଛନ୍ତି, ଚେଷ୍ଟା କରିଛନ୍ତି ଆଜି ସମସ୍ତେ ପ୍ରାୟ। ଧୀରେନ୍ ପୂଜାରୀ ସାଲେପୁର କଟକରୁ ମଧ୍ୟ ସଠିକ୍ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି। ତା ଛଡ଼ା ଆମ ପାଖକୁ ସଠିକ୍ ଉତ୍ତର ପ୍ରଥମେ ଲେଖିକି ପଠାଇଛନ୍ତି।

ଆଭାସ ସେନ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ସେ ହେଇପାରିଛନ୍ତି ଆଜି ସକାଳର ଶ୍ରୋତା ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ ଏବଂ ଲେଖିଛନ୍ତି 1948 ରିଲିଜ୍ ଫିଲ୍ମ କଳ୍ପନାରେ ପ୍ରଥମେ ମାତ୍ର 16 ବୟସରେ ଆକ୍ଟ୍ରେସ୍ ପଦ୍ମିନୀ ଡେବ୍ୟୁ କରିଥିଲେ। କଂଗ୍ରାଚୁଲେସନ୍ସ ଆଭାସ, ଆପଣ ହେଇପାରିଛନ୍ତି ଆଜି ସକାଳର ଶ୍ରୋତା। ତାଛଡ଼ା ସଠିକ୍ ଉତ୍ତର ଦେବା ଲାଗି ଚେଷ୍ଟା କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁ ଢେଙ୍କାନାଳରୁ ଏବଂ ପ୍ରଭାତୀ ମିଶ୍ର ସାଲେପୁର କଟକରୁ ମଧ୍ୟ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ବହୁତ ବହୁତ ବହୁତ ଧନ୍ୟବାଦ। ଆଜିର କ୍ୱେଶ୍ଚିନ୍ ଅଫ୍ ଦ ମର୍ଣ୍ଣିଂ ଟିକେ ଟ୍ରିକି ଥିଲା, କିନ୍ତୁ ଠିକ୍ ଅଛି, ଆପଣମାନେ ଚେଷ୍ଟା କରିଛନ୍ତି, ସେଥିପାଇଁ କି ବହୁତ ବହୁତ ଧନ୍ୟବାଦ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚାଟ୍ରେ ଆପଣଙ୍କ ସହ। ତ ଯେମିତିକି କହିଥିଲି ଆପଣଙ୍କୁ ଯୋଗ, ଯୋଗ ହେଉଛି ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯାହାକୁ ଛାଡ଼ିକି ହୁଏତ ଆପଣ ହୁଏତ ନିଜ ଲାଇଫ୍ ବଞ୍ଚିପାରିବେ, କିଛି ଅସୁବିଧା ନାହିଁ, କିନ୍ତୁ ଯଦି ତାକୁ ଆପଣେଇ ନେଲେ ସେଇଟା ଆପଣଙ୍କ ଲାଇଫ୍ରେ ଏଭଳି ପରିବର୍ତ୍ତନ ଆଣିବ ହୁଏତ ସେଇଟା ଆପଣ ଏକ୍ସପେକ୍ଟ ବି କରିନଥିବେ। ଆମର ପ୍ରାଚୀନ ପରମ୍ପରା ଯାହାକି ସତକଥା କହିବାକୁ ଗଲେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବହୁ ପୁରୁଣା ଦିନରୁ, କିନ୍ତୁ ଆମେ ତାକୁ ଭୁଲି ଯାଇଛେ। ତେଣୁ ଧୀରେ ଧୀରେ ବହୁତ କିଛି ପ୍ରଗତି ହୋଇଛି, ପରିବର୍ତ୍ତନ ହୋଇଛି, ଆଉ ଆମେ ତାକୁ ଭୁଲୁନି, ମାନେ ନିଜ ଲାଇଫ୍ର ଗୋଟେ ଛୋଟିଆ ଅଂଶ ଭାବରେ ନିଶ୍ଚିତ ରୂପେ ପ୍ରତ୍ୟେକ ଦିନ କେହି ନା କେହି ଏଇ ଯୋଗ ସହିତ ଜଡ଼ିତ ହେଉଛନ୍ତି ଏବଂ ଆମେମାନେ ମଧ୍ୟ ଅଭ୍ୟାସ କରୁଛେ। ଯେତିକି ଭାବୁଛି ଆମର ଯେଉଁମାନେ ଲିସନର୍ସ ଅଛନ୍ତି ସେମାନେ ପ୍ରାୟତଃ ଯୋଗ ପ୍ରାକ୍ଟିସ୍ କରନ୍ତି, ଅଭ୍ୟାସ କରନ୍ତି, ଏବଂ ବହୁତ ଥର ଆମେ ଯେତେବେଳେ କଥା ହଉ ଜାଣିପାରିଥାଉ ଯେ ଯୋଗ ସେମାନଙ୍କ ଜୀବନରେ କ'ଣ ମହତ୍ତ୍ୱ ରଖିଥିବେ। ଆଜିର ଟପିକ୍ ରହିଛି ଯେ କୁହନ୍ତି ଯୋଗ ଚମତ୍କାର କରିଥାଏ ଜୀବନରେ, ତେବେ ଯୋଗ ଦ୍ୱାରା ଆପଣଙ୍କ ଲାଇଫ୍ରେ କ'ଣ ଚମତ୍କାର ହେଇଛି ଏ ସମ୍ପର୍କରେ ଯଦି ଆମ ସହିତ ନିଜ ମତ ସେୟାର କରିବାକୁ ଚାହୁଁଛନ୍ତି ତେବେ ଡାଏଲ କରନ୍ତୁ 06712303153 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ। ଆଉ ଆଉ ଆଉ ଆମ ସହିତ ଲିସନର୍ସ ଯୋଡ଼ି ହେଇଗଲେଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
1: ଜୟ ମା ତାରା ତାରିଣୀ ଦୁଃଖ ହାରିଣୀ,
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଗଞ୍ଜ।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି। ଆଉ ଯୋଗ ଉପରେ ଆଜି ସବୁ କହୁଥିଲେ, ମୁଁ ଶୁଣୁଥିଲି ସବୁ।
0: ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ ମୁଁ କହିବି ଯେ କଲେଜ ଯୋଗ ଜୀବ ରୋଗ, ଆଉ ଯୋଗ ତ ନିହାତି ଆମେ ସମସ୍ତେ କରିବା ଦରକାର। ଆଉ ଏଇଟା ମଧ୍ୟ ଆମର 21 ତାରିଖ ମଧ୍ୟ ବିଶ୍ୱ ଯୋଗ ଦିବସ ପାଳନ ହଉଛି, ଆଉ ମୁଁ ମଧ୍ୟ ଅଲମ ବିଲମ କପାଳ ହାତୀ ଯୋଗ ପ୍ରାଣାୟାମ କିଛି କରୁଛି।
0: କଣ କଣ ସବୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି ଯୋଗ କଲା ପରେ?
1: ନିଶ୍ଚୟ ତ ମାନେ ମୋର ଯେତିକି ଡାଇବେଟିସ କିଛି ବଢ଼ୁଥିଲା ବେଳେ ମୋର ଆଗରୁ 400-350 ରହୁଥିଲା, କିନ୍ତୁ ଏବେ ମୁଁ ଯୋଗ ପ୍ରାଣାୟାମ ସକାଳ ଚାଲିବା ଦ୍ୱାରା ଆଉ ଅଲମ ବିଲମ କପାଳ ହାତୀ କରିବା ଦ୍ୱାରା ମୋର ବର୍ତ୍ତମାନ 300-250 ଏମିତି ରହୁଛି। ଆଉ ଦେହକୁ ଗୋଟେ ଫୁର୍ତ୍ତି ଲାଗୁଛି, ଉଲ୍ଲାସ ଲାଗୁଛି ଗୋଟେ, ଆଉ ଯୋଗ ନ କଲେ ମାନ୍ଦାଳିଆ ଲାଗୁଛି ଦିନ ଆଗ, ଯୋଗ କିମ୍ବା ପ୍ରାଣାୟାମ କଲେ ଦିନଟା ଟିକେ ଫୁର୍ତ୍ତି ଲାଗେ, ଆଉ ଚଳଚଞ୍ଚଳ ଲାଗେ, ଯୋଗ କୌଣସି କାମ କରିବାକୁ ଟିକେ ଆଗ୍ରହ ଆସେ।
0: ଆଚ୍ଛା, ବହୁତ ବଢିଆ। ତେବେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖି ଯୋଗ ଦ୍ୱାରା ନିଶ୍ଚୟ ସମସ୍ତେ ଅନୁପ୍ରାଣିତ ହେବେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲେ, ନମସ୍କାର।
1: ନମସ୍କାର।
0: ତ ଏଇଥିଲେ ନାରାୟଣ ଭାଇ ଗଞ୍ଜାମରୁ, ଆଉ ଯେମିତିକି ସେ ଯୋଗ ଦ୍ୱାରା କିଭଳି ପ୍ରଭାବିତ ହୋଇଛନ୍ତି, ତାଙ୍କ ଲାଇଫ୍ କିଭଳି ପ୍ରଭାବିତ ହୋଇଛି ସେ ସମ୍ପର୍କରେ କହିଲେ। ଆପଣ ଚାହିଁଲେ ଆମକୁ କହିପାରିବେ ଯୋଗ କ'ଣ ଚମତ୍କାର କରିଛି ଆପଣଙ୍କ ଜୀବନରେ, ତେବେ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, हेलो।
2: भगवान की पूजा करने से, भगवान की पूजा करने से माँ बाप नहीं।

0: हमेशा इश्क में ही रहना, यूं ही हर दम हर दिन हमारे साथ रहना। ओनली ऑन 100.4 आकाशवाणी एफएम रेनबो कटक रे चाली ची डायल इन लाइव चिट चैट विद म्यूजिक में थ्रानू ऑफ कोर्स दिल से दिल तक। तो आज हमें कथा हो जे जे जोगो किभली चमत्कार करी छे आपनों को जीवन रे कहिबा को रेडी हे जेंति आपनो देखि नबा के कर छन कॉल। हेलो
1: हेलो दीदी नमस्कार।
0: नमस्कार की कहो चंदी कोठो कहो चंदी।
1: मु साई कहो छी बेलपुरा रु।
0: केमते अच्छा साई बहुत दिन परे कलो।
1: आगे बहुत बढ़िया आछे आपण के ने चंदी।
0: बहुत बढ़िया। आज रे टॉपिक ऊपर कोन कहबो?
1: हां मु तो कहबी योग करबा नियाति दरकार काई ना हम यदि योग करियो टाइम न होउ जी तले हम यदि मजरे मजरे साइकिलिंग करबा आ डेली भी यदि करबा सेडा भल गोटे किलोमीटर हो पछि।
0: अच्छा तमे तमे योग करो?
1: ଆଜ୍ଞା ଟିକେ ଟାଇମ ହେଲା ସେଇଥିପାଇଁ ମୁଁ ମଝିରେ ମଝିରେ କଣ କରେ ସକାଳୁ ତ ହେଇପାରେ ନା ମୁଁ ମଝିରେ ମଝିରେ ଏମିତି ସାଇକେଲିଂ କରେ ସେଇଟା ଗୋଟେ ମାନେ ପ୍ରକାର ଏକ୍ସରସାଇଜ ତାପରେ ଯେତେବେଳେ ବି ଯୁଆଡେ ଆଜ୍ଞା
0: କୁହନ୍ତୁ
1: ଯେତେବେଳେ ବି ମାନେ ଯୁଆଡେ ଯାଏ ତ ପାହାଚ ଆମେ ଯଦି ଚଢିକି ଯିବା ତାହେଲେ ସେଇଟା ବି ଭଲ ଲିଫ୍ଟ ନଗଲେ ଚଳିବ ମୋର।
0: ଆଚ୍ଛା ବଢିଆ ମାନେ ଲିଫ୍ଟ ନ ନେଇକି ଆପଣ ପାହାଚରେ ଚଢିକି ଯାଆନ୍ତି ନାଇଁ କି? ବହୁତ ବଢିଆ। ପରିଶ୍ରମ ଯେତେ କରିବ ଫିଟ ସେମିତି ସେତିକି ରହିବ। ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କହିଛି ସାଇ।
1: ଝାଳ ବୋହିବ ସେତେ ଭଲ।
0: ହଁ ନିଶ୍ଚୟ ନିଶ୍ଚୟ ଯେତେ ଝାଳ ବୋହିଯିବ ସେତେ ଭଲ। ବହୁତ ବଢିଆ ଭଲ ଡେଫିନେସନ ଆପଣ ଆପଣେଇଛନ୍ତି। ବହୁତ ବହୁତ ଧନ୍ୟବାଦ ସାଇ। ରହିଲି ନମସ୍କାର।
1: ଧନ୍ୟବାଦ ଦିଦି ରହିଲି ନମସ୍କାର।
0: ନମସ୍କାର। ତ ଏଇଥିଲେ ସାଇ ବେଲପଡ଼ାରୁ ଖୁବ ଏକ୍ସାଇଟେଡ ଥିଲେ କଥା ହେବା ବେଳେ କାରଣ ବହୁତ ଦିନ ପରେ କଲ୍ କରିଛନ୍ତି। ବହୁତ ଖୁସି ଲାଗିଲା ସାଇ ଆପଣଙ୍କ ସହିତ କଥା ହେଇକି। ତେବେ ଆଗକୁ ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ହ୍ୟାଲୋ ଶୁଭ ସକାଳ ମ୍ୟୁଜିକ ମିତ୍ର ଅନୁ ମ୍ୟାମ ନମସ୍କାର।
0: ନମସ୍କାର କେମିତି ଅଛନ୍ତି ମୁନା ଭାଇ?
2: ମୁଁ ତ ସବୁବେଳେ ବିନ୍ଦାସର ଅଛି। ଆଶା ଅଛି ମା ଶାରଳାଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସରେ ତାଙ୍କୁ ଖୁସିରେ ଥାନ୍ତୁ ଏବଂ ନିରୋଗୀ ରୁହନ୍ତୁ। ମାଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ବିଶେଷ କରି ଆଜି ପ୍ରୋଗ୍ରାମଟା ବହୁତ ବଢିଆ ଲାଗିଲା।
0: ଆଜିର ଟପିକ ଉପରେ କଣ କହିବେ
2: ଦେଖନ୍ତୁ। ଯେତେବେଳେ ମୁଁ ମହର୍ଷି ଆଶ୍ରମ ଥିଲି ସେତେବେଳେ ତ ଯୋଗ ପ୍ରାଣାୟାମ ଆସନ ସବୁ କରୁଥିଲି ସେତେବେଳେ ବହୁତ କିଛି ମୋ ପରିବର୍ତ୍ତନ ହେଇଯାଇଥିଲା। ଯେମିତି ଏକାଗ୍ରତା ବଢିଯାଇଥିଲା ମନରେ ଯେତେ ନେଗେଟିଭ ଚିନ୍ତାଧାରା ଥିଲା ସେ ସବୁ ଚେଞ୍ଜ ହେଲା ଆସ୍ତେ ଆସ୍ତେ। କାରଣ ଯୋଗ ପ୍ରାଣାୟାମ କଲେ ସବୁ ନେଗେଟିଭ ଚିନ୍ତାଧାରା ଦୂରେଇ ଯାଅ। ଲୋଭ ମୋହ ମାୟା ଯାହାଠୁ କାମନାଠୁ ଆମେ ବହୁତ ଦୂରେ ରହିପାରିବା ଏବଂ ବିଶେଷ କରି ଆତ୍ମାକୁ

0: ପରମ୍ପରା ମିଳନ ହୁଏ ଏବଂ ରାଗ କ୍ରୋଧ ଏସବୁ ଯୋଗ ପ୍ରାଣାୟମ କଲେ ନିଶ୍ଚିତ ଦୂରେଇ ଥାଏ କାରଣ ମୁଁ ନିଜେ ଭୁକ୍ତଭୋଗୀ କାରଣ ଦିବସ ଅଢେଇ ବର୍ଷ ମୁଁ ଥିଲି ଆଶ୍ରମ ଆକୁ ସବୁ କରିଥିଲି ଆଉ ବହୁତ କିଛି ମୋ ଜୀବନ ଚମତ୍କାର ହେଇଥିଲା ତାପରେ କିଛି ବର୍ଷ ଦିବସ ହେଲା ପରେ ଆଶ୍ରମ ଆଇଗଲେ ତା ଘରେ କିଛି ବର୍ଷ କଲି ତାପରେ ନୀତି ନିୟମ ଏତେ ରଖିପାରିଲିନି ତଥାପି ଏବେ ବି ଚାଲିଛି ମୋର ଆଉ ବିଶେଷ କରି ସବୁବେଳ ପାଇଁ ସ୍ୱାସ୍ଥ୍ୟ ଠିକ ରହିବ ଏବଂ ବହୁତ କିଛି ଉପକାର ମୁଁ ପାଇଥାଏ ଯୋଗ ଦ୍ୱାରା
1: ନିହାତି ନିହାତି ଯେତିକି ଶାରୀରିକ ପରିବର୍ତ୍ତନ ହୁଏ ତା ସହିତ ମାନସିକ ପରିବର୍ତ୍ତନ ବି ବହୁତ ହୁଏ ତା ମାନେ ବହୁତ ବଢିଆ
0: ଶାରୀରିକ ମାନସିକ ପରିବର୍ତ୍ତନ ବହୁତ ହେଇଯାଏ ଆଉ ଯୋଉମାନେ ଯୋଗ ବି କରୁଛନ୍ତି ସେମାନେ ତା ଉପକାର ପାଇଛନ୍ତି ଆଉ ମୁଁ ବି ବହୁତ ଯୋଗ କରିଛି 128 ପ୍ରକାର ଆସନ ବି ଜାଣିଥିଲି ଆଉ ସବୁ ଏବେ ବି ମୁଁ ଚାଲିଛି ଦେଖନ୍ତୁ ଏବେ ଚାଲିଚାଲି ଖାଇବ କେବଳ ଯୋଗ କଲେ ମ୍ୟାଡାମ ହବନି ତା ସହିତ ଖାଦ୍ୟ ପାନୀୟ ରଖିବାକୁ ପଡେ ଆମେ ଏଠି ଯୋଗ କରାଯାଏ ବାହାରେ ଯାଇ ଖାଦ୍ୟ ଖାଇଲେ କିଛି ମୂଲ୍ୟ ରହିବନି
1: ନା ନା ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ ମୁନା ଭାଇ ରହିଲି ନମସ୍କାର
0: ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗେ ଗୋଟେ ଶୁଭେଚ୍ଛା ଦେବି ଆମର ବନ୍ଧୁ ତମନା ମ୍ୟାଡାମଙ୍କ କାଲି ଜନ୍ମଦିନ ଥିଲା ଆଉ ବିଶେଷ ତାଙ୍କୁ ଶୁଭେଚ୍ଛା ଶୁଭକାମନା ଦଉଛି ଏବଂ ବିଶେଷ କରି ଆବାସ ସାହୁ କାଲି ସବୁ ମିଠା କଲେ ତମନା ମ୍ୟାଡାମ ସବୁ ତାଙ୍କୁ ଦେଲେ ଆମକୁ ଡାକିଲେନି ଏତିକି ମନ ଦୁଃଖ ରହିଗଲା ଆଉ
1: ଆଚ୍ଛା ହଉ ଠିକ ଅଛି ରହିଲି ନମସ୍କାର
0: ରହୁଛି ନମସ୍କାର
1: ତ ଏଇଥିଲେ ମୁନା ଭାଇ ଜଗତସିଂହପୁରରୁ ଆଉ ସେ ଯେମିତିକି କହିଲେ ଯେ ସେ ଯୋଗ ଦ୍ୱାରା କ'ଣ ସବୁ ତାଙ୍କ ଜୀବନରେ ଚମତ୍କାର ହେଇଛି ମାନସିକ ଭାବେ ବହୁତ ପରିବର୍ତ୍ତନ ହେଇଛି ଏବଂ ଶରୀର ମଧ୍ୟ ସୁସ୍ଥ ରହେ ତେବେ ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଘଟିଛି ନିଶ୍ଚୟ ଆମେ ଜାଣିବା ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି ନମସ୍କାର
2: ଆଉ ବିଜୟ କୁମାର ଦାସ ସୌରିହାଟ
1: ହଁ ବିଜୟ କୁମାର ଦାସ ସୌରିହାଟରୁ କହୁଛନ୍ତି ହେଲେ ଦେବମିତ୍ର ଅପା ନାହାନ୍ତି ଅନୁ ଅପା ଅଛନ୍ତି ଚଳିବ ଚଳିବ କିଛି କଥା ନାହିଁ ଆପଣ ଦେବମିତ୍ର ମ୍ୟାମଙ୍କୁ ଖୋଜୁଥିଲେ ସେ ବି ଆସିବେ ତେବେ ଆଜିର ଟପିକ ଉପରେ କଣ କହିବେ
2: ମୁଁ ତ ଯୋଗ ତ ପ୍ରାୟ 10 ବର୍ଷ ହେଲା କରୁଛି ମୁଁ ମୋର ସକାଳୁ ମୁଁ 5:30 ଉଠେ
1: କଣ ସବୁ ପରିବର୍ତ୍ତନ ଅନୁଭବ କରନ୍ତି କରିସାରି କଣ ସବୁ ପରିବର୍ତ୍ତନ ଅନୁଭବ କରନ୍ତି ଯୋଗ
2: ମୋର ସୁଗାର ଆସିଲା ସୁଗାର ବି ଠିକ ହେଇଗଲା ଇନ୍ସୁଲିନ୍ ନଉଥିଲି ଯୋଗ କରିବା ଦ୍ୱାରା ସେଟା ପୁରା ବର୍ତ୍ତମାନ କଣ୍ଟ୍ରୋଲ ଅଛି ଆସିକି ଅଛି 100 ଖାଇସାରିଲା ପରେ 130-140 ରହୁଛି
1: ଆଚ୍ଛା ବହୁତ ବଢିଆ
2: ଏଇଟା ଯୋଗର ପୁରା ଅଭ୍ୟାସ ହେଇଗଲାଣି ବହୁତ ଲୋକଙ୍କୁ ଆମେ ଶିଖଉଛୁ ତାପରେ ଆମର ସାଲପୁର ପଡିଆରେ ଗୋଟେ ହଉଛି ଯୋଗ ଶିବିର ଏ ବଡ ଆକାରରେ ହବ ଆପଣଙ୍କର ଜୁନ୍ 21 ଯୋଗ
1: ଦିବସରେ ଆଚ୍ଛା
2: ପ୍ରତିଦିନ ସାଲେପୁର କଲେଜ ଜାଗୋଳି ମନ୍ଦିର ଅଛି ସେଇଠି ଆମେ ଶିଖୁ ମୁଁ ତ ପ୍ରାୟ ସବୁ ଶିଖିଗଲେଣି ମୁଁ ଏଇଟା ପୁରା 10 ବର୍ଷ ହେଲାଣି କରୁଛି ବହୁତ ପରିବର୍ତ୍ତନ ହଉଛି ଆକ୍ଟିଭ ଲାଗୁଛି ଆଉ
1: ଅଭ୍ୟାସରେ ପଡିଯିବ ଯଦି ନ କରାଯିବ ଭଲ ହିଁ
2: ଲାଗିବନି
1: ଶିଖଉଛନ୍ତି ନା ନାଇଁ ଶିଖଉଛନ୍ତି ନା କେବଳ ଶିଖିକି ନିଜେ କରୁଛନ୍ତି ବହୁତ ବଢିଆ ବହୁତ ବଢିଆ ଅଭ୍ୟାସ କରନ୍ତୁ ସେଥିପାଇଁ ତ ଜଣେ ପ୍ରଶିକ୍ଷକ ନିହାତି ଜରୁରୀ କିନ୍ତୁ ବେଳେ ବେଳେ କଣ ହୁଏ କି ଗାଇଡାନ୍ସ ପାଇଁ ବି
2: ଶିଖୁଛୁ ନା ଆମର ଶିବିର ଏଠି ହଉଛି ପ୍ରାୟ ବର୍ଷକୁ ଯୋଗ ଶିବିର ହଉଛି
1: ଆଚ୍ଛା ବହୁତ ବଢିଆ
2: ରାମଦେବ ବାବାଙ୍କର ଯୋଗ ପ୍ରାୟ ସେମିତି ଚାଲେ
1: ଓକେ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
2: ଜୟ
1: ଜଗନ୍ନାଥ ତ ଏଥିଲେ ବିଜୟ ଭାଇ ସୌରିହାଟରୁ ଆଉ ଖୁବ୍ ସୁନ୍ଦର ଭାବେ ସେ ନିଜ ଲାଇଫରେ କଣ ପାଇଛନ୍ତି ସେଇଟା ସେ ବର୍ଣ୍ଣନା କଲେ ଆଗକୁ ଆପଣଙ୍କ କଥା ମଧ୍ୟ ଶୁଣିବୁ ହେଲେ ଏବେ ନେବା ଗୋଟେ ଛୋଟିଆ ମ୍ୟୁଜିକାଲ ବ୍ରେକ୍ ଦିଲ୍ ସେ ଦିଲ୍ ତକ୍

0: ନମସ୍କାର, ବହୁତ ବଢିଆ ଲାଗିଲା ଆପଣ ସକାଳୁ ସକାଳୁ ଗୋଟେ ଭଜନ ଆମକୁ ଶୁଣେଇଲେ, ହେଲେ ଦୁଃଖୀ କଣ ପାଇଁ ଅଛନ୍ତି?
1: ଧନ୍ୟବାଦ ଅନୁପା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡ଼ିଓ ବନ୍ଧୁ ଶାରଦା ଭାଇ, ଶାରଳା ମନ୍ଦିର କଣ୍ଟାପଡ଼ାରୁ।
0: କେମିତି ଅଛନ୍ତି ଭାଇ?
1: ମୁଁ ଭଲରେ ଅଛି।
0: ଆଜିର ଟପିକ ଉପରେ କଣ କହିବେ?
1: ଆଜ୍ଞା, ଦେଖନ୍ତୁ, ମୁଁ ସାଇକେଲ ତ ବହୁତ 20 କିଲୋମିଟର, 10 କିଲୋମିଟର, 15 କିଲୋମିଟର ପ୍ରାୟ ଡେଲି ଚାଲିଛି।
0: ଆଚ୍ଛା,
1: ଆଉ ଯୋଗ ବିଶେଷ କରେ ନାହିଁ, କିନ୍ତୁ ମୋ ସାଇକେଲ ଉପରେ ବେଶୀ
0: ଆପଣ ନିର୍ଭର କରନ୍ତି। ଆଚ୍ଛା, ସାଇକେଲ ଚଲେଇବାରୁ କଣ ମାନେ ଫାଇଦା କଣ ମିଳୁଛି ଆପଣଙ୍କୁ?
1: ହଁ, କୌଣସି ମୋର ଅପା ଆଜି ଯାଏ ମତେ ହେଲାଣି 53, ମୋତେ କୌଣସି ଡାଇବେଟିସ ନାହିଁ କି
0: କିଛି ନାହିଁ ନାଇଁ କି? ଆଚ୍ଛା, ବଢିଆ।
1: ଆଉ ବାରିରେ ବାରିରେ ହଣାହଣି କରେ ଶାଗ ସବୁ ଲଗା, କିନ୍ତୁ ଆମେ ଖାଲି ଯୋଗ କଲେ ଅପା ହବ ନାହିଁ, ଆମେ କୌଣସି ଜୀବନ ଆଜିକା ଜୀବନଶୈଳୀ ଚେଞ୍ଜ କରିବାକୁ ପଡିବ। ନହେଲେ ଆଜ୍ଞା, ମୁଁ ଯୋଗ କରୁଥିବି ସାଡ଼େ ନିଶା ଖାଉଥିବି, ଯୋଗ କରୁଥିବି ଆଜ୍ଞା ଅଖାଦ୍ୟ ଖାଉଥିବି ତେଲ ମସଲା, କିଛି ଲାଭ ହବ ନାହିଁ ବୋଲି ମୁଁ
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଯୋଗ ସହିତ ଯେକୌଣସି ଜିନିଷ କରନ୍ତୁ, ତା ସହିତ ଖାଦ୍ୟଟାକୁ ଆମକୁ ଦେଖିବାକୁ ପଡିବ। ତା ମାନେ ଆପଣ କହୁଛନ୍ତି
1: ଆଉ ଶୋଇବା, ଆଉ ଯଦି ରାତି 2ଟାରେ ଗୋଟେ ଲୋକ
0: ଶାରଦା ଭାଇ କଣ୍ଟାପଡ଼ାରୁ ଶାରଳା ମନ୍ଦିର ପାଖରୁ ସେ ଆମକୁ କଲ୍ କରିଥିଲେ। ଆଉ ଯେମିତିକି ସେ କହିଲେ କହିଲେ ଖାଲି ଯୋଗ କଲେ ହବନି, ବରଂ ନିଜ ଖାଦ୍ୟ ଉପରେ ଏବଂ ନିଜର ଯୋଉ ସ୍ଲିପିଂ ଷ୍ଟାଇଲ୍ ଅଛି, କେତେ ସମୟ ଶୋଇବା ଦରକାର, ତା ଉପରେ ବି ଆମକୁ କାମ କରିବାକୁ ହେବ। କାରଣ ଆଜିର ଡେଟ୍ରେ ଯୋଗ ସହିତ ନିଜର ଖାଦ୍ୟ ଆଉ ନିଜର ନିଦ୍ରା, ଏ ତିନିଟା ଯାକ ଯଦି ଆମେ ବାଲାନ୍ସ କରିପାରିବା, ତେବେ ନିଶ୍ଚିତ ରୂପେ ନିରୋଗ ରହିପାରିବା। ତେବେ ଆଗକୁ ବଢ଼ିବା ଏବଂ ଜାଣିବା ଆପଣଙ୍କ ଠାରୁ ଯେ ଆପଣ କ'ଣ ଚାହାନ୍ତି, ମାନେ ଯୋଗ ଆପଣଙ୍କ ଜୀବନରେ କ'ଣ ଚମତ୍କାର କରିଛି, ଦେଖିନେବା। କିଏ କରିଛନ୍ତି କଲ୍? ହ୍ୟାଲୋ,
2: ଅଶୋକ ପଟ୍ଟନାୟକ, କଟକ।
0: କେମିତି ଅଛନ୍ତି ଭାଇ?
2: ଭଲ ଅଛି।
0: ଆଜିର ଟପିକ ଉପରେ କଣ କହିବେ?
2: ଆପକା ବିନା ରହା ନହିଁ ଜାତା, ଇତନା ଦିନ ଗ୍ୟାପ ମେ ଆଇ ହୋ।
0: ଆଚ୍ଛା, ଗ୍ୟାପ ଏଥିପାଇଁ ଯେ ଆକ୍ଚୁଆଲି ମୁଁ ଚାହୁଁଥିଲି ଯେ ଆପଣମାନେ ମତେ ମିସ୍ କରନ୍ତୁ, ଦେଖିଲେ ଆପଣ ମିସ୍ କଲେ ବୋଲି କହିଲେ ନା, ଏତେ ଦିନ ପରେ ଆସିଛି ତ ଆଜି। ହଁ, କୁହନ୍ତୁ କୁହନ୍ତୁ କୁହନ୍ତୁ।
2: ମୁଁ ଯୋଗ କରେ,
0: କେତେ ସମୟ କରନ୍ତି?
2: କପାଳ ଭାତି, ଅନୁଲମ ବିଲମ, ଯୋଗ ପ୍ରାଣାୟାମ କରେ। ଯୋଗ ପ୍ରାଣାୟାମ କଲେ ଦେହ ନିରୋଗ ରହିବ, ସ୍ୱାସ୍ଥ୍ୟ ଭଲ ରହିବ। ତା ସହିତ ମୁଁ ତେଲ ମସଲା ବିଲୁକୁଲୁ ଖାଏ ନାହିଁ, ଯେତେ କମ ତେଲ ଖାଇବି, ଆଉ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚେଷ୍ଟା କରେ, ଖାଇବା ବି ଠିକ ରଖେ। ଯୋଗ କଲେ ମନ ଶାନ୍ତି ରହିବ, ଯୋଗ କଲେ ରାତିରେ ନିଦଟା ଠିକ ହବ। ମୋର ଆଗରୁ ନିଦ ହଉନଥିଲା, ମତେ ବହୁତ ନିଦ ବଟିକା ଖାଇବାକୁ ପଡୁଥିଲା, ତେଣୁ ମୁଁ ଯୋଗ କଲା ପରେ ନିଦ ବଟିକା ଖାଇବାକୁ ପଡୁନି, ନିଦ ଠିକ ହଉଛି, ଏଇସବୁ ଫାଇଦା ପାଇଛି ଆଉ।
0: ବହୁତ ବଢିଆ, ଯଦି ଆପଣ ନିଦ ବଟିକା ଛାଡି ପାରୁଛନ୍ତି ଆଉ ବିନା ନିଦ ବଟିକାରେ ଆପଣ ଶୋଇପାରୁଛନ୍ତି ଯୋଗ ଦ୍ଵାରା, ତାହେଲେ ବହୁତ ଭଲ କଥା। ଏମିତି ସୁସ୍ଥ ରହିଥାନ୍ତୁ ଆଉ ଆମକୁ ଏମିତି କଲ୍ କରୁଥାନ୍ତୁ, ଠିକ ଅଛି? ରହିଲି,
2: ଆପଣ ଏମିତି ଆସିବାକୁ ଚେଷ୍ଟା କରନ୍ତୁ।
0: ନିଶ୍ଚୟ ନିଶ୍ଚୟ, ଆଗକୁ ନିଶ୍ଚୟ ଆପଣ ଶୁଣିପାରିବେ ଅନ୍ୟକୁ। ରହିଲି, ନମସ୍କାର,
2: ଧନ୍ୟବାଦ।
0: ତ ଏଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ। ଆଉ ଯେମିତିକି ସେ କହିଲେ ଯେ ଯୋଗ ଦ୍ୱାରା ସେ କ'ଣ ଉପକାର ପାଇଛନ୍ତି, ମଝିରେ ସେ ସ୍ଲିପିଂ ପିଲ୍ସ ନେଉଥିଲେ, କିନ୍ତୁ ଏବେ ସ୍ଲିପିଂ ପିଲ୍ସ ଆଦୌ ଦରକାର ପଡ଼ୁନି, ଆଉ ଖୁବ୍ ସୁନ୍ଦର ଭାବରେ ତାଙ୍କର ସ୍ଲିପିଂର ଯୋଉ ଆକ୍ଟିଭିଟି, ଯୋଉଟା ତାଙ୍କ ଇମ୍ପ୍ରୁଭ ହେଇଯାଇଛି, ସ୍ଲିପିଂ ଇମ୍ପ୍ରୁଭ ହେଇଛି। ଆଉ ତେବେ ଆଗକୁ ନିଶ୍ଚୟ ଆପଣଙ୍କ ସହିତ କଥା ହେବି, ହେଲେ ତା ପୂର୍ବରୁ ନେଇଯିବା ଗୋଟେ ଛୋଟିଆ ବିରତି, ଆଉ ପରେ ଆସି ଆପଣଙ୍କ ସହିତ କଥା ହେବି। ଦିଲ ସେ ଦିଲ ତ କୁଆଡେ ବି ଯିବେନି, ଏମିତି ଶୁଣୁଥିବେ 100.4 ଆକାଶବାଣୀ FM ରେନ୍ବୋ କଟକକୁ। ମ୍ୟୁଜିକ୍ ମିତ୍ର ଅନୁସାର ଦିଲ ସେ ଦିଲ ତକ୍।

0: ଡାର୍ଲିନ୍ ଲାଇଭ୍ ଚାଟ୍ରେ ଯୋଡ଼ି ହେଇଗଲେଣି କଲର୍ ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ ନମସ୍କାର।
1: ଆପଣ ନମସ୍କାର, ମୁଁ ଭୁବନେଶ୍ୱର ସହିନଗର ବାସନ୍ତୀ କହୁଛି।
0: କେମିତି ଅଛନ୍ତି ବାସନ୍ତୀ?
1: ଭଲ ଅଛି।
0: ଆଜିର ଟପିକ ଉପରେ କଣ କହିବେ?
1: ଯୋଗ ତ ମୋ ସଦା ବେଳେ ମୋର ଭଲାନି, 10 ବର୍ଷ ହେଲା ମୁଁ ଯୋଗ କରୁଛି। ଆମେ ଯୋଉ ଘରେ ଥିଲୁ, ଯୋଉ ମାଲିକ ଘରେ, ସିଏ ବି ବାପା ଯୋଗ କରନ୍ତି, ତାଙ୍କ ସହିତ ଆମେ ରାତି 4ଟାରେ ଉଠିକି ଯୋଗ କରୁ। ଯେତେବେଳେ ପାର୍କ ନଗଲୁ ଆମେ ଜଣ ଆଉ ମୋ ପୁଅ ବସିକି ଯୋଗ କରୁ। ଯୋଗ କରିବାଟା ବହୁତ ଭଲ, କାହିଁକି ନା ମୁଁ ବି ଯୋଗ କରିକି ମୋର ଡାଇବେଟିସ ହେଲା 250ରୁ ବର୍ତ୍ତମାନ 240।

0: ଆଉ ନ ଖାଇଲା ପରେ 180 ଅଛି ମାନେ ବହୁତ କମିଗଲାଣି କିନ୍ତୁ ଯୋଗ କରିବାଟା ବହୁତ ଭଲ ଆଉ ଯେତିକି ଦେହରୁ ଝାଳ ବହିବ ସେଇଟା ଭଲ କିନ୍ତୁ ଯୋଗ କରିବା କିନ୍ତୁ ଖାଇବା ଉପରେ ଟିକେ ଧ୍ୟାନ ରଖିବା କହନ୍ତୁ ଯୋଗ କଲେ ଖାଇବ ଖାଇବା ଅଧିକ ହୁଏ କିନ୍ତୁ ଖାଇବାଟା ଟିକେ କମ କରିବ ଆଉ ମଦ ପାଣି ହେଇଟା ପିଇବନି ସେଇଟା ଟିକେ କଟନ ହିସାବରେ ରହିବ ଟୋଟାଲି ଶୁଣିବନି
1: ନିହାତି ନିହାତି ଯୋଉଟା କହିଲେ ଆପଣ ଭଲ କଥାଟେ ସମସ୍ତଙ୍କୁ କହିଲେ ଯେ ଯୋଗ କଲା ପରେ ଭୋକ ଅଧିକ ଲାଗେ ଆଉ ସେଇ ମୋମେଣ୍ଟରେ ଖାଇବାଟାକୁ କଣ୍ଟ୍ରୋଲ କେମିତି କରିବେ ତ କହିବାର କଥା ହେଲା ଯଦି
0: ଖାଇବା କଣ୍ଟ୍ରୋଲ କଲେ ବହୁତ ଭଲ କାହିଁକି ଯେତିକି ଆମେ ଯୋଗ କରୁଛେ ଝାଳଟା ବହୁତ ତା ଅପେକ୍ଷା ପାଣି ଯେତିକି ପିଇବ ସେତିକି ସଫିସିଏଣ୍ଟ ଭଲ
1: ଖାଇବାରେ କଣ୍ଟ୍ରୋଲ ଅର୍ଥାତ ଏମିତି ଖାଇବା ଖାଇବା ଆମେ ଯେ ଯୋଉଟା କି ତେଲ ମସଲା ବିହୀନ ହେଇଥିବ ତ ନିଶ୍ଚୟ ନିଜ ଖୋରାକ ଜଗିକି ଖାଇବ କିନ୍ତୁ ତେଲ ମସଲା ଖାଇବ ନାହିଁ ଫ୍ରାଏଡ୍ ଜିନିଷ ପ୍ରୋସେସ୍ଡ ଫୁଡ୍ ଏଇସବୁ ଜିନିଷ ଯଦି ଆମେ ଛାଡି ଦେଇକି ଭଲ ଖାଦ୍ୟ ଖାଇବା ତେବେ ନିଶ୍ଚୟ ଆମର ଯୋଗ ଉପକାର ହିଁ କରିବ ନୁହେଁ କି
0: ଆଜ୍ଞା
1: ବହୁତ ବଢିଆ ଲାଗିଲା ବାସନ୍ତୀ ବହୁତ ଦିନ ପରେ କଥା ହେଇକି ଭଲ ଲାଗିଲା ରହିଲି ନମସ୍କାର
0: ତ
1: ଏଥିଲେ ବାସନ୍ତୀ ଶହୀଦ ନଗରରୁ ଆଉ ବଢିଆ ଭାବରେ କଥା ହେଲେ ଆଉ ଖୁବ ସୁନ୍ଦର କଥା କହିଲେ ଯେ ତାଙ୍କର କେମିତି ଡାଇବେଟିସ୍ କଣ୍ଟ୍ରୋଲ ହେଇଛି ଏବଂ ଖାସ କରି ସେ ଖାଦ୍ୟ ଉପରେ ଜୋର ଦେଲେ ଯେ ଖାଦ୍ୟ ଆମେ ସରଳ ରଖିବା ଦରକାର ତାକୁ ଯଦି ଆମେ ଜଟିଳ କରିଦେବା ତେବେ ଯୋଗର କୌଣସି ଇଫେକ୍ଟ ରହିବ ନାହିଁ ତେବେ ଦେଖିନେବା ଆଗକୁ କିଏ କରିଛନ୍ତି କଲ୍ ହ୍ୟାଲୋ
2: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଆଜ୍ଞା
1: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: କଟକର ସିବିଏ ସେକ୍ଟର 6 ରୁ ଦିବାକର ଚେଟି କହୁଥିଲି ମ୍ୟାମ
1: କେମିତି ଅଛନ୍ତି
2: ପୁରା ବଢିଆ
1: ଆଚ୍ଛା
2: ଭଲରେ ଅଛି
1: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ହଁ ଟପିକ ବିଷୟରେ କହିବି ଆଉ ଆପଣ ଯୋଉ ଟପିକ ବିଷୟରେ ରଖିଛନ୍ତି କିନ୍ତୁ ମୁଁ ଯୋଗ ପ୍ରାଣାୟମ ଅପେକ୍ଷା କୋଉଠି ଟିକେ ମୁଁ ଦୌଡିବାକୁ ଚାଲିବାକୁ ବେଶୀ ବିଶ୍ୱାସ
1: ପ୍ରିଫର କରନ୍ତି ଆପଣ ଅଧିକ କିଛି କଥା ନାହିଁ ଆପଣ ପସନ୍ଦ ଯୋଉଟା କରନ୍ତି କରୁଛନ୍ତି କିନ୍ତୁ ତାର ଇଫେକ୍ଟ କଣ ହଉଛି ଆପଣ ଆମକୁ କୁହନ୍ତୁ
2: ଇଫେକ୍ଟ ହଉଛି ନା ପୁରା ବହୁତ ବଢିଆ ପରିଶ୍ରମ କରୁଛି ମାନେ ଝାଳ ବାହାରୁଛି ଯେମିତି ଧରନ୍ତୁ ଆପଣ ତ ଜାଣିଛନ୍ତି ସିଡି ଏରିଆ କଥା ଯେମିତି ଆପଣଙ୍କର ପେଟ୍ରୋଲ ପମ୍ପ ଧରନ୍ତୁ ସିଡି ପେଟ୍ରୋଲ ପମ୍ପ ଠାରୁ ଆପଣଙ୍କର ମନ୍ତେଶ୍ୱରୀ ସ୍କୁଲ ଗଲା ଯୋଉ 10 ନମ୍ବର ସେ ପୁରା 3 କିଲୋମିଟର 6 କିଲୋମିଟର ବାଟ ଅପ୍ ଆଣ୍ଡ ଡାଉନ ହେଇଯାଉଛି ମୁଁ ଆଇ ହସ୍ପିଟାଲ ପାଖକୁ ବାହାରିଛି ଆଚ୍ଛା ମତେ ଗୋଟେ ଘଣ୍ଟା 55 ମିନିଟ ଭିତରେ ହିଁ ଲାଗିଯାଉଛି ଟୋଟାଲ 55 ମିନିଟ ସେଇ ଗୋଟେ ଘଣ୍ଟା ଭିତରେ ମୁଁ ଯାଇକି ଆସିଛି ଏତିକି ବାଟ
1: ହେଲା ଖୁବ ସୁନ୍ଦର
2: 4:30 ସେଇ 6:30 ଭିତରେ ମୁଁ ଆସିକି ପହଞ୍ଚି ଯାଉଛି ଯାହା ହଉ ଏତିକି ବାଟ ଯୋଉ ଖରା ଗରମ ଯୋଉ ଯେମିତି ଅଛି ଖରା ବି ପଳେଇ ଆସୁଛି 6:00 ଆଉ ୟା ଭିତରେ ଯାଇକି ଆସିଲା ବେଳକୁ ଗୋଟା ସୁଦ୍ଧା ପୁରା ଝାଳନା ଏକାକାର ଯାହା ହଉ ଗୋଟେ ଘଣ୍ଟାଟା ଭଲ ପରିଶ୍ରମ ମୋର ହେଇଯାଉଛି ତା ଛଡା ଖାଦ୍ୟ ପାନୀୟ ତ ସେଟା ତ ଆମେ ପ୍ରଥମରୁ ଜଗିକି ଚାଲିଛୁ ସେଟା କହିବାକୁ ପଡିବନି ଯାହା ବି ଆମେ ଟିକେ ଭେଜିଟେରିଆନ ବେଶୀ ନନଭେଜ କମ ନନଭେଜ ଯଦି ମାସିକେ ଥରେ ଅଧେ ଯଦି ହେଲା ବହୁତ ନହେଲେ ଆମର ବେଶୀ ସାଧାରଣତଃ ରୋଷେଇ ଆଉ ତେଲ ମସଲା ତ ରୋଷେଇ ଘରେ କଣ୍ଟ୍ରୋଲ ଯଦି ହବ ତାହେଲେ ହବ ନା ଆଉ ଆମେ ତ ରୋଷେଇ କରୁନୁ ବେଳେବେଳେ କମ ବେଶୀ ହଉଛି ଆଉ
1: କିଛି କଥା ନାହିଁ ସେମିତି ଚାଲୁ ଧୀରେ ଧୀରେ ପୁଣି କଣ୍ଟ୍ରୋଲ ହେଇଯିବ କିଛି କଥା ନାହିଁ କିନ୍ତୁ ଭଲ କଥା ସବୁ ସେୟାର କଲେ ଆପଣଙ୍କର କଣ ସବୁ ସୁବିଧା ହଉଛି ଇଫେକ୍ଟ କଣ ପଡୁଛି
2: ନାଇଁ ଏଇଠି 4-6 ମାସ ଭିତରେ ୱେଟ ଲସ୍ ହେଇଛି 2-3 କେଜି ୱେଟ ଲସ୍ ହେଇଛି କାଲି ମୁଁ 70 କେଜି ଥିଲା ଯୋଉ ୱେଟଟା କାଲି ମୁଁ ଦେଖିଲି ସେଇଟା 67 କିଲୋ ଅଛି
1: ବହୁତ ବଢିଆ
2: କମିଯାଇଛି
1: ନିହାତି ନିହାତି କିନ୍ତୁ ଯୋଗ ଯଦି ଆପଣ କରିବେ ତା ସହିତ ଆଡ୍ କରିବେ ନା ଦେଖିବେ ଆପଣଙ୍କର ଆହୁରି କଣ୍ଟ୍ରୋଲ ହେଇଯିବ ତ କିଛି କଥା ନାହିଁ ଆପଣ ସମୟ ନଥିବ କିନ୍ତୁ ଯେବେ ବି ଚେଷ୍ଟା କରନ୍ତୁ ସମୟ ବାହାର କରିକି କିଛି ସମୟ ହଉ ପଛେ 15 ମିନିଟ ହଉ 20 ମିନିଟ ହଉ ଆପଣ ଟିକେ ଯୋଗ କରନ୍ତୁ କିମ୍ବା ଯଦି କିଛି କରିପାରୁନାହାନ୍ତି ଧ୍ୟାନ କରନ୍ତୁ ଦେଖିବେ ସେଇଟା ବହୁତ ଆପଣଙ୍କୁ
2: ନକରିକି ସେଇ ଯୋଉ ଆମର ଜୟପ୍ରକାଶ ନାରାୟଣ ପାର୍କ ଭିତରେ ଯୋଉ କିଛି ସିଷ୍ଟମାଟିକ ରହିନି କି ତା ଭିତରେ ଯୋଉ ଏକ୍ସରସାଇଜ କରିବା ପାଇଁ କିଛିଟା 2-4 ଖଣ୍ଡ ଏକ୍ସରସାଇଜ ତା ଭିତରେ ଅଛି ସେ ହାତ ଗୋଡକୁ ନେଇକିରି ଟିକେ ଏକ୍ସରସାଇଜ କରିବାକୁ ପଡେ କାହିଁକି ନା ମୋର ହାତଟା ଉପରେ ବେଶୀ ପ୍ରେସର ପଡୁଛି ତ ଯେହେତୁ ଆମର କାମଟା ଆଇରନ୍ କାମଟା
1: ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
2: ଆଜ୍ଞା ନମସ୍କାର

0: ଥିଲେ ଦିବାକର ଭାଇ
1: ସିଡିଏସ୍ ସେକ୍ଟର 6 କଟକରୁ। ଆଉ ଯେମିତିକି ସିଏ ନିଜେ ଯେମିତିକି ଯାହା ବି କରନ୍ତି, ଏକ୍ସରସାଇଜ୍ କରନ୍ତି, ୱାର୍କଆଉଟ୍ କରନ୍ତି, ୱାକିଂ କରନ୍ତି, ସେ ବିଷୟରେ କହିଲେ ଆଉ ତାର ଇଫେକ୍ଟଟା କହିଲେ। ତେବେ ଆଜି ଆମର ଟପିକ୍ ରହିଛି ଯେ ଯୋଗ ଆପଣଙ୍କ ଜୀବନରେ କ'ଣ ଚମତ୍କାର କରିଛି, ନିଶ୍ଚୟ କଥା ହେବି ପୁଣି ଥରେ ଆସି। ହେଲେ ଏବେ ନେବା ଗୋଟେ ଛୋଟିଆ ମ୍ୟୁଜିକାଲ ବ୍ରେକ୍। ଦିଲ୍ ସେ ଦିଲ୍ ତକ୍।

0: ट्यून कर 100.4 आकाशवाणी एफएम रेनबो कटक को दिल से दिल तक म्यूजिक मित्र मानु रही जे आपन को सह आपन को साथी रे देखना बा के कर छंदी कॉल हेलो ओके किछि कथा नहीं कॉल टिकटि जाई छी आमे आज कथा होचे जोग आपन को जीवन रे कोन चमत्कार करी छी आमो सहित आउथे कॉलर जुड़ी हि छंती देखना बा के कर छंदी कॉल हेलो
1: जय जगन्नाथ नमस्कार
0: नमस्कार राजेश भाई जगतसिंहपुर रु कहउछंती
1: आज्ञा
0: ते अछंती
1: बोल बवाला छी बिंदास छी आपन को बढ़िया आउ
0: अच्छा तो आज रे टॉपिक ऊपर कोन कहबे
1: तंदा टॉपिक आन जंती सेति पय दिस धन्यवाद देबी
0: हम्म
1: अरे टॉपिक ऊपर कहबी एक्चुअली कथा होती मु तो देखी राउरकेला जाए जो आम दादा रही बहुत लोग मर्णिंग रु उठी सब चलु थे मानते मोटा मोटा स्त्री लोक पुरुष लोक मान पुतला कायजे बेग फुला भाया फुली जाइए चर्बी हो सका सब मर्णिंग वाक करेंगे तेणु आमर फिजिकाल फिटनेस ठीक अच्छी मो पर डे 25-30 किलोमीटर रनिंग करे आ शारीरिक परिश्रम सबल अच्छी तेणु जो मैंने घरे बस खाइले टी देखिले कौन कम कले शारीरिक परिश्रम कले ସେମାନେ ଯୋଗ କରିବେ କି ବିୟୋଗ କରିବେ କିନ୍ତୁ ମୁଁ ତ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛି ସବୁବେଳେ କାହିଁକି ଆଉ ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣୁଛି ସଙ୍ଗୀତ ଶୁଣୁଛି ପୁରା ମନ ପୁରା ମୋର ଉଡୁଛି ଉପରେ ଉପରେ ଆଉ
0: ଆଚ୍ଛା ଠିକ ଅଛି ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
1: ଜୟ ଜଗନ୍ନାଥ
0: ତ ଏଥିରେ ରାଜେଶ ଭାଇ ସେ ତାଙ୍କ ଓପିନିୟନ ଦେଲେ ତେବେ ଆପଣ ଚାହିଁଲେ ବି ଆପଣଙ୍କ ମତ ସେୟାର କରିପାରିବେ ଯେ ଯୋଗ ଆପଣଙ୍କ ଜୀବନରେ କଣ ଚମତ୍କାର କରିଛି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ହ୍ୟାଲୋ
0: ହଁ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନମସ୍କାର ଜଗତସିଂହପୁର ଆକାଶ କହୁଛି ସୁଶ୍ରୀ ରେଖା ମହାରଣା
0: ଆଚ୍ଛା ସୁଶ୍ରୀ କହୁଛନ୍ତି
2: ଆଜ୍ଞା
0: କେମିତି ଅଛନ୍ତି
2: ହଁ ଭଲ ଅଛୁ ଆଉ
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ଆଜିର ଟପିକ ଉପରେ କହିବି ସମସ୍ତେ ପରିଶ୍ରମ କରିବା ଯୋଗ ଅପେକ୍ଷା ପରିଶ୍ରମ କଲେ ବି ଆମର ସ୍ୱାସ୍ଥ୍ୟ ଭଲ ରହିବ ଆମେ ଆଗରୁ ସବୁ ଚକିରେ ପେଶୁଥିଲେ ଆଉ ଶିଳରେ ବାଟୁଥିଲେ ଅଜା ତ ସବୁ ମେସିନ କରିସାରିଲେଣି ସମସ୍ତେ ଗ୍ରାଇଣ୍ଡର ଏସବୁରେ ପେଶୁଛନ୍ତି କିନ୍ତୁ ଆମେ ଏବେ ବି ଚକି ଆଉ ଶିଳ ବ୍ୟବହାର କରୁ ଆଉ ସବୁବେଳେ ତ ଆମେ ତ ପରିଶ୍ରମ କରୁଛୁ ଆମର ଆଉ ଯୋଗ ଆବଶ୍ୟକ କଣ ଦରକାର
0: ଆଚ୍ଛା ତାମାନେ ଆପଣ କହୁଛନ୍ତି ଯେହେତୁ ଆପଣ ଶାରୀରିକ ପରିଶ୍ରମ ଅଧିକା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆବଶ୍ୟକ ହଉନି ଓକେ ଠିକ ଅଛି କିଛି କଥା ନାହିଁ
2: ଖାଦ୍ୟରେ ବି ଇଏ କରିବା ଦରକାର ସମୟ ହେଇ ଆମେ ବୟସ ଅନୁସାରେ ଆମେ ଖାଦ୍ୟ ଲୁଣ ଆଉ ଚିନି ସେସବୁ ପରିମାଣର କମ ଟିକେ ଖାଇବା ଦରକାର
0: ନିହାତି ନିହାତି ନିହାତି
2: ଖାଦ୍ୟ ବି କମ ସେଇ ହିସାବରେ ଖାଦ୍ୟ
0: ବୟସ ଅନୁସାରେ ଖାଦ୍ୟକୁ ବି କମେଇବା ଦରକାର ଭଲ କଥା କହୁଛନ୍ତି ଆପଣ ଠିକ ଅଛି ଓକେ ରହିଲି ନମସ୍କାର
2: ନମସ୍କାର
0: ତ ଏଥିଲେ ସୁଶ୍ରୀ ସେ ବି ତାଙ୍କ କହିବାର କଥା ବି ସେ କହିଲେ ତାଙ୍କ ଓପିନିୟନ ଦେଲେ ତେବେ କଥା ହେବା ନିଶ୍ଚୟ ହେଲେ ତା ପୂର୍ବରୁ ଶୁଣିବା ଆଉ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ଚାଟ୍ର ଅନ୍ତିମ ଚରଣରେ ଆସି ପହଞ୍ଚି ଯାଇଛେ, ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି,
0: କେମିତି ଅଛନ୍ତି?
1: ଭଲ ଅଛି।
0: ଆଜିର ଟପିକ ଉପରେ କଣ କହିବେ?
1: ଟପିକ ଉପରେ ଆଉ ଯୋଗ ଏବେ ଆଉ ସମୟ ହଉନି।

0: କିନ୍ତୁ କରୁଥିଲେ ସେମିତି ବିଶ୍ୱାସ କିଛି କରନ୍ତିନି ଓକେ ଆଚ୍ଛା
1: ସାଇକେଲ ଚାଲିବାକୁ ଗୋଟେ ଦିନ ରବିବାର ଦିନ ହାଫ ମାନେ ହାଫ ଡେ ତ ଥାଏ ସେଥିପାଇଁ ସେତେବେଳେ ସାଇକେଲ ଚାଲିବାକୁ ଟିକେ ଚାଲେ ଯାହା ଛଅ ସାତ ଆଠ କିଲୋମିଟର ଏମିତି ସାଇକେଲ ଟିକେ ଚଲାଯାଏ ନହେଲେ ଆଉ ସମୟ କାହିଁକି କେତେବେଳେ ମିଳୁନି
0: ଓକେ କିନ୍ତୁ ଯେତିକି ସମୟ ମିଳୁଛି ତାକୁ ନିଶ୍ଚୟ ଫିଜିକାଲ ଆକ୍ଟିଭିଟିରେ ଲଗାନ୍ତୁ ଚେଷ୍ଟା କରନ୍ତୁ ଯୋଗ କରିବାକୁ ନିଶ୍ଚୟ ଭଲ ଇଫେକ୍ଟ ପାଇବେ
1: ଯୋଗ ଆଗରୁ ତ କରା ହଉଥିଲା ସବୁ ବହୁତ ମାନେ ମାନେ ଟାଇମ ହଉଥିଲା ଆଉ ଏବେ ଆଉ ସମୟ ବାହାର କରିପାରୁନି
0: ଠିକ ଅଛି କିଛି କଥା ନାହିଁ ଆପଣ ଚେଷ୍ଟା କରନ୍ତୁ ଚେଷ୍ଟା ସବୁବେଳେ ସଫଳ ହୁଏ ଠିକ ଅଛି ରହିଲି ନମସ୍କାର ଥିଲେ କୃପା ସିନ୍ଧୁ କବି ଭୁବନେଶ୍ୱରରୁ ଆଉ ସିଏ ତାଙ୍କ ମତ ବ୍ୟକ୍ତ କଲେ ଯେମିତିକି ତାଙ୍କୁ ସମୟ ମିଳୁନି କିନ୍ତୁ ଚେଷ୍ଟା କରନ୍ତି ଫିଜିକାଲ ଆକ୍ଟିଭିଟି କିଛି ନା କିଛି କରିବା ପାଇଁ ତ ଏମିତି ଲାଗି ରୁହନ୍ତୁ ନିଶ୍ଚୟ ସଫଳ ହେବେ ଆଜି ଆପଣମାନେ ଏତେ ମାତ୍ରାରେ ଆମ ସହିତ କନେକ୍ଟ ହେଲେ ନିଜର ମତ ବ୍ୟକ୍ତ କଲେ ଆଉ କେହି କେହି କହିଲେ ଯୋଗ ଯେତିକି ଜରୁରୀ ତାଠୁ ଅଧିକ ଶାରୀରିକ ପରିଶ୍ରମ କରିବା ଦରକାର ତାହେଲେ ମଣିଷ ଫିଟ୍ ରହିବ ଆଉ କିଛି କହିଲେ ଯୋଗର ବହୁତ ଚମତ୍କାରିତା ଅଛି ସେମାନେ ତାର ଇଫେକ୍ଟ ପାଇଛନ୍ତି ଏବଂ ଖୁବ୍ ଭଲ କଥା ନିଶ୍ଚୟ ତ ଆଗକୁ ଆମେ କହିବୁ ଯୋଗ ନିଶ୍ଚୟ କରନ୍ତୁ ଯୋଗ ଆମର ପ୍ରାଚୀନ ସମୟର ଏକ ଏଭଳି ଜିନିଷ ଗୋଟେ ଏଭଳି ଚମତ୍କାରୀ ଜିନିଷ ଯାହାକି ଅସମ୍ଭବକୁ ବି ସମ୍ଭବ କରିଦେଇପାରେ ଏକଥା ଆମେ କହୁନୁ ଯେଉଁମାନେ ଯୋଗାଭ୍ୟାସ କରନ୍ତି ସେମାନେ କୁହନ୍ତି ତ ନିଶ୍ଚିତ ରୂପେ ଅଳ୍ପ ସମୟ ପାଇଁ ହଉ ପଛେ ନିଜ ଜୀବନରେ ଯୋଗକୁ ସାମିଲ କରନ୍ତୁ ଶାରୀରିକ ଆଉ ମାନସିକ ରୂପେ ସୁସ୍ଥ ରୁହନ୍ତୁ ଆଉ ଏମିତି ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍

କୁଆଁରପାଳ ବଡମ୍ବା କଟକରୁ, କ୍ଷମା କରିବେ, କୁଆଁରପାଳ ମାଣିବନ୍ଧ କଟକରୁ ଆମ ପାଖକୁ ଲେଖିକି ପଠାଇଛନ୍ତି ଶୁଣିବା ପାଇଁ ଚୈତନ୍ୟ, ପ୍ରଫୁଲ୍ଲ, ଶାନ୍ତି ଓ ଅଶାନ୍ତି, ଓକେ। ଏବଂ ଗୀତଟି ହେଲା ଅକ୍ଷି ତୃତୀୟର, ତାନସେନ ସିଂ ଗାଇଥିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍। ଏବଂ ଶୁଣିବାକୁ ଚାହିଁଛନ୍ତି ମୁନା ଭାଇ, ନା ବାମଦେବ ଭାଇ, ରାଜେଶ ଭାଇ, ବାସନ୍ତୀ ଭଉଣୀ ଓ ସବୁ ଶ୍ରୋତା ବନ୍ଧୁଙ୍କୁ। ଏବଂ ତା ସହ ଶୁଭ ସକାଳର ଶୁଭ ଅଭିନନ୍ଦନ ଏବଂ ନମସ୍କାର ମଧ୍ୟ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ। ପହଞ୍ଚିଲା ଆପଣଙ୍କ ପାଖରେ ଆପଣଙ୍କ ପସନ୍ଦର ଗୀତ, ଏ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଲେଜ ବାଙ୍କୀରୁ ମାନ ଅଭିମାନ ଚଳଚ୍ଚିତ୍ରରୁ ଏହି ଗୀତଟି ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

0: ଭକ୍ତି ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ଜଲିଲ ଖାନ ଏବଂ ସିମରନ କଟକରୁ ଶୁଣିବାକୁ ଚାହିଁଛନ୍ତି। ଡନ୍ ଚଳଚ୍ଚିତ୍ରର ଏହି ଗୀତଟି କିଶୋର କୁମାରଙ୍କ କଣ୍ଠରେ ଏବଂ ଶୁଣିବାକୁ ଚାହିଁଛନ୍ତି ସବୁ ଲିସନର୍ସ ମାନଙ୍କୁ ଏବଂ ଆକାଶବାଣୀ କଟକର ସମସ୍ତ ଆର୍ଜେସ୍କୁ ଏବଂ ସ୍ପେଶାଲି ଶୁଣିବାକୁ ଚାହିଁଛନ୍ତି ଟୁନା ଭାଇନା ରାଜେଶ ନାୟକ ଏବଂ ଗରିବ ଖାନ ବାସନ୍ତୀ ଖଟୁଆ ସହିଦନଗର ଭୁବନେଶ୍ୱରରୁ। ତ ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର ଏହି ଗୀତଟି।
1: अरे भंग का रंग जमा हो चकाचक फिर लो पान चबाए आहा।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି କବିତା ଦାସ, ମହେନ୍ଦ୍ର ପ୍ରସାଦ ଦାସ, ଶକ୍ତି ସାଗର ଏବଂ ଶକ୍ତି ସିଦ୍ଧାନ୍ତ ସାଲେପୁର କଟକରୁ ଶୁଣିବାକୁ ଚାହିଁଛନ୍ତି ମନ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍। ଚାଲନ୍ତୁ ଶୁଣିବା ଏଇ ଗୀତଟି।

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓଖୁମା ବାପୁର ଢେଙ୍କାନାଳରୁ, ଏବଂ ଲେଖିଛନ୍ତି ପ୍ରିୟାର ପାଉଁଜି ଆଲବମ୍ର ଗୋଟିଏ ଗୀତ ଶୁଣିବା ପାଇଁ, ଏବଂ ଲେଖିଛନ୍ତି ଶୁଭ ସକାଳ ମ୍ୟାମ୍, ଆଜିର ସବୁ କାର୍ଯ୍ୟକ୍ରମ ଗୁଡ଼ିକ ଏପର୍ଯ୍ୟନ୍ତ ସୁଦ୍ଧା ଶୁଣି ଆସୁଛି, ଖୁବ୍ ସୁନ୍ଦର ଲାଗୁଛି, ବିଶେଷ କରି ଆପଣଙ୍କର ଉପସ୍ଥାପନା ପାଇଁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ନେବେ, ଏବଂ ଏହି ଗୀତଟି ଶୁଣିଦେବେ ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ତ ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ସୁମନ୍ତ କୁମାର ରାଉତ। ଶୁଣିବାକୁ ଚାହିଁଛନ୍ତି ଦିଲ୍ ହେ ତୁମ୍ହାରା ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍। ଆଉ ତା ସହିତ ଲେଖିଛନ୍ତି ସକାଳର ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ। ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର ଗୀତଟି।

ଚାଲନ୍ତୁ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆଦ୍ୟାଶା କଣ୍ଟ୍ରୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି। କହନା ଏ ଫୁଲ କହନା, ଚଳଚ୍ଚିତ୍ର ଫୁଲଚନ୍ଦନ। ଚାଲନ୍ତୁ ଶୁଣିବା ଗୀତଟି।

0: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳିଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ। ଜନି ମେରା ନାମର ଏହି ଗୀତରେ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରୁ।

ଚଳଚ୍ଚିତ୍ର ମୃତ୍ୟୁଦଣ୍ଡରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖେଲାଲ ବର୍ମା ଏବଂ ଲେଖିଛନ୍ତି ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ମହାପ୍ରଭୁ ଭଲରେ ରଖନ୍ତୁ। ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ହାଲୁ ଭାଇ ସେୟାନ ଆଠଗଡ଼ରୁ ଏକ ଦୁଜେ କେ ଲିଏ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ଲତା ମଙ୍ଗେସକର ଏବଂ ଅନୁପ ଜଲୋଟା ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଅପା ନମସ୍କାର, ଆଜିର ସକାଳରେ ସମସ୍ତ ଆର୍ଯ୍ୟ ଆଉ ସବୁ ଶ୍ରୋତାମାନଙ୍କୁ ମୋର ଶୁଭକାମନା, ଏଇ ଗୀତଟି ମୋ ପସନ୍ଦର ଶୁଣେଇ ଦେବାକୁ ଅନୁରୋଧ। ଓକେ, ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ରିକ୍ୱେଷ୍ଟ କରିଛନ୍ତି କଣ୍ଟୋଲ ଆଠଗଡ଼ରୁ କୈଳାସ ବେହେରା ଏବଂ କାମିନୀ ବେହେରା ଲେଖିଛନ୍ତି ଚଳଚ୍ଚିତ୍ର କୁଲିର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଲେଖିଛନ୍ତି ମ୍ୟାମ୍ ନମସ୍କାର ଆଜି ଏପର୍ଯ୍ୟନ୍ତ ଆପଣଙ୍କର ସମସ୍ତ ଆଲୋଚନା ଶୁଣିଲା ପରେ ଏସ୍ଏମ୍ଏସ୍ କରୁଛୁ ଉପସ୍ଥାପନା ସାଙ୍ଗକୁ ଗୀତଗୁଡ଼ିକ ବହୁତ ଭଲ ଲାଗିଲା ଧନ୍ୟବାଦ ଏବଂ ଆମ ଅନୁରୋଧ ରକ୍ଷା କରିବେ ଏହି ଗୀତଟି ଶୁଣିବାକୁ ଅନୁରୋଧ ଓକେ ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏହି ଗୀତଟି।

0: ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ବାଲେଶ୍ୱର ଚୌମୁଖରୁ ନୁପୁର କାର୍ତ୍ତିକ ପୁରୁଷୋତ୍ତମ ବସୁମତୀ ସୌମ୍ୟରଞ୍ଜନ ପଦ୍ମାବତୀ ସାନୁ ମମତା ଏବଂ ଅନୁରାଗ ପୂଜା ଚଳଚ୍ଚିତ୍ରରୁ ଏହି ଗୀତଟି ଶୁଣିବାକୁ ଚାହିଁଛନ୍ତି ଚିତ୍ତ ଜେନାଙ୍କ କଣ୍ଠରେ
1: ବାଜୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ସେକ୍ଟର ବାରସିଡି କଟକରୁ ଅବତାର ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବାକୁ ଚାହିଁଛନ୍ତି ଆଉ ଏହି ଗୀତଟି ରେନ୍ବୋ ଏସ୍ଏମ୍ଏସ୍ର ଶେଷ ଗୀତ ଆମ ପାଖକୁ ଅନେକ ରିକ୍ୱେଷ୍ଟ ଆସିକି ପହଞ୍ଚିଛି ବହୁତ ଦୁଃଖର କଥା ଯେ ଆମେ ସବୁ କିଛି ଆପଣଙ୍କ ପାଖରେ ପହଞ୍ଚାଇ ପାରୁନୁ ଆମ କାର୍ଯ୍ୟକ୍ରମରେ ସ୍ଥାନିତ କରିପାରୁନୁ କାରଣ ସମୟର ଅଭାବ ରହିଛି ସେଥିପାଇଁ କ୍ଷମା ଦେବେ ତେବେ ଆମକୁ ଶୁଣିବା କେବେ ବନ୍ଦ କରିବେନି କାରଣ ଆଗକୁ ଆସୁଛନ୍ତି ଆପଣଙ୍କ ପ୍ରିୟ ସୁଜାତା ଆପଣଙ୍କ ସହିତ ସେୟାର କରିବା ପାଇଁ ତାଙ୍କ ମନର କଥା ଆଉ ଗୋଟିଏ ବ୍ୟୁଟିଫୁଲ ଆମ ପାଖକୁ ଗୋଟିଏ ଫିଡ୍ବ୍ୟାକ୍ ଆସିଛି ଚନ୍ଦ୍ରକାନ୍ତ ପୃଷ୍ଟି କଟକରୁ ଲେଖିଛନ୍ତି ଡାଇଲିନ୍ ଚିଟ୍ଚାଟ୍ରେ ଶୁଭଶ୍ରୀ ଅପାଙ୍କ ସହ ମିଠା ମିଠା କଥା ଭଲ ଲାଗିଲା ଓକେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ଭଲ ଲାଗୁଛି ଆମ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଏମିତି ଫିଡ୍ବ୍ୟାକ୍ ଦେବାକୁ ଅନୁରୋଧ ନିଶ୍ଚିତ ରୂପେ ଦିଅନ୍ତୁ ଆମେ ଆମ କାର୍ଯ୍ୟକ୍ରମରେ ସ୍ଥାନ ଦେବୁ ଆଉ ଏବେ ମ୍ୟୁଜିକ୍ ମିତ୍ର ମାନଙ୍କୁ ଦିଅନ୍ତୁ ବିଦାୟ କାରଣ ସମୟ ହୋଇଗଲାଣି ଟାଟା ବାଏ ବାଏ ସି ୟୁ ସାୟୋନାରା ହମେ ରାହି ପ୍ୟାର କେ ଫିର ମିଲେଙ୍ଗେ ନା ଚଲତେ ଚଲତେ ଟିଲ୍ ଦେନ୍ କିପ୍ ଶାଇନିଙ୍ଗ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ସାଧନା ସର୍ଗମଙ୍କ ଜନ୍ମ 7 March 1969 ମହାରାଷ୍ଟ୍ରର ଦାଭୁନ୍ ନାମକ ସ୍ଥାନରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ସାଧନା ଗାନ୍ଧୀ। ହଁ, ପରେ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିବା ପରେ ସେ ସାଧନା ସର୍ଗମ ନାମରେ ପରିଚିତ ହୋଇଥିଲେ।

ତାଙ୍କ ମାତା ନୀଳା ଗାନ୍ଧୀ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷୟତ୍ରୀ ମଧ୍ୟ ଥିଲେ। ଛୋଟବେଳୁ ସାଧନାଙ୍କ ମନରେ ସଙ୍ଗୀତ ପ୍ରତି ଆଗ୍ରହ ଦେଖି ତାଙ୍କ ନିକଟ ମାତାଙ୍କ ନିକଟରୁ ସଙ୍ଗୀତର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ସାଧନା। ଛୋଟବେଳୁ ସାଧନାଙ୍କ କଣ୍ଠସ୍ୱରରେ ଏକ ସ୍ୱତନ୍ତ୍ର ମାଧୁର୍ଯ୍ୟ ଥିଲା, ଯାହା ପ୍ରତିଭା ଏହି ପ୍ରତିଭା ଦେଖି ତାଙ୍କ ପରିବାର ତାଙ୍କୁ ସଙ୍ଗୀତ ଅଭ୍ୟାସ ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନମର୍କ ଆଟାକ୍ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ସାଥୀ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ସାଧନା ସରଗମ ବହୁତ ଲୋକପ୍ରିୟ ଥିଲେ। ପ୍ରସିଦ୍ଧ ସଙ୍ଗୀତକାର ଏ ଆର୍ ରହମାନଙ୍କ ସହ ଅନେକ ଲୋକପ୍ରିୟ ଗୀତ ମଧ୍ୟ ଗାଇଥିଲେ। ହଁ ସାଥୀ, ତାଙ୍କ କଣ୍ଠରେ ଗାଇଥିବା ଗୀତଗୁଡ଼ିକ ସଙ୍ଗୀତପ୍ରେମୀମାନଙ୍କ ମଧ୍ୟରେ ବହୁତ ଆଦୃତ ହୋଇଥିଲା।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ଭର୍ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ସାଧନା ସରଗମ ତାଙ୍କ ଦୀର୍ଘ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ଲାଭ କରିଛନ୍ତି ହଁ ସେ ଜାତୀୟ ଚଳଚ୍ଚିତ୍ରରେ ପୁରସ୍କାର ଫିଲ୍ମଫେୟାର ପୁରସ୍କାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ସାଥୀ କେବଳ ସେତିକି ନୁହେଁ ତାଙ୍କ ସଙ୍ଗୀତ ପ୍ରତି ଅବଦାନ ପାଇଁ ସେ ଦେଶବ୍ୟାପୀ ପ୍ରଶଂସା ଅର୍ଜନ ମଧ୍ୟ କରିଛନ୍ତି ହଁ ତାଙ୍କ ବ୍ୟକ୍ତିଗତ ଜୀବନର ବହୁତ ସରଳ ଓ ଅନୁକରଣୀୟ ସାଧନା ସରଗମ କେବଳ ଜଣେ ଗାୟିକା ନୁହନ୍ତି ସେ ନୂତନ ପିଢ଼ିର କଳାକାରମାନଙ୍କ ପାଇଁ ଜଣେ ପ୍ରେରଣା ମଧ୍ୟ

ହଁ ସାଥୀ, ସାଧନା ସରଗମଙ୍କ କଣ୍ଠସ୍ତର ଲୋକଙ୍କ ମନରେ ଆଜି ବି ଛାପ ହୋଇ ରହିଛି। ତାଙ୍କ ଜୀବନୀ ଆମକୁ ଶିଖାଏ ଯେ ନିଷ୍ଠା, ପରିଶ୍ରମ, ଅଧ୍ୟବସାୟ ଦ୍ୱାରା ଯେକୌଣସି କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରାଯାଇପାରେ। ହଁ ସାଥୀ, ତାଙ୍କ ସାଧନା ଏବଂ ତାଙ୍କ ଅମର ସଙ୍ଗୀତ ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ସମୟ ତା ନିଜ ଗତିରେ ଆଗକୁ ବଢ଼ି ଚାଲେ ସେ କାହା ପାଇଁ ନା ଅପେକ୍ଷା କରେ ନା କାହାର ଅନୁରୋଧରେ ଫେରିଆସେ ସେ ଦିନ ଯେମିତି ଦିନ ପରେ ରାତି ରାତି ପରେ ଦିନ ଆସିଥାଏ ସେମିତି ଋତୁ ପରିବର୍ତ୍ତନ ହୋଇଥାଏ ଯେମିତି ବର୍ଷ ବିତି ଯାଇଥାଏ ସେମିତି ଜୀବନର ପ୍ରତ୍ୟେକ କ୍ଷଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଏ କିନ୍ତୁ ସମୟ ଫେରିଆସେନି ସାଥି ଯେଉଁ ମୁହୂର୍ତ୍ତ ଥରେ ଅତୀତରେ ହଜିଯାଏ ନା ତାକୁ ଆଉ କେବେ ବି ବର୍ତ୍ତମାନରେ ଆଣିହେବନି ତେଣୁ ସମୟର ସଦୁପଯୋଗ କରିବା ନିହାତି ଦରକାର

ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

వెల్కమ్ బ్యాక్ వన్ సెకండ్ ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్ సో చలిచి కిచి కథా కిచి గీత హం సాగి ଆମେ ପ୍ରାୟତଃ ଜୀବନରେ ଅନେକ ଭୁଲ ମଧ୍ୟ କରିଦେଇଥାଉ ଏବଂ ପରେ ଅନୁତାପ କରିଥାଉ। ଆମେ ଭାବୁ ଯଦି ସମୟ ପୁଣି ଥରେ ଫେରିଆସନ୍ତା ତେବେ ନିଜ ଭୁଲକୁ ସୁଧାରି ପାରନ୍ତେ, କିନ୍ତୁ ସମୟ କ'ଣ ଫେରିଆସେ? ନା, ଅତୀତର ସ୍ମୃତିକୁ ଆମେ ଶିକ୍ଷା ଦେଇପାରୁ। ଅତୀତର ସ୍ମୃତି ଆମକୁ ଶିକ୍ଷା ଦେଇପାରେ ସତେ, କିନ୍ତୁ ଅତୀତ ନିଜେ କେବେ ବର୍ତ୍ତମାନ ହୋଇପାରେନି। ସେଥିପାଇଁ ଆମେ ପ୍ରତ୍ୟେକ କ୍ଷଣରେ ତାର ମୂଲ୍ୟ ବୁଝି ତାର ସଠିକ୍ ବ୍ୟବହାର କରିବା ଉଚିତ। ନା କ'ଣ କହୁଛନ୍ତି?

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସାଥେ ସମୟ କେବଳ ଘଣ୍ଟା ଘଣ୍ଟାର ଗତି ନୁହେଁ, ଏହା ଆମ ଜୀବନର ପ୍ରବାହ, ଯେମିତି ନଦୀର ସ୍ରୋତ ପରି ସଦା ଆଗକୁ ଆଗକୁ ବହି ଚାଲିଥାଏ। ନଦୀ ଜଳ ଯେପରି ଗୋଟେ ଥର ବହିଗଲେ ଫେରିଆସେନି, ସେମିତି ସମୟ ଥରେ ଚାଲିଗଲେ ନା ଆଉ ଫେରିଆସେନି। ତେଣୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସଦୁପଯୋଗ କରିବା ଆମର କର୍ତ୍ତବ୍ୟ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ଦିନ ଗୋଟାଏ 10 ବାଜି ସାରିଛି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ସୁଜାତା ଅଛି ଆପଣମାନଙ୍କ ସହିତ, ଢେର ସାରା କଥା ହବ, ଢେର ସାରା ଗୀତ ମଧ୍ୟ ଶୁଣିବ, ମିଠା ମିଠା ଗୀତ ଶୁଣିବ। ହଁ ସାଥୀ, ଆପଣଙ୍କ ମତ ମଧ୍ୟ ମାଗିବ।

ସାଥୀ, ମଣିଷ ଜୀବନର କର୍ମର ଗୁରୁତ୍ୱ ଅପରିସୀମାନା। ହଁ ସାଥୀ, ଆମ ଜୀବନରେ କର୍ମ କଲେ, ଯେମିତି କୁହନ୍ତି ନା, କର୍ମ କଲେ କର୍ମ ଅନୁସାରେ ଆମକୁ ଫଳ ନିଶ୍ଚିନ୍ତ ଆମକୁ ମିଳିଥାଏ। ଜନ୍ମ, ଧନ, ବଂଶ, ରୂପ କିମ୍ବା ପଦବୀ ଆମକୁ କି ମଣିଷକୁ ମହାନ କରେନି, ବରଂ ତାହାର ଉତ୍ତମ କର୍ମ ହିଁ ତାକୁ ସମାଜରେ ସମ୍ମାନିତ ଓ ମହାନ କରିଥାଏ। ଯଦି ଆମେ ଭଲ କର୍ମ କରିବା, ଆମକୁ କର୍ମ ହିଁ ମହାନ କରିବ। ସାଥୀ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ ହେଉଛି କର୍ମ ହିଁ ମଣିଷକୁ ମହାନ କରେ। ଆପଣଙ୍କ ମତରେ କ'ଣ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମ ସହିତ ସେୟାର କରନ୍ତୁ। ଆମ ସହିତ ଆପଣଙ୍କର ମତ ସେୟାର କରିବା ପାଇଁ SMS ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ତେବେ ସାଥୀ, ଡେରି କାହିଁ କରୁଛନ୍ତି? ଫଟାଫଟା SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ, ଦେନ୍ ଟିକେ ସ୍ପେସ୍ ଦେଇ ନିଜର ନାଁ, ଗାଁ, ଠିକଣା ଲେଖିବାକୁ ଜମା ବି ଭୁଲିବେନି। ପଠାଇ ଦିଅନ୍ତୁ ଆପଣଙ୍କର ମତାମତ, ସେତେବେଳେ ଯାଇକି ଶୁଣନ୍ତୁ ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ଆଜି ଚର୍ଚ୍ଚାରେ। ସାଥୀ, ଆମ ଜୀବନରେ ଯାହା କିଛି ସଫଳତା ଅର୍ଜନ କରୁନା, ତାର କଠିନ ପରିଶ୍ରମ ଓ ସତ୍କର୍ମର ଫଳ। ଅଳସତା ଓ ନିଷ୍କ୍ରିୟତା ଆମକୁ ପଛକୁ ଟାଣି ନେଇଯାଇଥାଏ, ଯେତେବେଳେ କର୍ମନିଷ୍ଠା ଓ ଅଧ୍ୟବସାୟ ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ହଁ ସାଥୀ, କେବଳ କର୍ମ ହିଁ ଆମ ଜୀବନର ଏକ ମୋଡ଼ରେ ନେଇକି ଛିଡ଼ା କରିଦେଇପାରିବ, ଆମ କର୍ମ ହିଁ ଆମକୁ ମହାନ ବୋଲି ପରିଚୟ ଦେଇପାରିବ। ତେବେ ସାଥୀ, ୟା ଭିତରେ ଜଣେ ଶ୍ରୋତାଙ୍କର ମେସେଜ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, କର୍ମ ହିଁ ମଣିଷକୁ ମହାନ କରେ ବିଷୟରେ ମୋର ମତ ହେଉଛି, ଜଣେ ମଣିଷର ପରିଚୟ ତାଙ୍କର କଥାରେ ନୁହେଁ ବରଂ ତାଙ୍କର କାମରେ ଲୁଚିଥାଏ। ନିଷ୍ଠା, ପରିଶ୍ରମ ଓ ସତତା ସହ କରାଯାଇଥିବା କର୍ମ ହିଁ ସଫଳତା ଦ୍ୱାରା ଖୋଲିଥାଏ। ଇତିହାସରେ ଯେଉଁମାନେ ମହାନ ହୋଇଛନ୍ତି ସେମାନେ ନିଜ

କର୍ମ ଦ୍ୱାରା ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ତେଣୁ ମଣିଷର ଉଚ୍ଚତା ତାଙ୍କର ପଦବୀ କିମ୍ବା ସମ୍ପତ୍ତିରେ ନୁହେଁ, ବରଂ ତାଙ୍କର ଉତ୍ତମ କାମ ପାଇଁ ଅବଦାନରେ ନିର୍ଭର କରେ। ମେସେଜ ଟିକୁ କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? କର୍ମ ହିଁ ମଣିଷକୁ ମହାନ କରେ, ଏଇଥିରେ ଆପଣଙ୍କର ମତ ନିଶ୍ଚିନ୍ତ ଜଣାନ୍ତୁ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 0949596321। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସାଥୀ, ଡେରି କାହିଁ କରୁଛନ୍ତି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣି ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ଅନଲାଇନ୍ ମାର୍କେଟିଂ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ଚାଲିଛି ଆଜି ଚର୍ଚ୍ଚାରେ। ସାଥୀ, ଯଦି ଆମେ ଭଲ କାମ କରିବା ତେବେ ନିଶ୍ଚିନ୍ତ ନିଜ ସହିତ ଅନ୍ୟମାନଙ୍କ ଜୀବନରେ ମଧ୍ୟ ସୁଖ ଶାନ୍ତି ଆଣିପାରିବା। ଖରାପ କର୍ମ ମଣିଷକୁ ଅପମାନ ଓ ଦୁଃଖର ପଥକୁ ନେଇଯାଇଥାଏ, ତେଣୁ ସବୁବେଳେ ଭଲ କାର୍ଯ୍ୟ କରିବା ଓ ସମାଜରେ ହିତ ପାଇଁ ନିଜକୁ ଉତ୍ସର୍ଗ କରିବା ଉଚିତ। ତେବେ ସାଥୀ, ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ମୋ ମତରେ କର୍ମ ହିଁ ମଣିଷକୁ ମହାନ କରେ। ଜନ୍ମ ଧନ କିମ୍ବା ପଦବୀ ନୁହେଁ, ବରଂ ଭଲ କାମ ଓ ସତ୍କର୍ମ ଦ୍ୱାରା ମଣିଷ ସମାଜରେ ସମ୍ମାନ ଓ ମହାନତା ଅର୍ଜନ କରେ। ମେସେଜଟିକୁ କରିଛନ୍ତି ଆୟୁଷ ପୁରୀରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ପିଲାଦିନେ ଯେମିତି ପାଠ ପଢ଼ିବା ବଡ଼ ଥିଲା, ସେମିତି କର୍ମ ମଧ୍ୟ ସମାଜରେ ସମ୍ମାନ, ଭଲ କର୍ମ କଲେ ସମ୍ମାନ ପାଇଥାଉ। ଲେଖିଛନ୍ତି, ଦିଦି ଆପଣଙ୍କୁ ମୋର ଉଚ୍ଚ ମାନ୍ୟତା, ବହୁତ ଭଲ ପ୍ରୋଗ୍ରାମ ପାଇଁ। ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଯାହା ହେଉ, ଆମର ପ୍ରୋଗ୍ରାମକୁ ଆପଣ ଶୁଣୁଛନ୍ତି ଆଉ ଆପଣଙ୍କର ମତାମତ ମଧ୍ୟ ଦେଉଛନ୍ତି। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। କର୍ମ ହିଁ ମଣିଷକୁ ମହାନ କରେ, ଏଥିରେ ଆପଣଙ୍କର କ'ଣ ରହିଛି ମତାମତ? ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଭଲ କର୍ମ ଯଦି ଆମେ କରିବା ନିଶ୍ଚିନ୍ତ ତାର ଭଲ ଫଳ ମିଳିବ। ଆମେ ଯଦି ଠିକ୍ ସମୟରେ ଠିକ୍ କାମ କରିବା ତାହେଲେ ଠିକ୍ ଫଳ ହିଁ ଆମକୁ ମିଳିବ। ତେବେ ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, କର୍ମ ହିଁ ମଣିଷର ପ୍ରକୃତ ପରିଚୟ ଦେଇଥାଏ। ଭଲ କର୍ମ କରୁଥିବା ବ୍ୟକ୍ତି ସମାଜରେ ସମ୍ମାନ ପାଏ, ପରିଶ୍ରମ ଓ ସତ୍କର୍ମ ସଫଳତାର ପଥ ଦେଖାଏ। ମଣିଷର ମହାନତା ତାର କର୍ମ ଦ୍ୱାରା ମପାଯାଏ, ଜନ୍ମ କିମ୍ବା ଧନ ଦ୍ୱାରା ନୁହେଁ, ସେଥିପାଇଁ କର୍ମ ହିଁ ମଣିଷକୁ ମହାନ କରେ। ମେସେଜ୍ଟିକୁ କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ତେବେ ସାଥୀ ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ସୁଜାତା, ଆପଣଙ୍କୁ ମଧ୍ୟ ଭେରି ଗୁଡ ଆଫ୍ଟରନୁନ୍। ଲେଖିଛନ୍ତି, କର୍ମ ହିଁ ମଣିଷକୁ ମହାନ କରେ, ମୋ ମତରେ ଏହି କଥା ସମ୍ପୂର୍ଣ୍ଣ ସତ୍ୟ। ମଣିଷର ମହାନତା ତାହାର ଜନ୍ମ ଧନ କିମ୍ବା ପଦବୀ ଦ୍ୱାରା ନୁହେଁ, ବରଂ ତାହାର ଭଲ କର୍ମ ଦ୍ୱାରା ନିର୍ଣ୍ଣୟ ହୁଏ। ଯିଏ ସତ୍ୟ ପରିଶ୍ରମ ଓ ସତ୍କାର୍ଯ୍ୟରେ ପଥରେ ଚାଲେ, ସେ ସମାଜରେ ସମ୍ମାନ ପାଏ। ଭଲ କର୍ମ ମଣିଷକୁ ସଫଳତା ଓ ଖ୍ୟାତି ଆଣିଦିଏ। ଇତିହାସରେ ଯେଉଁ ମହାନ ବ୍ୟକ୍ତିମାନଙ୍କୁ ଆମେ ସ୍ମରଣ କରୁ, ସେମାନେ ନିଜ କର୍ମ ପାଇଁ ହିଁ ପ୍ରସିଦ୍ଧ। ତେଣୁ କୁହାଯାଏ ଯେ କର୍ମ ହିଁ ମଣିଷକୁ ମହାନ କରେ। ମେସେଜଟିକୁ କରିଛନ୍ତି ପ୍ରତିମା ହରିପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, କର୍ମ ମଣିଷର ପରିଚୟ, କର୍ମହୀନ ଜୀବନର ମୂଲ୍ୟ କିଛି ନାହିଁ। ଆମ ଜନ୍ମ ସହ ଆମ କର୍ମ ଯୋଡ଼ି ହୋଇ ଆସିଥାଏ, ଆମକୁ ଆମ କର୍ମ ହିଁ ମହାନ କରେ। ତେଣୁ ସବୁବେଳେ ମହାନ କର୍ମ କରିବା ଉଚିତ। ମେସେଜଟି କରିଛନ୍ତି ବିପିନ ଦଳାଇ ଖୋର୍ଦ୍ଧାରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରିସରି ଆସୁଛି। ଆପଣଙ୍କର କ'ଣ ରହିଛି ମତାମତ, ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। କନେକ୍ଟେଡ୍ ହୋଇ ରହିଥାନ୍ତି ଯୋଡ଼ି 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି ଆଜି ଚର୍ଚ୍ଚାରେ। ସାଥୀ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଜଗନ୍ନାଥ ଅପା ନମସ୍କାର, ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର। ଜୟ ଜଗନ୍ନାଥ ଲେଖିଛନ୍ତି, ସୁନ୍ଦର ଟପିକ୍ ରଖିଥିବାରୁ ଧନ୍ୟବାଦ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ପରେ ପରେ ଲେଖିଛନ୍ତି, ଆପଣଙ୍କ ପ୍ରଶ୍ନର ଉତ୍ତର ଅଛି, ମଣିଷ କର୍ମ ଓ ନିଷ୍ଠା ସହିତ ବ୍ୟବହାର ମଣିଷକୁ ମହାନ କରିଥାଏ। ମେସେଜ୍ଟି କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚିଛି। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ ଥପା। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ପ୍ରତି ନମସ୍କାର, ଜୟ ଜଗନ୍ନାଥ। ଲେଖିଛନ୍ତି, ଆମେ ଅଫିସରେ 27 ଜଣ ଷ୍ଟାଫ୍ ଏକାଠି ହୋଇ ଆପଣଙ୍କ ପ୍ରୋଗ୍ରାମକୁ ଶୁଣୁଛୁ। ଅପା, ଆମେ ଯଦି ଭଲ କାମ କରିବା, ସତ ମାର୍ଗରେ ଯିବା, ସତ୍ କର୍ମ କରିବା, ଦୁନିଆକୁ ଏମିତି କାମ କରିବା, ଆମର ନାମ ରଖିବା, ଭଲ କର୍ମ କରିବା, ପର ଉପକାର କରିବା, ଅନ୍ୟର ଦୁଃଖରେ ସୁଖରେ ପାଖରେ ଠିଆ ହେବା, ଗୁରୁଜନଙ୍କ କଥା ମାନି ସ୍ମରଣ ତେବେ ଗୁରୁଜନଙ୍କୁ ଭକ୍ତି କରିବେ, ସହଜ କରିବା, ଭଲ କର୍ମ କରି ମା ଓ ବାବାଙ୍କୁ ଦୁଃଖ ବୟସରେ ବୁଢ଼ା ବୟସରେ ତାଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବା, ତେବେ ଆମେ ଭଲ କର୍ମ କରିଛୁ, ଅନ୍ୟମାନଙ୍କର କଥାରୁ ଆମେ ଜାଣିପାରିବା। ଆଭାସେନ ମେସେଜଟୁ କରିଛନ୍ତି ଆଭାସେନ ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଅପା, ଆଜି

ରଜ ଛୁଟିରେ ଘରକୁ ଯାଉଛୁ, ଅପା ଟିକେ ମୌସମ ଫିଲ୍ମର ଟୁକୁରୁ ଟୁକୁରୁ ଗୀତ ଦେଖତେ ହୋ କ୍ୟା ଶୁଣେଇବେ? ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନି ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ବର୍ଷରେ ଏନ୍ଡିଏ ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
1: आज भारत विमेन लेड डेवलपमेंट की राह पर चल पड़ा है।
2: हमारी सरकार ने महिलाओं के लिए सारे रास्ते खोल दिए।
1: हमने करोड़ों महिलाओं के लिए शौचालय बनवाकर उनका सम्मान बढ़ाया। हमने उज्ज्वला सिलेंडर देकर उन्हें धुएं जैसी तकलीफों से भी बचाया।
2: 3 करोड़ महिलाओं को लखपति दीदी बनाने का जो संकल्प किया था वो पूरा हो चुका है।
0: ଏକ ସଂସ୍କୃତ ଶ୍ଳୋକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ମିନିଟ୍ ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ମିନିଟ୍ରୁ 195 ମିନିଟ୍କୁ ବୃଦ୍ଧି କରାଯାଇଛି। ଚଳିତ ମାସ 21 ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ 5ଟା ପରିବର୍ତ୍ତେ ଅପରାହ୍ନ 5ଟା 15 ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ମିନିଟ୍ ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା

ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 ଫର୍ଦ୍ଦ କାଗଜ ଦିଆଯାଉଥିବା ବେଳେ ଏଣିକି 4 ଫର୍ଦ୍ଦ କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାୟାଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ପୃଷ୍ଠା ଏବଂ ଶେଷରେ ଅନ୍ୟ 2 ପୃଷ୍ଠା ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପଭି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ଦିନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ଲିଟର ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍କିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପୀ ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥ ଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2 ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବାବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026 ଆଜି ଗ୍ରୁପ୍ ବି'ରେ
ଟରଣ୍ଟୋ ଷ୍ଟାଡିୟମ୍ରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ

0: ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
1: ରାଜ୍ୟ ସରକାର 2 ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
0: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ, ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହୋଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
1: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ଭାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ

ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553 68 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5ଟି ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଦିନ ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମେରେ ପ୍ୟାରେ ଦେଶବାସୀ, ଆପଣ ଏକ ବାତ ଅବଜର୍ଭ କରି ହୋଗି, ହମାରି ମନ୍ କି ବାତୋ ନେ ସ୍ୱଚ୍ଛତା ଅଭିଯାନ କୋ ସମୟ ସମୟ ପର ଗତି ଦି ହେ और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ओडीएफ से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ କଟକ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 3:30 21 ହେଇସାରିଛି ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର।

ସତୀ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣନ୍ତୁ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

Musically yours, 100.4 Akashwani FM Rainbow Katak Dil Se Dil Tak. ଆମେ ବ୍ୟବହାର କରୁଥିବା ପିଞ୍ଚଣା ଗୋଟିଏ ସାଧାରଣ ବସ୍ତୁ ନୁହେଁ, ଏହା ଆମ ପୂର୍ବପୁରୁଷଙ୍କ ଜୀବନଶୈଳୀର ପ୍ରତୀକ। ହଁ, ଆମ ବାପା ଜେଜେବାପା ଠାକୁର ଜେଜେବାପା କେମିତି ଚଳୁଥିଲେ, କେମିତି ନିଜର ଜୀବନଶୈଳୀ ଥିଲା, ସେସବୁ ଆମକୁ ଜଣେଇ ଦିଏ ଏହି ବିଞ୍ଚଣା। ଜେଜେ ଜେଜେମା ନାତିକୁ ଘୁମେଇ ଘୁମେଇ ଯେତେବେଳେ ବିଞ୍ଚଣାରେ ପବନ କରିଦିଅନ୍ତି, ସେହି ଦୃଶ୍ୟ ଆଜି ବି ଆମର ମନେ ଅଛି। ଆଉ ଆମ ଭିତରୁ ଅନେକ ଏହି ଘଟଣା ସହିତ ନିହାତି ଭାବରେ ଜଡ଼ିତ ବି ଥିବେ। ଏମିତି ବି ହୁଏ ଯେତେବେଳେ ଘର ଅଗଣାରେ ଜେଜେମା ପାଖରେ କି ଜେଜେବାପାଙ୍କ ପାଖରେ ଆମେ ଶୋଇଥାଉ, ଜେଜେମା ଜେଜେବାପାଙ୍କର ଆଖି ବି ଲାଗିଯାଇଥାଏ ସତ, କିନ୍ତୁ ହାତରେ ଥିବା ସେ ବିଞ୍ଚଣାଟା ଧୀରେ ଧୀରେ ବୁଲୁଥାଏ ଆଉ ଧୀରେ ଧୀରେ ପବନ ଦେଇ ଚାଲିଥାଏ। ଆମର ଏହି ବିଞ୍ଚଣା ଇକୋ ଫ୍ରେଣ୍ଡଲି, ମାନେ ଆମ ପରିବେଶ ପାଇଁ ବହୁତ ଭଲ, କୌଣସି କ୍ଷତି ପରିବେଶ ପାଇଁ କରିନଥାଏ ଏବଂ ଶସ୍ତାରେ ମିଳିଯାଏ, ବିନା ବିଦ୍ୟୁତରେ ଚାଲେ, ତେଣୁ ସବୁ ଶ୍ରେଣୀର ଲୋକଙ୍କ ପାଇଁ ଉପଯୋଗୀ। ଆଉ ଗୋଟିଏ ବଡ଼ ଜିନିଷ, ଏଇଟା ପୋର୍ଟେବୁଲ, ମାନେ ଆମେ ସାଙ୍ଗରେ ନେଇକି କେଉଁଠିକି ବି ଯାଇପାରିବା। ଆଜିର ଯୁଗରେ ଆମେ ଯେତେ ଆଧୁନିକ ହେଲେ ବି ଆମର ପୁରାତନ ସଂସ୍କୃତି, ଆମର ଦୈନନ୍ଦିନ ଉପକରଣର ମୂଲ୍ୟ ଆମେ ସମସ୍ତେ ବୁଝିବା ନିହାତି ଦରକାର। ତେଣୁ ଆମର ଯେଉଁ ବିଞ୍ଚଣା ରହିଛି, ଏହା ଆମ ପରମ୍ପରାର ଗର୍ବ, ସରଳତାର ସୌନ୍ଦର୍ଯ୍ୟ ଆଉ ପ୍ରକୃତି ସହ ମାନବର ସମ୍ପର୍କ କେତେ

ସୁନ୍ଦର ଥିଲା ଆଉ କେତେ ସୁନ୍ଦର ଅଛି, ତାର ଗୋଟିଏ ନିରବ ପ୍ରତୀକ ସାଜିଛି ଆମର ଏଇ ବିଞ୍ଛଣା। ସୋ ଫ୍ରେଣ୍ଡସ୍, ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ।

ଆମେ ବ୍ୟବହାର କରୁଥିବା ବିଞ୍ଚଣା କେବଳ ଗୋଟିଏ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନୁହେଁ, ଏହା ଓଡ଼ିଆ ଶିଳ୍ପୀର ଚମତ୍କାର କଳାକୃତି। ହଁ, କେତେ ସୁନ୍ଦର ଭାବରେ ଆମର କାରିଗରମାନେ ତାକୁ ତିଆରି କରିଥାନ୍ତି। କାରିଗରମାନେ ତାଳପତ୍ରକୁ କାଟି ଶୁଖାଇ ଏହାକୁ ବିଭିନ୍ନ ଆକର୍ଷଣୀୟ ଆକାର ଦେଇଥାନ୍ତି, ବିଭିନ୍ନ ପ୍ରକାର।

ରଙ୍ଗରେ ତାକୁ ରଙ୍ଗେଇଥାନ୍ତି। ସାଧାରଣତଃ ଏହା ଗୋଲାକାର, ପାନପତ୍ର ଆକାର କିମ୍ବା ଚତୁର୍ଭୁଜାକାରରେ ତିଆରି ହୋଇଥାଏ। ଆଉ ବିଞ୍ଚଣା ଚାରିପାଖରେ ରଙ୍ଗ ବେରଙ୍ଗର ସୂତା କପଡ଼ାର ସୁନ୍ଦର କାମ ବି କରାଯାଇଥାଏ। ଆଉ ଡିଜାଇନକୁ ବଢ଼ାଇବାକୁ ଯାଇ କେତେକ ବିଞ୍ଚଣାରେ କଉଡ଼ି, କାଚ, ଗୁଆ ଏସବୁ ମଧ୍ୟ ଖଞ୍ଜା ଯାଇଥାଏ ଆଉ ତାକୁ ସୁନ୍ଦର କରାଯାଇଥାଏ। ଏବେ ତ ବିଞ୍ଚଣାକୁ ପ୍ରାୟତଃ ଆମେ ସୋପିସ୍ ଭାବରେ ବି ୟୁଜ୍ କରୁଛୁ। ଆଉ ଆମ ଓଡ଼ିଶାର ପ୍ରସିଦ୍ଧ ପଟ୍ଟଚିତ୍ର ଶୈଳୀରେ ମଧ୍ୟ ବିଭିନ୍ନ ବିଞ୍ଚଣା ତିଆରି ହୋଇଛି, ବିଞ୍ଚଣା ଉପରେ ଚିତ୍ର ମଧ୍ୟ କରାଯାଇଛି। ଶୁଣାଯାଏ ଯେ ଆଗକାଳରେ ଘରକୁ ଯେତେବେଳେ ଅତିଥି ଆସୁଥିଲେ ସେମାନଙ୍କୁ ବିଞ୍ଚଣା ଦେଇ ସ୍ୱାଗତ ବି କରାଯାଉଥିଲା, ଏମିତି ଗୋଟେ ପରମ୍ପରା ଚଳୁଥିଲା। ଆଉ ଓଡ଼ିଆ ସଂସ୍କୃତିରେ ଅତିଥିଙ୍କୁ ସ୍ନେହ ଦେବା କିଛି ଗୋଟିଏ କମ୍ କଥା ନୁହେଁ। ବିଞ୍ଚଣା ତିଆରି କରି ଓଡ଼ିଶାର ଅନେକ ଗ୍ରାମୀଣ କାରିଗର ନିଜର ଜୀବିକା ନିର୍ବାହ କରିଥାନ୍ତି। ବିଶେଷ କରି ଖରାଦିନେ ସ୍ଥାନୀୟ ହାଟ ମେଳାରେ ଏହି ବିଞ୍ଚଣାର ଚାହିଦା ଖୁବ୍ ବେଶୀ ବଢ଼ିଯାଏ। ଆଉ ଆଜିକାଲି ହୋମ୍ ଡେକର ବା ଘର ସଜାଇବା ପାଇଁ ଯେଉଁ ସବୁ ବିଞ୍ଚଣା ମିଳୁଛି ସେସବୁ ଏତେ ସୁନ୍ଦର ଦେଖାଯାଉଛି ଯେ ଏକଦମ ଯଦି ନଜର ପଡ଼ିଯାଉଛି ଏକଦମ ଆଖି ସେଥିରୁ ହଟୁନି। ଏବଂ ବିବାହ, ଅନ୍ୟାନ୍ୟ ଉତ୍ସବ ଏସବୁଥିରେ ମଧ୍ୟ ପାରମ୍ପରିକ ଉପହାର ଭାବରେ ଆମେ ବିଞ୍ଚଣା ପ୍ରଦାନ କରୁ।

ପିଞ୍ଚଣା ଆମ ଶ୍ରମଜୀବୀ ମଣିଷର କ୍ଲାନ୍ତି ଦୂର କରେ। ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଏହାର ମହତ୍ତ୍ୱ ହ୍ରାସ ପାଏନି। ବ୍ୟବହାର ହୁଏତ କମିଯାଇଛି, କିନ୍ତୁ ତା'ର ମହତ୍ତ୍ୱକୁ ଲୋକେ ଆଜି ବି ମନେ ରଖିଛନ୍ତି। ଏହା ଆମ ଓଡ଼ିଶାର ହସ୍ତଶିଳ୍ପ କୁଟୀର ଶିଳ୍ପକୁ ସମୃଦ୍ଧ କରିବାରେ ଖୁବ୍ ବଡ଼ ଭୂମିକା ଗ୍ରହଣ କରିଛି। ବିଦ୍ୟୁତ୍ ସଙ୍କଟ ସମୟରେ ବିଞ୍ଚଣା ଆଜି ବି ସମସ୍ତେ ବ୍ୟବହାର କରିଛନ୍ତି। ସମସ୍ତଙ୍କର ସାହାରା ସାଜି ବିଞ୍ଚଣା ଯେତେବେଳେ ବିଦ୍ୟୁତ୍ ସଙ୍କଟ ଦେଖାଦିଏ। ଆମର ଏହି ପାରମ୍ପରିକ ଶିଳ୍ପକୁ ବଞ୍ଚାଇ ରଖିବା ଏବଂ ଏହାର ଆଦର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏହି ବିଞ୍ଚଣା ହେଉଛି ଓଡ଼ିଆ ଜୀବନଧାରା ଓ ସ୍ୱାଭିମାନର ଅମୂଲ୍ୟ ସମ୍ପଦ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସୀ ଦିଲ୍ତାକ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ସୁରିଲା ଆଫ୍ଟରନୁନ୍ ଜ୍ୟୋତି ଅଛି ଆପଣଙ୍କ ସହିତ ପହଞ୍ଚୁଛି ଆଉ ଗୋଟିଏ ସୁନ୍ଦର ଗୀତ ଆପଣଙ୍କ ପାଖରେ।

ଅପରାହ୍ନ ପାଞ୍ଚଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ

ଅଧିକ 15 ମିନିଟ୍ ଶ୍ରମ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲିଯୋଗାଯୋଗ ଆଇନ 2026 ଚିଠା ନିୟମ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ଦିଲ୍ସି ଦିଲ୍ ତକ୍ରେ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆପଣଙ୍କ ସହିତ। ଆଉ ସମୟ ହୋଇଯାଇଛି ଆରମ୍ଭ କରିବା ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଯାହାର ଅପେକ୍ଷାରେ ଆପଣ ସବୁବେଳେ ଥାନ୍ତି ଆଉ ଆମେମାନେ ବି ୱେଟ୍ କରିଥାଉ ଟିକେ ଆପଣଙ୍କ ସହିତ କଥା ହେବା ପାଇଁ। ତେବେ ଏଇ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ପାଇଁ ଯେହେତୁ ଲମ୍ବା ସମୟର ଗୋଟେ ଅପେକ୍ଷା ଆପଣ କରିଥାନ୍ତି, ସେଥିପାଇଁ ଗୋଟେ ସୁନ୍ଦର ଟପିକ୍ ବି ଆପଣଙ୍କ ପାଇଁ ଆମେ ନେଇ ଆସିଥାଉ। ତେବେ ଆଜିର ଟପିକ୍ ରହୁଛି ଯେ ଚୁପ୍ ରହି ଆପଣ କେବେ କୌଣସି ସମସ୍ୟାର ସମାଧାନ କରିଛନ୍ତି କି? ବେଳେବେଳେ ଆମେମାନେ ବହୁତ ବେଶୀ ରାଗିଯାଉ ଆଉ ବହୁତ ବଡ଼ ପାଟିରେ କଥା ବି କହିଦେଉ, ଆଉ ବେଳେବେଳେ ଚିନ୍ତା ବି କରୁନି ଯେ ଆମର କଥା କାହାକୁ କଷ୍ଟ ଦେଉନି ତ। ତେବେ ସେହି ବିଷୟରେ ଆଜିର ପ୍ରଶ୍ନ ଯେ କେବେ ଚୁପ୍ ରହି କୌଣସି ସମସ୍ୟାର ସମାଧାନ କରିପାରିଛନ୍ତି କି, ସଫଳ ହୋଇଛନ୍ତି କି? ତେବେ ଆମର ନମ୍ବରଟି ହେଉଛି 0671230353। ନିଜର ଫୋନ୍ ଉଠାନ୍ତୁ ଆଉ ଫଟାଫଟ କଲ୍ କରିବା ଆରମ୍ଭ କରିଦିଅନ୍ତୁ, ଆପଣଙ୍କ ଅପେକ୍ଷାରେ ରହିଲି। ତେବେ ସେହି ଭିତରେ ପହଞ୍ଚୁଛି ଗୋଟେ ସୁନ୍ଦର ଟ୍ରାକ୍ ଆପଣଙ୍କ ପାଇଁ।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକ ଟେକ୍ ଦିଲ୍ ସେହି ଦିଲ୍ ତାକ୍ ଆଉ ଆରମ୍ଭ ହୋଇଯାଇଛି ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଆଉ ଆଜି ଚିଟ୍ ଚାଟ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ। ଆଉ ଟପିକ୍ ରହିଛି ଯେ ଚୁପ୍ ରହି କେବେ କୌଣସି ସମସ୍ୟାର ସମାଧାନ କରିଛନ୍ତି କି। ନମ୍ବରଟି ହେଉଛି 0671230353। ଅଲରେଡି ଆମର ସାଙ୍ଗମାନେ ଆମ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆଉ ଡେରି ନ କରି ଫର୍ଷ୍ଟ କଲ୍ ନେଇନେବା। ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସାଇ କହୁଛି, ବେଲପଡ଼ାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ
1: ଦିଦି? ମୁଁ ତ ମାନେ ସବୁବେଳେ ଛୋଟ ଛୋଟ କଥାରେ ରାଗିଯାଏ, ହେଲେ ମୋ ସାଙ୍ଗ ମତେ ଥରେ ଭୁଲ ବୁଝିଥିଲା, ଯୋଉ କାମଟା ମୁଁ କରିନଥିଲି, ହେଲେ ତାକୁ ସେ କିଏ କହିଥିଲା ସେଇଟା ମୁଁ କରିଛି ବୋଲି ଏମିତି ବିଶ୍ୱାସ ଦେଇ ଦେଇଥିଲା, ମାନେ ମୁଁ ଯେତେ ଯାହା କହିଲି ବି ସେ ମୋ କଥା ଶୁଣିନଥିଲା, ମୁଁ ସେ ବହୁତ ଝଗଡା କରିଥିଲା। ମୁଁ ତ ସବୁବେଳେ ଝଗଡା କରେ, ହେଲେ ସେଦିନ ମୁଁ ଟିକେ ଚୁପ୍ ରହିଯାଇଥିଲି, କାହିଁକି ନା ମୁଁ ଚାହୁଁନଥିଲି ଝଗଡାଟା ଆଗକୁ ବଢୁ, ତ ସେଇ ଟାଇମରେ ଚୁପ୍ ରହିଗଲି। ତାପରେ ପଛରେ ସେ ଯେତେବେଳେ ଭୁଲଟା ତାର ବୁଝିପାରିଲା, ମତେ ଆସି ସରି କହିଥିଲା।
0: ଯା ହଉ, ମାନେ ନିଜେ ଭୁଲ କରିନାହାନ୍ତି ବୋଲି କାହା ଆଗରେ ମାନେ ସଫେଇ ଦେଇନାହାନ୍ତି ଯେ ଝଗଡାଟା ଆଗକୁ ନ ହଉ, ତେଣୁ ଝଗଡାଟା ଆଗକୁ ବନ୍ଦ କରିଦେଇକିରି ଆପଣ ପଛରେ କିନ୍ତୁ ସାଙ୍ଗକୁ ପୁଣି ଫେରିପାଇବେ।

0: ନିଜ ଭିତରେ ବୁଝାମଣା ରଖିବା ନିହାତି ଦରକାର। ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବ୍ରହ୍ମପୁର, ବୁଗୁଡ଼ା ଜିଲ୍ଲା, ଗଞ୍ଜାମ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ। ଆଉ ଆଜି ଯୋଉ ବିଞ୍ଚଣାର ଆତ୍ମକାହାଣୀ କହୁଥିଲେ,
0: ଆଜ୍ଞା,
1: ମୁଁ ପ୍ରାୟ ଘଣ୍ଟା ଶୁଣୁଥିଲି, ବହୁତ ବଢିଆ ଲାଗିଲା ସବୁ ବିଞ୍ଚଣାର ବ୍ୟବହାର ଉପରେ।
0: ବହୁତ ବହୁତ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ, ପ୍ରଥମେ ତ କହିବି ଯେ

0: ବହୁତ ବହୁତ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ, ପ୍ରଥମେ ତ କହିବି ଯେ କ୍ଷମା ଦେବା ବ୍ୟକ୍ତି କେବେ ଦୁର୍ବଳତାର ପରିଚୟ ନୁହେଁ। ଦ୍ୱିତୀୟ କଥା ହେଲା, ମାନେ ମୌନ ରହିବା ବା ନିରବତା ରହିବା ଦ୍ୱାରା ଯେକୌଣସି ବିରାଟ ବିରାଟ ସମସ୍ୟା ଆସୁ ମଧ୍ୟ ତାହା ସମାଧାନ ହେଇପାରିବ। ଆଉ ଯଦି ଆମେ ଧର ଯେକୌଣସି କଥାରେ କଳି ଝଗଡ଼ା ଆମେ ଜିଦି ଧରିବା ତାହେଲେ ମାନେ ଝଗଡ଼ାଟା ବଢିବ। ଯେମିତି ଆମେ ମୁଣ୍ଡ ଯେତିକି ମୁଣ୍ଡ ଯଦି ଯେମିତି ବାଉଁଶ ଗଛ ଜୋର ପବନ ଆସିଲେ ବାଉଁଶ ନଇଁଗଲେ ପବନ ପଳଉଛି। ଯେମିତି ଆମେ ସମୁଦ୍ରକୁ ଯାଉଛନ୍ତି, ସମୁଦ୍ର ଢେଉ ଆସିଲେ ଆମେ ଟିକେ ନଇଁଗଲେ ସମୁଦ୍ର ଢେଉ ଆମ ଉପରେ ପଳଉଛି। କିନ୍ତୁ ଆମେ ଯଦି ଯେକୌଣସି କାର୍ଯ୍ୟରେ ଯଦି କିଛି ଆମର ଭୁଲ ଥାଏ, ଆମେ ଯଦି ଟିକେ ମୁଣ୍ଡ ନୁଆଁ ଦେବା ବା ନିଜେ ଆମେ ଯଦି କିଛି ଭୁଲ ସ୍ୱୀକାର କରିଦେବା ତାହେଲେ ସବୁ ସମସ୍ୟା ସେଠି ସମାଧାନ
0: ହେଇଯିବ। ନିହାତି ଭାବରେ ଆମେ ଅନେକ ଏମିତି ସମସ୍ୟା ଅଛି, ଛୋଟ ସମସ୍ୟା ବଡ ବହୁତ ବଡ ବଡ ସମସ୍ୟା ବି ଅଛି ଯାହାକୁ ଆମେ ଚୁପ୍ ରହିକି ସମାଧାନ କରିପାରିବା।
1: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର। ତେବେ ଜୀବନ ଅଛି ମାନେ ସମସ୍ୟା ଅଛି, ସମସ୍ୟା ଅଛି ମାନେ ସମସ୍ୟା ସମାଧାନର ବାଟ ବି ଅଛି, ଆଉ ସେ ବାଟଟା ଆମକୁ ଖୋଜିବାକୁ ପଡିବ। ବେଳେବେଳେ ଏଇ ଯୋଉ ଚୁପ୍ ରହିବାଟା କେତେ ସମସ୍ୟାଙ୍କ ମାନେ ସମସ୍ୟାର ସମାଧାନ କରିଦିଏ ଯେ ତାର ଆପଣ କଳ୍ପନା ବି କରିପାରିନଥିବେ। ଆମ ଭିତରୁ କେତେ ଜଣ ନିହାତି ଭାବରେ ଅନୁଭବୀ ଅଛନ୍ତି ଯେଉଁମାନେ କଲ୍ କରି ଆମ ସହିତ କନେକ୍ଟ ହେଉଛନ୍ତି। ହ୍ୟାଲୋ,
2: ଜୟ ଜଗନ୍ନାଥ। ନମସ୍କାର।
0: ଜୟ ଶ୍ରୀ ଜଗନ୍ନାଥ। ନମସ୍କାର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ରାଜେଶ ନାୟକ, ଚତିକା ବଜାର, ଜଗତସିଂହପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଏଇ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି ଭଉଣୀ, ବହୁତ ବିଷଧର ସର୍ପ ଆପଣ ଦେଖିଥିବେ, ନାଗ, ଗୋଖର, ତମ୍ପ, ବିଭିନ୍ନ ସର୍ପ ଦେଖିଥିବେ, ବହୁତ ବିଷ ଥାଏ। ଆଉ କେତେ ଧଣ୍ଡ ଢମଣା କାଉଚିଆ ଏସବୁ ଅଛନ୍ତି, ତା ବୋଲି ନୁହଁ ଯେ ସେ ବିଷ ନଥିଲେ ବି ଫଣଟା ଦେଖେଇବେ, ଫଣାଟା ବି ଟେକିବେ, ନହେଲେ ଛୋଟ ପିଲାମାନେ ବି ବାଡ଼େଇ ମାରିଦିଅନ୍ତେ। ତେଣୁ ଯୋଉଟା ମୋର ଯଦି ପ୍ରକୃତ ଓରିଜିନାଲ ଭୁଲ ଥିବ, ମୁଁ ନିଶ୍ଚିତ ଭାବରେ ମାନେ ଚୁପ୍ ରୁହେ। ଆଉ ଯଦି ମୋର ଭୁଲ ନଥିବ, ସେ ଜେ ଏକ୍ସ ୱାଇ ଜେଡ୍ ଯିଏ ବି ହଉ, ଜେଡ ବଡ ନେତା, ମନ୍ତ୍ରୀ, ଯନ୍ତ୍ରୀ, ମୁଁ କାହାକୁ ଛାଡ଼େନି, ଘରୁ ଘୋଷାଡ଼ି ଆଣି ବେକାର ଗାମୁଛା ପକେଇ ବାଡ଼ାଏ, ଥାନା କୋର୍ଟ କଚେରୀ ଯାହା ହବ ଦେଖାଯିବ।
0: ଆଚ୍ଛା, ସେଇଟା ତାହେଲେ ମାନେ ଆପଣଙ୍କର ପର୍ସନାଲିଟି ଠିକ ଅଛି।
2: ମୋ କହିବାର ମତଲବ, ଦେଶାକୁ ଦେଶା, କଣ୍ଟାକୁ କଣ୍ଟାରେ କାଢ଼ନ୍ତୁ। ଆପଣ ଯଦି ଗାନ୍ଧୀବାଦୀ ନୀତି ଧରିବେ, ଗାନ୍ଧୀ ଯୋଉ କହିଥିଲେ ଗୋଟେ ଗାଲରେ ଜାବଡ଼ା ମାରିଲେ ଆଉ ଗୋଟେ ଗାଲ ଦେଖେଇଦେବେ, ସେ ଆଉ ଗୋଟେ ଗାଲରେ ମାରି ପିଠିରେ ମାରି ପଳେଇବ। ତେଣୁ କଳି ଯୁଗରେ ଯିଏ ଯେମିତିଆ ବ୍ୟବହାର ଦେଖିବେ, ଆପଣ ମତେ ଯୋଉଭଳିଆ ବିହେଭିୟର ଦେଖିବେ, ମୁଁ ଆପଣଙ୍କୁ ସେଇଭଳିଆ ବିହେଭିୟର ଦେଖେଇବି।
0: ଆଚ୍ଛା, ଠିକ ଅଛି, ଆପଣ ଏଇଟା ଆପଣଙ୍କର ମତାମତ, ଭଲ କଥା, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
2: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତେବେ ଚୁପ୍ ରହିବା ବେଳେ ବେଳେ ଜରୁରୀ ହେଇଥାଏ। ବେଳେ ବେଳେ ଆମେ ନିଜର ପଟ ରଖିବା ପରେ ବି ଆମ କଥାକୁ କେହି ବିଶ୍ୱାସ କରିନଥାନ୍ତି, କିନ୍ତୁ ଆମେ ସେତେବେଳେ ଧୈର୍ଯ୍ୟ ଧରିବା ଦରକାର, ଆଉ ସମୟକୁ ଅପେକ୍ଷା କରିବା ଦରକାର। ସମୟ ନିହାତି ଭାବରେ ଡେରିରେ ହେଲେ ବି ସମାଧାନ ନିହାତି କରିଥାଏ, ବିନା ସମାଧାନରେ ସମୟ କେବେ କାହାକୁ ଛାଡ଼ିନି। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ।
3: ହ୍ୟାଲୋ, ଶୁଭ ସନ୍ଧ୍ୟା। ନମସ୍କାର ମ୍ୟାଡାମ।
0: ନମସ୍କାର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ମ୍ୟାଡାମ।
0: କଣ କହିବେ ଆଜିର ଟପିକ ବିଷୟରେ?
3: ଦେଖନ୍ତୁ, ଆଜି ଗୋଟେ ସୁନ୍ଦର ବିଷୟବସ୍ତୁ ରଖିଛନ୍ତି, ଯୋଉଠି ଦେଖିବା ଆମେ କୌଣସି ସମାଧାନ ହେଇପାରୁନି, ସେଠି ସ୍ଥାନ କାଳ ପାତ୍ର ଦେଖିବା, ସେଠି ସେ ପାତ୍ର କଣ ସମୟ ପରିସ୍ଥିତି କେମିତି, ଯଦି ଦେଖିବା ଆମେ କହିଲେ ଗୋଟେ ସମସ୍ୟା ସମାଧାନ ହଉନି, ସେଠି ଚୁପ୍ ରହିବାଟା ଭଲ।
0: ବହୁତ ସୁନ୍ଦର କଥା, ଏକଦମ ଠିକ କଥା କହିଛନ୍ତି, ଯଦି ଆମ କଥା ଜଣେ ବୁଝୁନି ଆମେ ସେଠି କହିବା ଉଚିତ ନୁହେଁ।
3: ସେ ସମୟରେ ଦେଖିବେ ଆପଣ ଲକ୍ଷ୍ୟ କଥା, ଯଦି ନ ବୁଝୁଥିବ ସେଠି ଚୁପ୍ ରହିଯିବାଟା ଭଲ, କାରଣ ସେ ଆମେ ତା ପରିସ୍ଥିତି ଦେଖା, ସେ ଲୋକ କେତେ ବୁଝିବା ଲୋକ, ବୁଝିବା ସୁଝିବା ଲୋକ ହେଇଥାଏ। ଆମେ ଯଦି ଗୋଟେ ଲୋକ ଆଣ୍ଡୁଆ ଆଖଡ଼ା ଚଲୁଛି, ବୁଝୁନି ତା ନିଜ ଦୋଷଟାକୁ ସେ ଗ୍ରହଣ କରୁନି, ସେଠି କଥାରେ ଆଲୋ ସଖି ଆପଣ ମତେ ରଖିକି କହିଛି ଚୁପ୍ ରହିଯିବାଟା ଭଲ। ତାପରେ ଆଉ ଗୋଟେ ଦୃଷ୍ଟି ଦେଖନ୍ତୁ, ଘରେ ଗୋଟେ ପାଟୁଣ୍ଡ ଅଛି, ଦେଖୁଥାଉ ସେ ଗୋଟେ ପିଲାଟା ମଦ ଖାଇକି ଆସି, ତାକୁ ଆମେ ଯେତେ ସେ ବୁଝେଇଲେ ସେ ଜଣା ବୁଝିବନି, ସେଠି ଆମେ ଚୁପଚାପ ରହିଯିବାଟା ଭଲ, କାହିଁକିନା ସେ ନିଶା ଅବସ୍ଥାରେ ଅଛି, ତାକୁ ଆପଣ ଯାହା ବି କୁହନ୍ତୁ ସେ ଗଣ୍ଡଗୋଳ କରିବା। ତେଣୁ ସେଠି ଆମେ ଅବୁଝା ରାଜାକୁ ପାର୍ଲାମେଣ୍ଟ ମନ୍ତ୍ରୀ ରଖି ଚୁପଚାପ ରହିଗଲେ ସମସ୍ୟାର ସମାଧାନ ହେଇଥିଲା, ସେତେବେଳେ ରାଗ ଶାନ୍ତ ହେଇଥିଲେ, ତା ନିଶା ଖୋଜେ ସେତେବେଳେ କହିଲେ ସେ ଲୋକଟା ବୁଝିବ। ଆଉ ଯଦି ତାକୁ ସେ ସମୟରେ ଆପଣ କହିବେ, ସମସ୍ୟାଟା ବଢି ବଢି ଚାଲେ, କିନ୍ତୁ ସମାଧାନ ହବାର ବାଟ ନାଁ ରହିବନି।
0: ନିହାତି ଭାବରେ ଆମ କଥା ଯିଏ ବୁଝିପାରିବେ, ଆମେ ଅନୁଭବ କରୁଛୁ ଯେ ଆମେ ବୁଝେଇଲେ ଜଣେ ବୁଝିବ, ସେଇ ସମୟରେ ଆମେ କଥା କହିବା ଜରୁରୀ। ଯଦି ଆମ କଥାକୁ କେହି ଗ୍ରହଣ କରୁ

0: ନାହାନ୍ତି ଯେମିତି ଆପଣ କହିଲେ ତାନକାଳ ପାତ୍ର ଦେଖିକି କଥା କହିବା, ସେଟା ବି ଏକଦମ ଠିକ କଥା କହିଲେ, ବହୁତ ବହୁତ ଧନ୍ୟବାଦ।
1: ଦେଖନ୍ତୁ ଢମଣା ସାପକୁ ଭଗବାନ ବିଷ ଦେଇନାହାନ୍ତି, ଗୋଟେ ଫଣାଟେ ଦେଇଛି, ତା ମାନେ ତ ସବୁବେଳେ ଆମେ ଚୁରା ସମୟ ସ୍ଥାନ କାଳ ପାତ୍ର ଦେଖି ଆମେ ଫଣା ଟେକିବା, ଯଦି ସେଠି ଉଚିତ ସମୟ ଅଛି ଆମର ସୁରକ୍ଷିତ ଆମେ ରହିପାରିବା ସେଇ ଜାଗାରେ ଯଦି ଆମେ ଫଣା ଟେକିବା ତାହେଲେ ନିଶ୍ଚିନ୍ତ ଏଇଟା କାର୍ଯ୍ୟ ଲାଗିବ। ଆଉ ଯଦି ଦେଖି ଆମର ସୁରକ୍ଷିତ ସେ ସ୍ଥାନ ନା ସେ ଲୋକ ପୂଜା ସକ୍ଷା କି ନା, ଆମେ ଯଦି କାହା ନିଜର ମାନ ସମ୍ମାନ ଯିବ କିନ୍ତୁ ତାଙ୍କର କିଛି କ୍ଷତି ହବନି, ନିଜର ହିଁ ବେଶୀ କ୍ଷତି ହବ। ଆଉ ସମସ୍ୟା ବଢି ବଢି ଚାଲିବ, ଯାହାକି ଛୋଟ ସମସ୍ୟା ଗୋଟେ ପର୍ବତ ଆକାରରେ ଧାରଣ କରିବ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ମତାମତ ଦେଇଥିବାରୁ।
1: ରହୁଛି, ମାଆଙ୍କ ଆଗେ ପ୍ରାର୍ଥନା କରୁଛି, ଆପଣ ସବୁ ଖୁସି ହେଇଥାନ୍ତୁ, ଭଲ ହେଇଥାନ୍ତୁ, ମା ସବୁ ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ। ଗୋଟେ ଶୁଭେଚ୍ଛା ଦେବେ ମ୍ୟାଡମ, ଆମର ଆବାସଙ୍କ ବନ୍ଧୁ ତମନ୍ନା ମ୍ୟାଡମଙ୍କର ଶୁଭ ଜନ୍ମଦିନ ହାର୍ଦ୍ଦିକ ଶୁଭେଚ୍ଛା ସ୍ୱଗନା। ମାଆଙ୍କ ଆଗେ ପ୍ରାର୍ଥନା କରୁଛି ସେ ଦୀର୍ଘଜୀବ ହୁଅନ୍ତୁ, ନିରୋଗୀ ସୁସ୍ଥ ରୁହନ୍ତୁ, ମାଆଙ୍କ ଆଗେ ପ୍ରାର୍ଥନା କରୁଛି। ଯଦି ଶୁଣୁଥିବେ ତାହେଲେ କେକ୍ କାଟିଲା ବାଦ ମୁଁ ଟିକେ ମୋ କଥା ମନେ ପକେଇବେ। ଆଉ
0: ନିହାତି ଭାବରେ ଆପଣଙ୍କ କଥା ତାଙ୍କ ପାଖରେ ପହଞ୍ଚି ଯାଉ ଆମ ମାଧ୍ୟମରେ, ଏଇଟା ହିଁ ଆମର ପ୍ରାର୍ଥନା ରହିବ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡି ଥିବାରୁ।
1: ସାର୍ଙ୍କୁ ଅନୁରୋଧ କରୁଛି ସେ ଏକା ଖାଇବେ ନା, ଆମେ ସାଙ୍ଗସାଥି ମିଶିକି ଖାଇବା, ଆମେ ତାଙ୍କ ସେ ବନ୍ଧୁ ଟାଟା ଥିଲେ ସେ ଏକା ଖାଇବେ ନା, ଆମକୁ ଡାକିକି ସାଙ୍ଗସାଥି ଖାଇବୁ। ରହୁଛି, ନମସ୍କାର।
0: ନମସ୍କାର। ଯାହା ହଉ, ଆପଣମାନଙ୍କ ଭିତରେ ଏତେ ସୁନ୍ଦର ବନ୍ଧୁତା ରହିଛି ସେସବୁ ଶୁଣି ବହୁତ ଭଲ ଲାଗୁଛି। ତେବେ ଆଜିର ପ୍ରଶ୍ନ ରହିଛି ଯେ ଚୁପ୍ ରହି କେବେ କୌଣସି ସମସ୍ୟାର ସମାଧାନ କରିଛନ୍ତି କି? ଆମର ନମ୍ବରଟି ହେଉଛି 0671230353। ନେକ୍ସଟ କଲର ଆମ ସହିତ ଯୋଡି ହୋଇଛନ୍ତି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ନିସଙ୍ଗ ନିସଙ୍ଗ ଲାଗୁଛି ଜୀବନ, ନିସଙ୍ଗ ନିସଙ୍ଗ ଲାଗୁଛି ଜୀବନ, ଭଲ ଲାଗୁନାହିଁ ମନ, କେମିତି କାଟିବି ରାତି ଆଉ ଦିନ, ତୁ ଥିଲୁ ମୋ ମନର ମିତ, ତୁ ଥିଲୁ ମୋ ମନର ମିତ, ସରୁ ନାହିଁ ଆଜି ବି ଆଖିର ଲୁହ, ସବୁ ନାହିଁ ଆଜି ବି ଛାତିର କୋହ, ତମେ କେମିତିକା ପ୍ରେମିକା, ତମେ କେମିତିକା ପ୍ରେମିକା ବୁଝି ପାରୁନ ମୋ ଅବୁଜା ମନର ଅକୁଳ ଗଳ୍ପ, ଅକୁଳ ଗଳ୍ପ। ନମସ୍କାର, ଆଜି ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତପୁର କଟକରୁ ସୁନ୍ଦରଗାନ ପୁରୁଷି।
0: ଭେରି ଗୁଡ୍ ଇଭିନିଂ। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଆଜି ଟପିକ ବିଷୟରେ ନିଶ୍ଚିନ୍ତ କହିବି, ଆଉ ଯେତେବେଳେ ଆମ ଘରେ କଳି ଝଗଡା ହୁଏ ଆଉ କୌଣସି କଥାକୁ ନେଇକି ମୋର ଝଗଡା ହେଇଯାଏ ବେଳେ ବେଳେ ବାପାଙ୍କ ସହିତ, ସେ ସମୟରେ ମୁଁ କଣ କରେ ନା ଚୁପ୍ ରହିବାକୁ ବାଧ୍ୟ ହୋଇଥାଏ, କାହିଁକି ତାଙ୍କର ଏତେ ଜୋର ସେ ରାୟ ମାନେ ସେ ସମୟରେ ବାପା ରାଗିଥାନ୍ତି, ତ ଯଦି କିଛି ଗୋଟେ କଣ ପୁଣି ଆଉ କଣ ଆଗକୁ ବଢିଯାଏ କି କଣ ଯୁକ୍ତି ତର୍କ କରିଦିଏ, ତ ବାପାଙ୍କର ରାଗ ମାନେ ପରମଚନ୍ଦ୍ର ବାପା ତ ବହୁତ ରାଗି, ତ ସେ ମତେ ତ ବାଡ଼େ ବାଡ଼େ କିନ୍ତୁ ଜିନିଷ ଫିନିଷ ସବୁ ଭାଙ୍ଗି ଭାଙ୍ଗି ଦିଅନ୍ତି, ତ ସେଥିପାଇଁ ମୁଁ ଟିକେ ସେଇ ସମୟରେ ଚୁପ୍ ରହିଯାଏ, ଯାହାଫଳରେ ସମସ୍ୟାର ସମାଧାନ ହେଇଯାଏ, ଆଉ ସେ ବି କିଛି କୁହନ୍ତିନି, ଆଉ ନୀରବ ରହି ମୁଁ ରହିଗଲା ପରେ ସିଏ କିଛି କୁହନ୍ତିନି, ତାଙ୍କର ଆସ୍ତେ ଆସ୍ତେ ରାଗଟା ଶାନ୍ତି ହେଇଯାଏ। ଆଉ
0: ଯାହା ହଉ, ବାପାଙ୍କ ଆଗରେ ଚୁପ୍ ରହିବା ନିହାତି ଦରକାର, ଆଉ ବାପା ରାଗି କହୁଛନ୍ତି, ନର୍ମାଲି ବାପା ମାନେ ରାଗି ଥାନ୍ତି, ଆଉ ମନ ଭିତରେ କିନ୍ତୁ ପିଲାମାନଙ୍କୁ ଭାରି ଭଲ ପାଆନ୍ତି।
2: ଆଜ୍ଞା, ମୁଁ ଯେତେବେଳେ ବି ଯେଉଁ ସମୟରେ ମୁଁ ଘରୁ କୁଆଡେ ପଳାଇଥାଏ ବହୁ ସମୟ ପରେ ଆସେ, କିନ୍ତୁ ମୁଁ ଜାଣିପାରେ ଯେ ବାପା ସିଏ ମୋ କଥା ମନେ କହୁଛେ କୁଆଡେ ଗଲା ମନ ଏପର୍ଯ୍ୟନ୍ତ କାହିଁ ଫେରିଲାନି, ଆଉ ମୁଁ କିନ୍ତୁ ଛାତ ଉପରେ ଠିଆ ହେଇକି ଶୁଣୁଥାଏ। ଆଉ
0: ଆଚ୍ଛା, ଆପଣ ଲୁଚିକି ବାପାଙ୍କର ମନୋଭାବ ପଢ଼ନ୍ତି?
2: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
2: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର। ତେବେ ଏମିତି ଛୋଟ ମୋଟ ପାଟିତୁଣ୍ଡ, ମନମାଳିନ୍ୟ, ଖିଟ୍ପିଟ୍ ତ ସବୁବେଳେ ଲାଗିଥାଏ, ତେଣୁ ସମ୍ପର୍କ ଆମ ପାଇଁ ବେଶୀ ଜରୁରୀ ହେଇଥାଏ ନା, ତେଣୁ ସମ୍ପର୍କକୁ ବଞ୍ଚାଇବା ପାଇଁ ନିହାତି ଭାବରେ ଚୁପ୍ ରହିବା ଜରୁରୀ, କିଛି ମାତ୍ରାରେ, ମୁଁ କହୁନି ଯେ ସବୁବେଳେ ଚୁପ୍ ରହିବା। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ,
3: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆରପାଳ ମାଣିଆ ମନ୍ଦିର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
3: ଧନ୍ୟବାଦ। ମ୍ୟାମ୍
0: କଣ କହିବେ ଆଜିର ଟପିକ ବିଷୟରେ?
3: ମ୍ୟାମ୍ ଦେଖନ୍ତୁ, ପ୍ରତ୍ୟେକ ଜିନିଷ ଆଗ ଚିନ୍ତା କରିବ, କୋଉ କଥାରେ ଚୁପ୍ ରହିଲେ ଭଲ, କୋଉଥିରେ ଚୁପ୍ ରହିଲେ ଭଲ, ଦୁଇଟା ଆଗ ଚିନ୍ତା କରିବ। ଯଦି କୌଣସି ସେମିତି ଗୋଟେ ବାହାର କଥା ଆସୁଛି ଘରକୁ, ତାକୁ ସମାଧାନ କରିବାକୁ ଚେଷ୍ଟା କରିବ, ସେଥିରେ ଚୁପ୍ ରହିଲେ ଚଳିବନି, କାହିଁକି ବାହାର କଥା ଘର କଥା ଦୁଇଟା ଥାଏ ନା, ତେଣୁ ସେ କଥାକୁ ଭଲ ଭାବରେ ଚିନ୍ତା କରିବ, ପ୍ରକୃତରେ ଭୁଲ କୋଉଠି ରହିଲା, କାମଟା କଣ, ଯୋଉଠି ବି ଅସୁବିଧା ହେଇଛି କାମଟା କଣ, ସେତିକି ଚିନ୍ତା କରି କଥା ହବ। ତା ମାନେ ନୁହେଁ ଯେ ଗୋଟେ କଥା ଭୁଲ ଥାଉ ବା ଠିକ ଥାଉ ଆମେ ଚୁପ୍ ରହିଯିବା, ସେ କଥାଟାକୁ ଭଲ ଭାବରେ ପରଖିବ, କଣ ଘଟଣାର ଚିନ୍ତା କରିବ, ତାପରେ ଦେଖିକି ତାକୁ ବ୍ୟବସ୍ଥା କରିବ। ଯଦି କିଛି ଭୁଲ ନିଜର ନଥିବ ତାକୁ ବୁଝେଇବ, ଯଦି ନ ବୁଝେଇବ ସେ ନ ବୁଝିଲା ତାକୁ ଯାହା ଦେଖିକି ବ୍ୟବସ୍ଥା କରିବ, ଆଉ ଆମର ଶୁଭାଶୁଭ ନେଇକି ଧରିବ ନାହିଁ। ଯଦି ଆମର କିଛି ଭୁଲ ଅଛି ତାହେଲେ ଆମର ସାଇଲେଣ୍ଟ ରହିଯିବ ବାହାର କଥା ହେଲେ, ଯଦି ଘର ଫ୍ୟାମିଲି ଭିତରେ କିଛି ହେଇଛି, ସେ ପୁଅ ହଉ ଝିଅ ହଉ ସ୍ତ୍ରୀ ହଉ ଭାଇ ହଉ ବାପା ବାହାନ୍ତି।

0: ଜୋଡିବାର ଉଦ୍ଦେଶ୍ୟ ଆଉ କିଛି ବି
1: ନୁହେଁ। এই তো ভাল পাই ভাল পাই মানে কোন মানে চাষ করি মেঘ বনাইবা সেমি আপনার টপি রাখি আমত হোক শ্রোতা মত হোক
0: ନିହାତି ଭାବରେ ଗୋଟେ କଥାବାର୍ତ୍ତା ଭିତରେ ଗୁଡାଏ କଥା ଶିଖିବାକୁ ମିଳେ, ଗୁଡାଏ ନିଜ ଭିତରେ ବହୁତ ଭୁଲ ଧାରଣା କିଛି ଥାଏ ସେ ବି ଦୂରେଇ ଯାଏ, କିଛି ଭଲ ଭାବନା ମନ ଭିତରକୁ ଆସିଯାଏ,
1: ପ୍ରୋବ୍ଲେମ ବି ସଲ୍ଭ ହୋଇଯାଏ।
0: ନିହାତି ଭାବରେ ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ।
0: ତେବେ ଦେଖନ୍ତୁ ଆମେ ବି ସାଙ୍ଗ ସାଜିଛୁ, ତେବେ ବହୁତ ବହୁତ ଧନ୍ୟବାଦ ଆମ ସହିତ ଏତେ ସୁନ୍ଦର କଥା ହେଇଥିବାରୁ। ତେବେ ନିଜର ଯେତେ ବି ସମସ୍ୟା ରହିଛି ସବୁ ସମସ୍ୟାରେ ଚୁପ୍ ରହିବା ଜରୁରୀ ସେଇ କଥା ନୁହେଁ। ଆଜିର ଗୋଟେ ପ୍ରଶ୍ନ ଅଛି କେବଳ ଯେ ଆପଣ କେବେ ସେମିତି ସମସ୍ୟାର ସମାଧାନ କରିଛନ୍ତି କି ଚୁପ୍ ରହି? ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସୁରେନ୍ଦ୍ର ପାତ୍ର କହୁଥିଲି, ବୈତରଣୀ ରୋଡ, ଯାଜପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ବିଷୟରେ ଏହା କହିବି, ଚୁପ୍ ରହିଲେ ଆଜ୍ଞା କୌଣସି ଗୋଟେ ସମସ୍ୟାର ସମାଧାନ ହେଇପାରିବ କୌଣସି କିଛି କ୍ଷେତ୍ରରେ? ଯଦି ଦେଖନ୍ତୁ ଆପଣଙ୍କର ଯଦି କିଛି ଭୁଲ ଥାଏ, ମୋର ଯଦି କିଛି ଭୁଲ ଅଛି ତ ମୁଁ ଚୁପ୍ ରହିଯିବି, ଆଉ ମୋର ଯଦି କିଛି ଭୁଲ ନଥିବ ଜଣେ ଯଦି ଅଧୁଟାରେ ମୋତେ ଗାଳି ଦବ ପାଟି କରିବ ତ ମୁଁ ଏଠି ଚୁପ୍ ରହିଲେ ଏଇଟା ଠିକ ହବ କି?
0: ନାଇଁ ନାଇଁ, ଆପଣ ଯୋଉଟା କହୁଛନ୍ତି ସମ୍ପୂର୍ଣ୍ଣ ଠିକ କଥା, କିନ୍ତୁ ଆପଣ ଚୁପ୍ ରହିବା ଦ୍ୱାରା କେବେ କିଛି ସମସ୍ୟାର ସମାଧାନ କରିଛନ୍ତି କି?
2: ନା, କେବେ ହେଇନି ତାର ସମସ୍ୟାର ସମାଧାନ। ଚୁପ୍ ରହିଲେ ତ ନିଜ ମାନେ ମାଇଣ୍ଡଟା ଯଦି ରାଗ ବହୁତ ଥିବ, ରାଗଟା ଆମର ଧୀରେ ଧୀରେ ଶାନ୍ତ ହେଇଯିବ। ଆମେ ଯୋଉ କଥାଟି କହିଥାଉ ଭାବିଛନ୍ତି ଯଦି କହିଥିବା, ଯଦି କହିପାରିବା ନିଜେ ମୋର ଯାହା ଭାବିବ ସେଇ କ୍ଷେତ୍ରରେ ଯଦି ଚୁପ୍ ରହିଯିବାଟା ବି ଭଲ।
0: ନିହାତି ନିହାତି, ମୋର କହିବାର ଉଦ୍ଦେଶ୍ୟ ହେଉଛି ସେଇଆ, ମୋର କହିବାର ଉଦ୍ଦେଶ୍ୟ ନୁହେଁ ଯେ ଆପଣ ଅସୁବିଧାରେ ପଡିକି ବି ଚୁପ୍ ରୁହନ୍ତୁ, ଆପଣ ସବୁବେଳେ ସହି ଚାଲନ୍ତୁ, ଚୁପ୍ ରୁହନ୍ତୁ, ସେଇଟା
2: ଯଦି ଚୁପ୍ ରହିଯିବେ ନା ତ ଯୋଉ ସାମ୍ନା ଲୋକ ଥିବେ ନା ସିଏ ଧର ଦି ତିନି ଜଣ ଯଦି କିଏ ଥିବେ ଏଠି ଦେଖୁଥିବେ କି କଣ, ସେ ଜାଣିବେ ଯେ ଇଏ ଲୋକଟି କିଛି କହୁନି ମାନେ ଆର ନିଶ୍ଚୟ ଭୁଲ ଅଛି।
0: ନିହାତି ଭାବରେ ଆପଣଙ୍କୁ ଗୋଟେ ୟୁଜରେ ଲଗେଇଦେବେ,
2: ଅଟୋମେଟିକ ଛିଡ଼ା ମାନେ ରହିବାକୁ ପଡିବ। ଯଦି ଆପଣ ପ୍ରତିବାଦ ନ କରି କିଛି କହିବେନି ତ ଲୋକ ଜାଣିବେ କେମିତି?
0: ନାଇଁ ନାଇଁ, ଆମ ଜୀବନରେ ନା କହିବା ବି ନିହାତି ଜରୁରୀ।
2: ଆଜ୍ଞା, ନିଜେ ଭୁଲ କରିଥିଲେ ନିଜେ ଚୁପ୍ ରହିଯିବ ଯେ ହଁ ମୋ ଭୁଲ ଅଛି ନିଜେ ମାନିଯିବ, ଭୁଲ ନ କରିକି ଚୁପ୍ ରହିଲେ କୌଣସି ସମସ୍ୟାର କେବେ ସମାଧାନ ହେଇନି। ତାପରେ ଆଜ୍ଞା, ମୁହଁ ଖୋଲିକି ନ କହିଲେ ଆଜିକାଲି ଦୁନିଆରେ ମାନେ ଘରେ ବୋଉ କଣ ନିଜ ଭଉଣୀ ଥିଲେ ବି ଗୋଟେ ଖାଇବା ପାଇଁ ଦେବେନି।
0: ଭୋକ
2: ଲାଗିଲେ ନିଜେ ମାଗିବାକୁ ପଡିବ ଯେ ମୋତେ ଭୋକ ଲାଗିଲାଣି ମାନେ ଦିଅ ଖାଇବି ବୋଲି,
0: ସେଇଟା ତ ଗୋଟେ ସମସ୍ୟା ନୁହେଁ। କିନ୍ତୁ ଯଦି
2: ମୁହଁ ନ ଖୋଲିଲେ ଆଜ୍ଞା, ଆଜି ମୁଁ ସେନା କଥା ହେଲି ବୋଲି ଆପଣଙ୍କୁ ଜଣେଇଲି ଆଜ୍ଞା, ସବୁ କ୍ଷେତ୍ରରେ ଆଜ୍ଞା ମାନେ ମୁଁ ଏଇ କଥା ମାନେ ମୋ ହିସାବରେ ମୁଁ ଏଇ କଥାଟି କହିଲି।
0: ନାଇଁ ଠିକ ଅଛି, ସମସ୍ତଙ୍କର ପର୍ସନାଲିଟି ଅଲଗା, ସମସ୍ତଙ୍କର ଜୀବନଶୈଳୀ ଅଲଗା, ସମସ୍ତଙ୍କର ଚିନ୍ତାଧାରା ଅଲଗା। ଆମେ ଯେ କଲ୍ କରିଛୁ କେବଳ ହଁ ସବୁ ସହିଯିବା, ହଁ ସବୁ ସହିଯିବା ଶୁଣିବା ପାଇଁ, ସେଇଟା ନୁହେଁ କଥା। ଆପଣ ଆପଣଙ୍କର ମତାମତ ଦେବେ ଦେଇପାରିବେ, ଏକଦମ ସ୍ୱାଧୀନ ଭାବରେ ଆପଣଙ୍କର ମତାମତ ଦେଇପାରିବେ। ତେବେ ଆପଣଙ୍କର
2: କଥା ମ୍ୟାଡମ୍, ଗୋଟେ କଥା ମାନେ ମୁଁ ଦେଖେ ଧର କାର ଭୁଲ କାର ଠିକଟା ମୁଁ ଦେଖେନି, ଧର ଯୁକ୍ତିତର୍କ ଝଗଡ଼ା ଲାଗିଛି ତ ସେ ବାଟର ସମସ୍ୟାର ସମାଧାନଟା କେମିତି ହବ ସେ ବାଟଟା ଖୋଜେ ମୁଁ।
0: ନିହାତି, ସେଇଟା ଅତି ସୁନ୍ଦର ପଦକ୍ଷେପ, ଗୋଟେ ବଢିଆ ପଦକ୍ଷେପ, ବଢିଆ ଷ୍ଟେପ୍ ନିଅନ୍ତି ଯେ ସମସ୍ୟାର ସମାଧାନ କରିବା ଜରୁରୀ, ସେଠି ରହିକି କଥାବାର୍ତ୍ତା ସେଠି ରହି କଥାବାର୍ତ୍ତା ବଢେଇ କିଛି ଲାଭ ନାହିଁ। ନିହାତି ଭାବରେ ଆମ ସହିତ ଯୋଡି ହେଲେ, ଏତେ ସୁନ୍ଦର ମତାମତ ଦେଲେ, ବହୁତ ବହୁତ ଧନ୍ୟବାଦ,
2: ନମସ୍କାର।
0: ସୋ ଫ୍ରେଣ୍ଡସ, ଆଜିର ପ୍ରଶ୍ନ ରହିଛି ଯେ ଆପଣ ଚୁପ୍ ରହି କେବେ କୌଣସି ସମସ୍ୟାର ସମାଧାନ କରିଛନ୍ତି କି? ସେ ବିଷୟରେ ଆପଣ ନିଜର ମତାମତ, ନିଜର ଅନୁଭବ ସେୟାର କରିପାରିବେ। ଆମେ ସମସ୍ତେ ଜାଣିଛେ ସବୁବେଳେ ଚୁପ୍ ରହିବା ଆଦୌ ସମ୍ଭବ ନୁହେଁ, ତେଣୁ ଆମେମାନେ ବେଳେବେଳେ ଓଭର ଥିଙ୍କ କରୁ, ବହୁତ କିଛି ଭାବିଦେଉ, ବହୁତ କିଛି କହିଦେଉ। ସେ ବାବଦରେ ଆଜିର ପ୍ରଶ୍ନ ରହିଛି ଯେ ଆପଣ ଓଭର ଥିଙ୍କ କରିବା ପରେ ବି କେବେ କେବେ, ସବୁବେଳେ ନୁହେଁ, କେବେ କେବେ କିଛି ସମସ୍ୟାର ସମାଧାନ କରିଛନ୍ତି କି ଚୁପ୍ ରହିକି? ସେ ବିଷୟରେ ଆମ ସହିତ ନେକ୍ସଟ କଲର ଯୋଡ଼ି ହୋଇଛନ୍ତି, ଦେଖିବା କିଏ କଲ୍ କରିଛନ୍ତି, କୋଉଠୁ କଲ୍ କରିଛନ୍ତି।
3: ଆଉ ସାଥିରେ ଅଛି ସୁନିତା ପୁଷ୍ଟି ଗୋପପୁର ନିଚିନ୍ଦ କଲି କଟକରୁ କହୁଛି, ବହୁତ ଦିନ ପରେ ସୁନିତା ଭାଗ ନଉଛି।
0: ଆଜ୍ଞା ଆଜ୍ଞା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଆଜ୍ଞା, ଆପଣଙ୍କୁ ମଧ୍ୟ ଆଉ ଆପଣ ସୁନ୍ଦର ସୁନ୍ଦର ଟପିକ ରଖିଥିବାରୁ ଧନ୍ୟବାଦ ମୁଁ ଆପଣଙ୍କୁ ଜଣାଇବି। ଟପିକ ଅଛି ଯେ ମାନେ ରାଗ ସମୟରେ ଆପଣ କଣ କରିବାକୁ ଭଲ ପାଆନ୍ତି?
0: ନାଇଁ ନାଇଁ, ଆପଣ କେବେ ଚୁପ୍ ରହିକି, ଆପଣ କୌଣସି ସମସ୍ୟା ବେଳେ କେବେ ଚୁପ୍ ରହିକି ସମାଧାନ କରିଛନ୍ତି କି?

0: ମାନେ ଘରେ ଚୁପ୍ ହେଇକି, କାହିଁକି ନା ଯଦି ବା କୋଉଠି କାମ ଭିତରେ ମୁଁ ଥାଏ, ମୁଁ ଚୁପ୍ ହେଇକି ମାନେ ଚୁପ୍ ରହିକି କାମ ଧୀରେ ଧୀରେ କରେ, କିନ୍ତୁ ମାନେ ଟେନସନ୍ ନିଏନି। ଆଉ ଚୁପ୍ ହେଇକି କାମ କରିବାଟା ଭଲ, ଯେତେବେଳେ ଝଗଡା କୋଉଠି କଜା ମଜା ଲାଗୁଥିବ ଚୁପ୍ ହେଇଯିବ ସବୁଠୁ ଭଲ। ଆଉ ଟେନସନ୍ ନେଲେ ମୁଣ୍ଡଟା ବହୁତ ଟେନସନ୍ ହବ ଆଉ ଝଗଡା ବହୁତ ବଢିବ। ଆଉ ଚୁପ୍ ହେଇକି କାମ କରିବାଟା ଭଲ, କିନ୍ତୁ ଏମିତି ହୋ ହେଲା ହେଇକି କାମ କରିବାଟା ଭଲ ନୁହଁ, ମୁଣ୍ଡ ବି ବହୁତ ଖରାପ ହବ।
1: ନିହାତି ଭାବରେ ଟିକେ ଶାନ୍ତ ରହିବା ବି ବହୁତ ଦରକାରୀ ଆମ ପାଇଁ।
0: ହଁ, ମୁଁ ତ ସବୁବେଳେ ଶାନ୍ତ ରୁହେ, କାହିଁକି ନା ମୋ ଠାରୁ ଶାନ୍ତ ଶିଷ୍ଟ ଝିଅ ଦୁନିଆରେ କେଉଁଠି ବି ନଥିବେ।
1: ବହୁତ ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ। ତେବେ ଜୀବନରେ ବେଳେବେଳେ ମୁହଁ ଖୋଲିବା ବି ଦରକାର। ତେବେ ଚୁପ୍ ରହିବାର କ'ଣ ରହିଛି, ମାନେ ଆମେ କେତେବେଳେ ଚୁପ୍ ରହିବା, କେତେବେଳେ କଥା କହିବା, ତାର ବି ଗୋଟେ ଚିନ୍ତା ଆମେ କରିକି କଥା କହିବା ନିହାତି ଦରକାର। ତେବେ ଆପଣ କେବେ ଚୁପ୍ ରହିକି କୌଣସି ସମସ୍ୟାର ସମାଧାନ କରିଛନ୍ତି କି, ସେ ବିଷୟରେ ଆମ ସହିତ ନିଜର ମତାମତ, ନିଜର ଅନୁଭବ ସେୟାର କରିପାରିବେ। ତେବେ ଏଇ ନମ୍ବରଟି ହେଉଛି 06712303153। ଆମ ସହିତ ଅନେକ ଶ୍ରୋତା ଜଣଙ୍କ ପରେ ଜଣେ ଯୋଡ଼ି ହେବାକୁ ଲାଗିଛନ୍ତି। ତେବେ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି ଦେଖିନବା। ହ୍ୟାଲୋ,
2: ହ୍ୟାଲୋ। ଏସା କରମ କରେଗା ଏସା ଫଲ ଦେଗା ଭଗବାନ, ଏହେ ଗୀତା କା ଜ୍ଞାନ, ଏହେ ଗୀତା କା ଜ୍ଞାନ। ଶୁଭ ସନ୍ଧ୍ୟା, ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାମ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ମ୍ୟାମ, ଟପିକରେ ଏଇଆ କହିବି, ଆପଣ ଯେ ଆମର ପରିଷ୍କାର ଜଳ ଜାଣିଛନ୍ତି, ପରିଷ୍କାର ଜଳ ଯାହାକୁ ପାଣି ଆମେ କହୁଛେ,
1: ଆଜ୍ଞା,
2: ତାର ଚାହିଦା ବହୁତ ଆଗରୁ ଥିଲା, ଏବେ ଅଛି, ଆଉ ଆଗକୁ ରହିବ। ପଜିଟିଭ ଚିନ୍ତାଧାରା ଲୋକ ରଖୁଥିବା ଲୋକମାନଙ୍କର ଚାହିଦା ସବୁବେଳେ ହିଁ ଦୁନିଆରେ ଗୋଟେ ବ୍ୟକ୍ତିତ୍ୱ ଆଡକୁ ତାଙ୍କୁ ନେଇଯାଉଥିବ। ତେଣୁ କିଏ କଣ କହିଲା, ଯଦି ସର୍ବପ୍ରଥମେ ନିଜକୁ ଚିହ୍ନିବାକୁ ପଡିବ। ସେ ଲୋକଟା ବୁଝୁନି ମୁଁ କଳା କରିବି, ଅଯଥା ମାନେ ନିଜକୁ ଗୋଟେ ଅଶାନ୍ତି ଭିତରକୁ ଟାଣି ନେବି। ତେଣୁ ନିଜକୁ ଚିହ୍ନିବା ବହୁତ ଜରୁରୀ,
1: ନିହାତି ଭାବରେ
2: ନିଜକୁ ସର୍ବପ୍ରଥମେ ନିଜକୁ ଚିହ୍ନିବା ହିଁ ବହୁତ ଜରୁରୀ।
1: ଆପଣ କେବେ ଚୁପ୍ ରହି କୌଣସି ସମସ୍ୟାର ସମାଧାନ କରିଛନ୍ତି?
2: ମାନେ ଦିଟା ପରିଷ୍କାର ଜଳର ମିଶ୍ରଣରେ କଣ ସୃଷ୍ଟି ହବ କହିଲେ?
1: ମତେ ତ ଜଣା ନାହିଁ, ଆପଣ କହିଦିଅନ୍ତୁ, ଆପଣଙ୍କ ଠୁ ଶିଖିଯିବା।
2: ଆତ୍ମା ସୃଷ୍ଟି ହବ, ଅର୍ଥାତ୍ ସମ୍ପର୍କରେ ଭଲ ମାନେ ଚିନ୍ତାଧାରା ଆସିବ। ଆଉ ଦିଟା ଅପରିଷ୍କାର ଜଳର ମିଶ୍ରଣରେ କଣ ହବ କହିଲେ?
1: ହ୍ୟାଲୋ,
2: ହଁ ମ୍ୟାମ, ଦିଟା ଅପରିଷ୍କାର ଜଳକୁ ଯଦି ଆମେ ଏକାଠି କରିବା ତାହେଲେ କଣ ସୃଷ୍ଟି ହବ କହିଲେ?
1: ଜଳ ଆହୁରି ଅପରିଷ୍କାର ହବ,
2: ଦୁର୍ଗନ୍ଧ ସୃଷ୍ଟି ହବ। ତାହେଲେ ସେ ଯେକୌଣସି ମାଧ୍ୟମରେ ହଉ, ସେ ସମ୍ପର୍କ ହଉ, ସାଙ୍ଗସାଥି ହଉ, ଯେକୌଣସି ହଉ, ଆଉ ଗୋଟେ ପରିଷ୍କାର ଆଉ ଗୋଟେ ଅପରିଷ୍କାର, ଏ ଦିଟା ଯାକକୁ ମିଶ୍ରଣ କଲେ କଣ ହବ କହିଲେ ମ୍ୟାମ୍?
1: ପରିଷ୍କାର ଜଳ ବି ଅପରିଷ୍କାର ହେଇଯିବ?
2: ନାଇଁ ମ୍ୟାମ୍, ପ୍ରଭାବ ବିସ୍ତାର କରିବେ, କିଏ କାହା ଉପରେ କେତେ ପ୍ରଭାବ ପକେଇ ପାରିଛି, ସେମିତି ସମ୍ପର୍କରେ ବି ସେଇଆ ସୃଷ୍ଟି ହୁଏ।
1: କିନ୍ତୁ ସାର, ଆଜିର ପ୍ରଶ୍ନ ରହିଛି ଯେ ଆପଣ, ହଁ କୁହନ୍ତୁ।
2: ମୁଁ କହିଲି ଜଣେ ଭଲ ଚିନ୍ତାଧାରା ରଖୁଥିବା ଲୋକ ଆଉ ଜଣେ ଅସତ ଚିନ୍ତାଧାରା ରଖୁଥିବା ଲୋକ, ଏମାନେ ଯଦି ପରସ୍ପର ସହିତ ଏକାଠି ହୁଅନ୍ତି ତାହେଲେ କଣ ହବ? ସେମାନେ କାୟ ବିସ୍ତାର କରିବେ, କି ଯିଏ ଜିତିବ ତାରି ଶବ୍ଦ ହିଁ କହିବ।
1: ନିହାତି ଭାବରେ
2: ମ୍ୟାମ, ନିଜକୁ ଯଦି ଚିହ୍ନିବା ତ ସେଇ ଜିନିଷ ଠାରୁ ଦୂରେଇବା, ଆଉ ଯଦି ନିଜକୁ ନ ଚିହ୍ନିବା ତ ସେଇ ଜିନିଷ ଠାରୁ ଦୂରେଇକି ସେଇ ଯନ୍ତ୍ରଣାରେ ଛୋଟ ଛୋଟ ହେଇକି ହବା ଛଡ଼ା।
1: ସୋ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ, ସେଇ ଦଲ ତାକ ଶୋ ଚାଲିଛି, ଡାଏଲ୍ ହିଁ ଲାଇଭ୍ ଚିଟ୍ ଚାଟ୍। ତେବେ ଆଜିର ପ୍ରଶ୍ନ ରହିଛି ଯେ ଆପଣ କେବେ ଚୁପ୍ ରହି କୌଣସି ସମସ୍ୟାର ସମାଧାନ କରିଛନ୍ତି କି। ତେବେ ଆମର ଶ୍ରୋତାମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ ରହିବ ଯେ ଆପଣ ଟପିକ୍ ବିଷୟରେ ହିଁ କଥା ହୁଅନ୍ତୁ। ମୁଁ ମାନୁଛି ଆପଣମାନେ ବହୁତ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଆପଣଙ୍କଠାରୁ ବହୁତ କଥା ଆମକୁ ଶିଖିବାର ଅଛି। ତେବେ ଆପଣ ଯାହା ଟପିକ୍ ରହିଛି ଯେ ଚୁପ୍ ରହି କେବେ ଯଦି କୌଣସି ସମସ୍ୟାର ସମାଧାନ କରିଛନ୍ତି, ନିହାତି ଭାବରେ ଆପଣ ଆମ ସହିତ ନିଜର ମତାମତ, ନିଜର ଅନୁଭବ ସେୟାର କରିପାରିବେ। ନମ୍ବରଟି ହେଉଛି 06712303153। ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି ଦେଖିନବା। ହ୍ୟାଲୋ,
3: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଶ୍ରୀ ଜଗନ୍ନାଥ।
3: ରାଧେ ରାଧେ, ମୁଁ ଆଜ୍ଞା କହୁଥିଲି, ବଳରାମ ବେହେରା ଆଜ୍ଞା କହୁଥିଲି, ଏଜିଓଟିସି ହାଇକୋର୍ଟ କଟକରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
1: କଣ କହିବେ ଆଜିର ଟପିକ ବିଷୟରେ?
3: ଟପିକରେ ତ ମୁଁ କହିବି, ମୁଁ ତ

0: ଅଫିସି କୋର୍ଟ ରେ ବହୁତ ବିଭିନ୍ନ ପ୍ରକାର ଡ୍ୟୁଟି କରେ ଆମର ତ କୋର୍ଟ ରେ ହାଇକୋର୍ଟ ଭିତରେ ସବୁ ଜଜ୍ ଙ୍କ ପାଖରେ ଆମ ଷ୍ଟାଫ ସବୁ ଆଡଭୋକେଟ୍ ଜେନେରାଲ ଅଫିସ ତରଫରୁ ଯୋଉ ଗଭର୍ଣ୍ଣମେଣ୍ଟ ଆଡଭୋକେଟ୍ ମାନେ ଥାନ୍ତି ସବୁ ଷ୍ଟାଫ ତାଙ୍କ ପାଖରେ ଜଣେ ଜଣେ ଥାନ୍ତି ମୁଁ ଧର ଗୋଟେ କୋର୍ଟ ରେ ଡ୍ୟୁଟି କରୁଛି ଆଉ ଗୋଟେ କୋର୍ଟ ଧର ଆଉ ଅନ୍ୟ ଷ୍ଟାଫ ମାନେ ଡ୍ୟୁଟି କରୁଛନ୍ତି ମତେ ଅଫିସରେ ଜଣେ ଛୁଟିରେ ରହିଲା ମତେ କହିଲେ ତମେ ଟିକେ ବଳରାମ ସେ କୋର୍ଟ ରେ ଚଳେଇଦବ ମୁଁ କହିଲି ଦେଖନ୍ତୁ ମୁଁ ତ ଏପଟ କୋର୍ଟ ରେ ଅଛି ଆଉ ମୁଁ ସେପଟ କୋର୍ଟ ରେ କେମିତି ଚଳେଇବି ମୁଁ ଆପଣ ଗୋଟେ କାମ କରୁନୁ ସେହି କୋର୍ଟ ରେ ଯିଏ ଛୁଟିରେ ରହୁଛନ୍ତି ଚାରି ଜଣ ପାଞ୍ଚ ଜଣ ଷ୍ଟାଫ ଗୋଟେ କୋର୍ଟ ରେ ରହୁଛନ୍ତି ସେଇ କୋର୍ଟ ରେ ଜଣେ ଷ୍ଟାଫ ଛୁଟିରେ ରହିଲା ତାଙ୍କରି ଭିତରେ ଆଉ ଯୋଉ ଷ୍ଟାଫ ମାନେ ଥାଏ ସେମାନେ ସେଟା ଚଳେଇଦେବେ କହୁନାହାନ୍ତି ଏହା କହୁନାହାନ୍ତି
1: ନିହାତି ଜଣେ ଦୁଇଟା ଜାଗାରେ ରହିବା ତ ସମ୍ଭବ ନୁହେଁ ନା
0: ପାଞ୍ଚ ନମ୍ବର କୋର୍ଟ ରହିଲି ଆଉ ଗୋଟେ ଷ୍ଟାଫ ଛଅ ନମ୍ବର କୋର୍ଟ ଡ୍ୟୁଟି କରୁଛନ୍ତି ଚାରି ପାଞ୍ଚ ଜଣ ମୁଁ ପାଞ୍ଚ ନମ୍ବର କୋର୍ଟ ଇଏ କରିକି ବନ୍ଦ କରି ସେଠି ଯାଇ କେମିତି ଡ୍ୟୁଟି କରିବି ତାଙ୍କୁ ମୁଁ ସେଇ ଆମ ଷ୍ଟାଫ ଯିଏ ଅଛନ୍ତି ସ୍ପେଶାଲ ଅଫିସର ଯିଏ ରହୁଛନ୍ତି ଡ୍ୟୁଟି ଚାର୍ଟ ରହୁଛନ୍ତି ତାଙ୍କୁ ମୁଁ କହିଲି ଯୋଉ ଏକଥାଟା ସେ ଏତେ ଖୁସି ହେଇଗଲେ ତ ବଳରାମ ବଢିଆ କଥାଟା କହିଲେ ମତେ ସାଙ୍ଗେ ସାଙ୍ଗେ ସେ ଷ୍ଟାଫଙ୍କୁ ସାଙ୍ଗେ ସାଙ୍ଗେ ଡାକିକି ସାଙ୍ଗେ ସାଙ୍ଗେ କହିଲେ ସେ ପିଲାଟି ଛୁଟିରେ ରହୁଛି ତମେ ସେ ତା କାମଟା ଚଳେଇ ଦିଅ ଯଦି ମୁଁ ଗୋଟେ ଯଦି ନ କହିଥାନ୍ତି ଚୁପ୍ ହେଇଯାଇଥାନ୍ତି
1: କେବେ ଗୋଟିଏ ଲୋକ ଦୁଇପଟେ ରହିକି ଦୁଇଟା ଦାୟିତ୍ୱ ସମ୍ଭାଳିବା ଗୋଟିଏ ସମୟରେ ତା ପୁଣି ସମ୍ଭବ ହେଇନଥାନ୍ତା
0: ଚୁପ୍ ରହିଲି ତଥାପି ଚୁପ୍ ହେଇକି ବୁଝେଇଲି ସାର୍ ବୁଝିକି ଖୁସି ହେଇଗଲେ
1: ଯାହା ହଉ ଆପଣ ସେ ସମୟରେ ରାଗି ନାହାନ୍ତି ଚୁପ୍ ରହିବା ଏଇଟାକୁ କୁହାଯିବନି ଆପଣ ସୁନ୍ଦର ଭାବରେ ବୁଝେଇଛନ୍ତି ଆପଣଙ୍କର ଅଥରିଟିଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବା
0: ରହିଲି ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ରାଧେ ରାଧେ
1: ଜୟ ଶ୍ରୀ ଜଗନ୍ନାଥ ଦେଖନ୍ତୁ ଚୁପ୍ ରହିବାର ମାନେ ଯେ ଏକଦମ ମୁକ ପାଲଟି ଯିବା ତା ନୁହେଁ ଏକଦମ ଚୁପ୍ ରହିଯିବା ନିଜର ମୁହଁକୁ ଏକଦମ ସିଲ୍ କରିଦେବା ସେମିତି ନୁହେଁ ଯେମିତି ଆମର ବଳରାମ ଭାଇ କହିଲେ ଯେ ଭଲ ଭାବରେ ବୁଝେଇଲେ ଯେ ମୁଁ ତ ଆଟ୍ ଏ ଟାଇମ୍ ଗୋଟିଏ ଜାଗାରେ ରହିପାରିବି ନା ଗୋଟେ ସମୟରେ ଗୋଟିଏ ଜାଗାରେ ରହିପାରିବି ଦୁଇଟା ଜାଗାରେ ମୁଁ ଗୋଟିଏ ସମୟରେ ରହିକି କାମ କରିବା ସମ୍ଭବ ନୁହେଁ ତେଣୁ ସୁନ୍ଦର ଭାବରେ ବୁଝେଇକି ସମସ୍ୟାର ସମାଧାନ କରିଥିଲେ ଆମର ବଳରାମ ଭାଇ ତେବେ ନେକ୍ସଟ କଲ୍ ନେବା ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନମସ୍କାର ମ୍ୟାଡାମ ମୁଁ ଭୁବନେଶ୍ୱର ପଟିଆରୁ ତାପସ କହୁଛି
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆଜ୍ଞା ମ୍ୟାଡାମ ଧନ୍ୟବାଦ
1: ଆଜି ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି
2: ସେକେଣ୍ଡ ଟାଇମ୍
1: ଆଚ୍ଛା ତେବେ କାର୍ଯ୍ୟକ୍ରମକୁ ଆଉ ଥରେ ସ୍ୱାଗତ ଜଣାଉଛି କ'ଣ କହିବେ ଆଜିର ଟପିକ ବିଷୟରେ
2: ଆଜିର ଟପିକ ବିଷୟରେ ମୁଁ ଏତିକି କହିବି ସାଇଲେଣ୍ଟ ରୋଏଟା ସବୁଠାରୁ ବେଷ୍ଟ ଗୌତମ ବୁଦ୍ଧ ବି କହିଛନ୍ତି ସାଇଲେଣ୍ଟ ରୋ ତମକୁ ଯୌଣସି କୌଣସି ବ୍ୟକ୍ତି ଯଦି ଖରାପ ଲାଗୁଛି ତମେ ତା ସହିତ ମିଶନି ଆଉ ସାଇଲେଣ୍ଟ ରୁହ ବାସ୍ ସେତିକି ସାଇଲେଣ୍ଟ ହିଁ ରୁହ
1: ନିଜ ବାଟ ନିଜେ ଦେଖ ଏଇଆ କହୁଛନ୍ତି
2: କାଦୁଅ କାହିଁ ଯିବା ଗୋଡ଼ ଖସିବ କାହିଁକି କାଦୁଅରେ ପଡିବା କାହିଁକି କାଦୁଅ ପାଖକୁ କାହିଁ ଯାଇନେ
1: ନିହାତି ଭାବରେ ଗୋଟେ ସୁଚିନ୍ତିତ କଥା ଆପଣ କହୁଛନ୍ତି ଯେ ନିଜର ବାଟ ନିଜେ ଦେଖିବା ଯଦି ଆମକୁ କୌଣସି ଜାଗାରେ ରହିବାକୁ ଭଲ ଲାଗୁନି କୌଣସି ମଣିଷଙ୍କର ପ୍ରକୃତି ବ୍ୟବହାର ଆମକୁ ଭଲ ଲାଗୁନି ତେବେ ଆମେ ନିଜକୁ ବଦଳେଇବା ତାଙ୍କୁ ବଦଳେଇବାକୁ ଚେଷ୍ଟା କରିବାଟା ସବୁବେଳେ ସମ୍ଭବ ହୋଇନଥାଏ
2: ହଁ ମ୍ୟାଡାମ ତାପରେ ଜାଗା ଦେଖି ହସନ୍ତୁ ହସିଆ ଜାଗାରେ ହସନ୍ତୁ କାନ୍ଦିଆ ଜାଗାରେ କାନ୍ଦନ୍ତୁ ଆଉ କିଛି ତ ଫରକ ପଡିବନି କାହାକୁ ନା ତ
1: ନିହାତି ଭାବରେ ଲାଇଫର ସବୁଯାକ ଇମୋସନକୁ ଆମେ ସମସ୍ତେ ଇମୋସନକୁ କଣ୍ଟ୍ରୋଲ ତ କରିଛେ ଯୋଉଠି ଇମୋସନ ଯାହା ରହିବା କଥା ରହିବା ନିହାତି ଜରୁରୀ
2: ମ୍ୟାଡାମ ସାଇଲେଣ୍ଟ ହେଇକି ସବୁ କିନ୍ତୁ ଆନ୍ସର ଠିକ ହେଇଯାଏ
1: ନିହାତି ଭାବରେ ଉତ୍ତର ତ ଦିନେ ନା ଦିନେ ମାନେ ମିଳିବ ଆପଣ ଚୁପ୍ ରହିଛନ୍ତି ମାନେ ତାର ଉତ୍ତର ଦିନେ ନା ଦିନେ ନିହାତି ଭାବରେ ସୁନ୍ଦର ଫଳ ନେଇକି ଆପଣଙ୍କ ପାଖକୁ ଆସିବ ଏ କଥାକୁ ମୁଁ ବି ନିଜେ ବହୁତ ବହୁତ ଥର ଅନୁଭବ କରିଛି
2: ହଁ ମ୍ୟାଡାମ କାରଣ ଆପଣ କାନ୍ଦିଲେ କେହି ଶୁଣିବାକୁ ନାହାନ୍ତି କି ହସିଲେ ବି କେହି ଦେଖିବାକୁ ନାହାନ୍ତି ଆପଣ ଯଦି ପଦେ କହିଦେବେ ଆଉ ଯଦି ସେଟା ଖରାପ ହେଇ ଯାଇଥିବ ସେଟା ଖରାପରେ ଗଲା ଭାରି ଆଉ ସେଟା ବଦଳେଇ ପାରିବେନି
1: ନିହାତି ଭାବରେ ପାଟିରୁ ନିହାତି ନିହାତି ପାଟିରୁ ଥରେ ଯଦି କିଛି ଖସି ଯାଇଛି ଆଉ ସେଟା କାହାକୁ ଆଘାତ ଦେଇଛି ସେଇଭଳି ଭାବରେ ତାହେଲେ ସେଇଟାର ମାନେ କୌଣସି ତାକୁ ବଦଳେଇ ଦେବାର ବା ସେସବୁକୁ ଅଟକେଇ ଦେବାର କୌଣସି ଆଉ ଅକ୍ତିଆର ଆମ ହାତରେ ନଥାଏ କିଛି ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ ତେବେ ଦେଖନ୍ତୁ ସମସ୍ତଙ୍କର ଡିଫରେଣ୍ଟ ଡିଫରେଣ୍ଟ ଭ୍ୟୁଜ୍ ରହିଛି ତେବେ କୋଉ ଜାଗାରେ ଚୁପ୍ ରହିବା କୋଉ ଜାଗାରେ ଚୁପ୍ ରହିବାନି ସେଇଟା ତ ଗୋଟେ ଚିନ୍ତାଶୀଳ ବ୍ୟକ୍ତି ଜଣେ ଆମେ ଚିନ୍ତା କରିକି ଯାହା କରିପାରିବା କିନ୍ତୁ ଆପଣ ଚୁପ୍ ରହିକି କେବେ ଯଦି କୌଣସି ସମସ୍ୟାର ସମାଧାନ କରିଛନ୍ତି ସେ ବିଷୟରେ ଆମ ସହିତ ନିଜର ମତାମତ ସେୟାର କରିପାରିବେ ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି ଦେଖିବା ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ଦିଦି ମମତା
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
3: ଆଜ୍ଞା ଦିଦି
1: କଣ କହିବେ ଆଜିର ଟପିକ ବିଷୟରେ
3: ଦିଦି ଆଜି ଟପିକ ଶୁଣି ନାହିଁ ଜଷ୍ଟ ଲଗାଉ ଲଗାଉ ଧରି
1: ଆଚ୍ଛା
3: ଡେଲି ଇଏ କରୁଛୁ ଲଗଉଛୁ ଧରୁନି ଆଜି ଫାଷ୍ଟ ଲଗ

0: ନିଶ୍ଚିନ୍ତ ତାକୁ ବିଷୟରେ ଏୟା କହିବି, ସହିବାଟା ମୋ ମତରେ ବହୁତ ଭଲ, ସହିବାର ସବୁ କିଛି ସମାଧାନ ହୋଇଯାଇଥାଏ,
1: ନିହାତି ବହୁ ସମସ୍ୟାର ସମାଧାନ ହେଇଯାଏ।
0: ପାଞ୍ଚଟା ଭଲ କଥା କହିଥାଉ, ଯଦି ଗୋଟିଏ କଥା କିଛି ଖରାପ କରିଦେଲା ସେ ସବୁ କିଛି ସରିଗଲା,
1: ସେ ପାଞ୍ଚଟା କଥା ଲୁଚିଯିବ, କିନ୍ତୁ ଯୋଉଟା ଖରାପ କଥା ସେଇଟା ହିଁ ବେଶୀ ବାହାରିବ।
0: ନିହାତି ଠିକ କଥା କହିଲେ, ଆଉ ଆମେ କହିବା ପୂର୍ବରୁ ସବୁ କଥା ତ ମୁହଁରେ ମାନେ ସମ୍ଭାଳିକି କହିପାରିବାନି ନା, ହୁଏତ କିଛି ଖରାପ ହିଁ
1: ମନ ଭିତରେ ତ ବହୁତ କଥା ଆସେ, କିନ୍ତୁ ଆମର ନିଜର ବିବେକ ଆମକୁ ବାଧା ଦିଏ ଯେ ଆମେ କୋଉ କଥା କହିବା କୋଉ କଥା କହିବାନି।
0: ନିଶ୍ଚିନ୍ତ ଯଦି ବି ଆମେ କହିଦେଇଛେ ଆମ ପାଟିରୁ ବାହାରି ଯାଇଛି, ସେଠି ପର ମୁହୂର୍ତ୍ତରେ ଯଦି ଆମେ ତାଙ୍କୁ ଭୁଲ ମାଗି ଦେଇଥାଉ, ହୁଏତ କଥାର ସମାଧାନଟା ଆପେ ଆପେ ବାଟ ଖୋଲି ଦେଇଥାଏ।
1: ନିହାତି ନିହାତି ସେଟା ନିହାତି ଦରକାର। ତେବେ ବେଳେବେଳେ ଆମ ମାନେ ଅଜ୍ଞାତ ବଶତଃ ବେଳେବେଳେ ବହୁତ ବେଶୀ ଗପିବା ଆଳରେ ହଉ ବା ବହୁତ ବେଶୀ ରାଗିଯିବା ଛଳରେ ହଉ, କିଛି କଥା ମୋ ପାଟିରୁ ବାହାରି ଯାଏ ଯାହା ଅନ୍ୟମାନଙ୍କୁ ବହୁତ କଷ୍ଟ ଦିଏ।
0: ନିଶ୍ଚିନ୍ତ ନିଶ୍ଚିନ୍ତ, ଆଉ ସହିବାଟା ମୋ ମତରେ ଭଲ, ସହିଗଲେ ସବୁ କିଛି ସମାଧାନର ବାଟ ନିଶ୍ଚିନ୍ତ ଖୋଲି ଯାଇଥିବ,
1: ନିହାତି ବାଟ ଖୋଲିଯିବ। ଯିଏ
0: ହେଇନଥିବ ପାଞ୍ଚ ଦିନ ଅପେକ୍ଷା କରିବାକୁ ପଡ଼ କିନ୍ତୁ ନିହାତି ସିଏ ଅନୁଭବ କରିବ ଯେ ମୁଁ ଆଜି ତାକୁ ପାଞ୍ଚ କଥା କହିଦେଲି ସେ ଆଜି ପାଟି ପିଟିଲା ନାହିଁ,
1: ଏକଦମ ଏକଦମ ଏଇ କଥା ହିଁ
0: ଆଜି ପାଟି ପିଟି ପାଇଲା।
1: ନିହାତି ନିହାତି ଏଇ କଥା ହିଁ ଏବେ ମୁଁ ଆପଣଙ୍କୁ କହିଥାନ୍ତି ଯେ ହୁଏତ କେହି ବୁଝି ନ ପାରିଥାନ୍ତେ, ଯିଏ ଆପଣଙ୍କୁ କହିଥିବେ ସେ ଦିନେ ନା ଦିନେ ଅନୁଭବ କରିବେ ଯେ ମୁଁ ତାକୁ ଏତେ କଥା କହିଗଲି କିନ୍ତୁ ସେ ମତେ ପଦେ ବି କହିଲାନି।
0: ନିଶ୍ଚିନ୍ତ ସେ ନିଶ୍ଚିନ୍ତ ଦିନେ ନା ଦିନେ ଅନୁଭବ କରିବ, କାହିଁକି ନା ସେତିକିଟା ତା ଉପରକୁ କିଛି ପ୍ରଭାବ ପଡିଲେ ନିଶ୍ଚିନ୍ତ ସେ ଅନୁଭବ କରିବ। ଭଗବାନ ଦେଇଛନ୍ତି ଆଉ କାହାକୁ ଖରାପ କାହାକୁ ଭଲ, କିନ୍ତୁ ଅନୁତାପ କରିବାର ବି ସୁଯୋଗ ଦେଇଛନ୍ତି।
1: ନିହାତି ନିହାତି ଆଜି ନହେଲେ କାଲି ନହେଲେ କିଛି ଦିନ ପରେ ନିହାତି ଭାବରେ ମନ ଭିତରକୁ କଥା ଆସିବ।
0: ଆଜ୍ଞା
1: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
0: ଥ୍ୟାଙ୍କ ୟୁ ଅପୁ, ଆପଣଙ୍କ ସହିତ ଫାର୍ଷ୍ଟ ଟାଇମ୍ ଯୋଡ଼ି ହେଲେ ମତେ ବି ଭଲ ଲାଗୁଛି, ଆଉ ଟପିକ ପାଇଁ ବି ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ, ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ସହିତ ଯୋଡ଼ି ହେଇଛନ୍ତି।
0: ଥ୍ୟାଙ୍କ ୟୁ।
1: ତେବେ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ମତାମତ ଆସୁଛି, କିଏ କହୁଛନ୍ତି ଚୁପ୍ ରହିବା ଜରୁରୀ, କିଏ କହୁଛନ୍ତି ଚୁପ୍ ରହିବାର ଆବଶ୍ୟକତା ନାହିଁ, ଯେଉଁଠି ଦରକାର ସେଇଠି କଥା କହିବା ନିହାତି ଜରୁରୀ। ତେବେ ସମସ୍ତଙ୍କ ସହିତ ଆମେ ସହମତ, ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ଭିନ୍ନ, ସମସ୍ତଙ୍କ ଚିନ୍ତାଧାରାକୁ ଆମେ ସ୍ୱାଗତ କରୁଛୁ। ତେବେ ନେକ୍ସଟ କଲ୍କୁ ନେବା ପୂର୍ବରୁ ଆଉ କିଛି କଥା ମୋ ତରଫରୁ ରହିବ ଯେ ସମସ୍ୟା କାହା ଜୀବନରେ ନାହିଁ କହିଲେ, କାହା ଜୀବନରେ ବଡ଼ ସମସ୍ୟା ଅଛି, କାହା ଜୀବନରେ ଛୋଟ ସମସ୍ୟା ଅଛି, ସମସ୍ୟା ଭିତରେ ଆମେ ସମସ୍ତେ ଗତି କରୁଛେ। ବେଳେବେଳେ ଆମେ ମନ ଭିତରେ ବହୁତ କଥା ଆସେ ଆଉ ଆମେ କାହା ପାଖରେ ପ୍ରକାଶ କରିପାରୁନା, କିନ୍ତୁ ଆମ ପାଖରେ ଏମିତି କେହି ଜଣେ ଥାନ୍ତି ଯାହାଙ୍କ ପାଖରେ ଆମେ ମନର ସବୁ କଥା କହିପାରୁ, ସବୁ କଥା ସେୟାର କରିପାରୁ, କିନ୍ତୁ ବେଳେବେଳେ ଆମ ମନ ଭିତରେ ଏତେ ରାଗ ଆସିଯାଏ, ଏତେ ମନ ଆମର ଖରାପ ହୋଇଯାଇଥାଏ, ଆମେ ଟିକେ ବି ଚିନ୍ତା କରୁନା ଆମେ କ'ଣ କହୁଛୁ, କାହିଁକି କହୁଛୁ, ଆମ କଥା ଅନ୍ୟ ଜଣଙ୍କୁ କେତେ କଷ୍ଟ ଦେଉଛି। ତେବେ ସେସବୁ ବାବଦରେ ଆମେ ଟିକେ ସତର୍କ ହୋଇକି କଥା ହେବା ନିହାତି ଦରକାର। ଆମେ ମାନୁଛୁ ଆମକୁ କଷ୍ଟ ହେଲେ ହିଁ ଆମେ କହୁ, ଆମେ କେବେ ଖୁସିରେ କାହାକୁ କଷ୍ଟ ଦେବାକୁ ଚାହୁଁନା, ତଥାପି ବି ଆମେ ବହୁ ସମୟରେ ଆମେ ଯଦି ଚିନ୍ତା କରିପାରିବା ଚୁପ୍ ରହିଗଲେ କିଛି ସମସ୍ୟାର ସମାଧାନ ନିହାତି ଭାବରେ ହୋଇଯାଏ। ତେବେ ଆଜିର ପ୍ରଶ୍ନ ରହିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଯେ ଆପଣ ଚୁପ୍ ରହି ବା ମୌନ ରହି କେବେ କୌଣସି ସମସ୍ୟାର ସମାଧାନ କରିଛନ୍ତି କି। ଆମର ନମ୍ବରଟି ହେଉଛି 0671230315।

0: हेलो हेलो हेलो हेलो हेलो କୌଣସି କାରଣବଶତଃ ଆମେ କନେକ୍ଟ ହେଇପାରୁନାହୁଁ ସାଥୀଙ୍କ ସହିତ, ତେବେ ଆପଣ ଚେଷ୍ଟା ଜାରି ରଖନ୍ତୁ। ଆଉ ଗୋଟିଏ କଲ୍ ଆମ ପାଖରେ ଆସି ଅଲରେଡି ପହଞ୍ଚିଗଲାଣି, ଦେଖିବା କିଏ କଲ୍ କରିଛନ୍ତି, କ'ଣ କହୁଛନ୍ତି। ହ୍ୟାଲୋ,
1: ହ୍ୟାଲୋ ଆଜ୍ଞା, ନମସ୍କାର। ମୁଁ କିଶୋର କଟକରୁ ଦୀପକ ଦାସ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ଆଜ୍ଞା।
0: କ'ଣ କହିବେ ଆଜିର ଟପିକ୍ ବିଷୟରେ?
1: ଦେଖନ୍ତୁ, କିଛି ପରିସ୍ଥିତିରେ କହିବାକୁ ପଡେ, ଆଉ କିଛି ପରିସ୍ଥିତିରେ ଚୁପ୍ ରହିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ତାର ସୁଫଳ ଆମେ ପାଇଥାଉ।
0: ନିହାତି
1: ଯେମିତିକି
0: ନିହାତି।
1: ମୁଁ କହୁଛି ଗୋଟେ ମୋ ନିଜର ଅନୁଭୂତି, ମୁଁ କିଛି ବର୍ଷ ତଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ଯୋଉ ହସ୍ତବିଦ୍ୟାଳୟ ଅଛି ଆମର କଟକରେ, ସେଠି ଧାଡ଼ିରେ ଠିଆ ହୋଇଥିଲେ ଏବଂ ଜଣେ ମୋ ଆଗରେ ଜଣେ ଥିଲେ ରୋଗୀ, ସିଏ ମତେ କହି ଯାଇଥିଲେ ଯେ ମୁଁ ଯାଉଛି, କିଛି ସମୟ ପରେ ଆସିବି, ଆଉ ଟିକେ ଆପଣ ଟିକେ ମୁଁ ଜାଣିଥାନ୍ତି।

0: ମୁଁ ଆସିକି ପୁଣି ଏଠି ଠିଆ ହେବି. ମୁଁ କହିଲି ହଉ ଠିକ ଅଛି. ଆଉ ଜଣେ କିଛି ସେ ଧାଡ଼ିରେ ନଥିଲେ, ହଠାତ୍ କି ଆଉ ଜଣେ ଆସିଲେ, ଜଣେ ରୋଗୀ ସେ ଜାଗାରେ ବସିଗଲେ. ମୁଁ କହିଲି ନାଇଁ ସେ ଅଛନ୍ତି ସେଠୁ. ସେ କହିଲେ ନା ନା କେହି ନାହାନ୍ତି, କହିକି ଯାଇଛନ୍ତି ବା. ସେ ଜମା ମୋ ସାର ଯୁକ୍ତି ତର୍କ କଲେ, କିଛି ହେଲାନି. ସେଠୁ ମୁଁ ବାଧ୍ୟ ହେଇ ଚୁପ୍ ରହିଲି. ସେ ଯେତେବେଳେ ଆସିଲେ ସେଠୁ, ସେ ତାଙ୍କ ଆଗରେ ଯିଏ ଜଣେ ଥିଲେ ସିଏ ବି କହିଲେ, ଆଉ ମୁଁ ବି କହିଲି. ତାପରେ ସେଠୁ ସେ ଲୋକ ଚୁପ୍ ରହିଲେ. ସେ ପରିସ୍ଥିତିରେ ମୁଁ କହିଥାନ୍ତି, କାରଣ ସେ ଟିକେ ଉଗ୍ର ସ୍ୱଭାବର, ନିଶ୍ଚିତ ମାନେ ଅନର୍ଥ ହେଇଥାନ୍ତା, କିନ୍ତୁ କିଛି ମାନେ ତାର କିଛି ମାନେ ସମାଧାନ ହେଇନଥାନ୍ତା. ଆଜ୍ଞା ଆଜ୍ଞା, ସେ ପରିସ୍ଥିତି ହୁଏତ ପରବର୍ତ୍ତୀ ମୁହୂର୍ତ୍ତରେ ବଦଳିଲା ଏବଂ ସେ ପୁଣି ଧାଡ଼ିରେ ସେ ଠିଆ ହେଇପାରିଲେ. ଆଉ ଗୋଟେ ମୁଁ ନିଜର କହୁଛି ଗୋଟେ ଅନୁଭୂତି ଗୋଟେ, ସେତେବେଳେ ମୁଁ ଆମର ୟୁନିଭର୍ସିଟି ଲେବୁଲରେ ଗୋଟେ ଆମର ଜାତୀୟ ସେବା ସଂସ୍ଥା ଅଧୀନରେ ଆମେ ବିଭିନ୍ନ ମହାବିଦ୍ୟାଳୟରେ ଆମେ ସବୁ ଯୋଗ ଦେଇଥିଲୁ. ଗୋଟେ ହଉଥିଲା, ଗୋଟେ କିଛି ଦିନ ପାଇଁ ଗୋଟେ ହଉଥିଲା, ସେଥିରେ ଗୋଟେ କାର୍ଯ୍ୟକ୍ରମ. ସେଥିରେ ଆମର ଗୋଟେ ଥାଏ ଗୋଟେ ଏରସମାରେ ଯୋଉ ହେଇଥିଲା ବାତ୍ୟା, ସେତେବେଳେ ବୁଲିବା ପାଇଁ କିଛି ବର୍ଷ ପରେ ସେଠି ବୁଲିବା ପାଇଁ ସେ ଜାଗାକୁ ପ୍ରତି ଗ୍ରୁପର ସଦସ୍ୟମାନଙ୍କୁ ଜଣ ଜଣକୁ ସେଠାରୁ ନେଉଥିଲେ ଗାଡ଼ିରେ. ସେ ଯେହେତୁ ଅଧ୍ୟାପକ ଯିଏ ଥିଲେ ସେ ମହାବିଦ୍ୟାଳୟର, ତେବେ ମୁଁ ଗ୍ରୁପ ଟୁ ର ଯେହେତୁ ଲିଡର ଥିଲି, ମୋତେ ନିହାତି ଯିବା କଥା. କିନ୍ତୁ ମୁଁ ମୋର ଆମ ନିଜ କାର୍ଯ୍ୟ କାର୍ଯ୍ୟ ଦେଖି ମୁଁ ଯେତେବେଳେ ପହଞ୍ଚିଲି ସେଠି, ମୋତେ ସେ ଯିଏ ଥିଲେ ଅଧ୍ୟାପକ ମହୋଦୟ କହିଲେ ନାଇଁ ଏ ଜାଗା ନାହିଁ ଆଉ ଯାଇପାରିବନି. ମୁଁ କିଛି କହିଲି, ମନ ଦୁଃଖ ଥିଲି, କିଛି କହିଲିନି. ପର ମୁହୂର୍ତ୍ତରେ ସେମାନେ ଗଲେ, ସେ ବୁଲିକି ଆସିଲେ, ମୋ ମନଟା କିନ୍ତୁ ଦୁଃଖ ହେଲା. କାରଣ ଯେହେତୁ ମୁଁ ନିହାତି ମୋର ହକ୍ଟା ମୁଁ ଯିବା କଥା ସବୁ ଗ୍ରୁପର ମାନେ ଯିଏ ଲିଡର ଯାଉଛନ୍ତି. ପର ମୁହୂର୍ତ୍ତରେ କିଛି ଦିନ ପରେ ସେତେବେଳେ ମୋତେ ଗୋଟେ ପତ୍ର ଲେଖି ପଠେଇଲେ ସେ ଅଧ୍ୟାପକ ମହୋଦୟ ଯିଏ, ଯେ ତୁମେ ସେଦିନ ଗଲନି ଦୀପକ, ଆଉ ମୁଁ ମନା କହିଲି ନାଇଁ ଜାଗା ନାହିଁ, ତୁମେ ସେ ରହିଗଲ, ମୋ ମନ ଭାରି ଦୁଃଖ ହେଲା. ଆଉ ତୁମେ ଏବେ ବେଷ୍ଟ ଟେନ୍ଥ ଭିତରେ ଯୋଉ ୟୁନିଭର୍ସିଟି ଲେବୁଲରେ ଯୋଉ ଅଛନ୍ତି, ଯେତେ ପିଲା ଯାଇଥିଲେ ତା ଭିତରକୁ ତୁମେ ଚୟନ ହେଇଛ ଏବଂ ମୋ ନାଁ ପଠା ହେଇଛି. ଆଉ ମୋତେ ଖୁସି ଲାଗିଥିଲା. ମୁଁ ଯାହା ହଉ ସେତେବେଳେ କିଛି କହିନଥିଲି, କିନ୍ତୁ ପର ମୁହୂର୍ତ୍ତରେ ସେ ତାଙ୍କ ଭୁଲଟା ବୁଝିପାରିଥିଲେ ଏବଂ ତାର ମୋର କିଛି
1: ସେଇଠି. ଆପଣ ବି ତାଙ୍କୁ ଆଉ ଥରେ ଧନ୍ୟବାଦ ଦରକାର ଯେ ସେ ଆପଣଙ୍କୁ ଏତେ ସୁନ୍ଦର ଭାବରେ ମନେ ବି ରଖିଛନ୍ତି.
0: ଆଜ୍ଞା ନିଶ୍ଚିତ, କାରଣ ଯାହା ବି ସେ କଲଚରାଲ ପ୍ରୋଗ୍ରାମ ହୁଏ ସେଥିରେ ମୁଁ ଅଂଶଗ୍ରହଣ କରେ. ଗ୍ରୁପରେ ଭଲ ପର୍ଫରମାନ୍ସ ଥାଏ, ସେଥିପାଇଁ ଭଲ ପାଆନ୍ତି ସମସ୍ତେ. କିଛି ଲେଖି ପଠାଇବା ଭାରି ଖୁସି ଲାଗିଲା.
1: ବହୁତ ବହୁତ ସୁନ୍ଦର, ଆପଣ ଚୁପ୍ ରହି କେତେ ସୁନ୍ଦର ଭାବରେ ଦୁଇଟି ସମସ୍ୟା କଥା କହିଲେ, ନିଜର ଅନୁଭବ କଥା କହିଲେ. ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ ଆଉ ଏତେ ସୁନ୍ଦର କଥା କହିଲେ. ନମସ୍କାର. ତେବେ ଏଇଠି ଶେଷ କରିବା ଆଜି ପାଇଁ ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍. ଯେଉଁମାନେ ଆମ ସହିତ ଯୋଡ଼ି ହେଲେ, ଏତେ ସୁନ୍ଦର ସୁନ୍ଦର ମତାମତ ଦେଲେ, ଆଉ ଯେଉଁମାନେ ଆମକୁ ଶୁଣୁଛନ୍ତି ଆମର କାର୍ଯ୍ୟକ୍ରମରୁ କିଛି ନା କିଛି ନିହାତି ଭାବରେ ଶିଖୁଥିବେ, ସେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଚୁପ୍ ରହି ଆପଣ କେତେ ସମସ୍ୟାର ସମାଧାନ କରିଛନ୍ତି. ଚୁପ୍ ରହିବା କେତେ ଜରୁରୀ, କେତେ ଜରୁରୀ ନୁହେଁ, ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ. ତେବେ ମୋର ଗୋଟେ ନିଜସ୍ୱ ମତ ଏଠି ରହିବ, ଯେଉଁଠି କଥା କହିବାର ଆବଶ୍ୟକତା ଅଛି ନିହାତି ଭାବରେ ସେଠି କଥା କୁହନ୍ତୁ. ଯଦି ଆପଣଙ୍କ କଥା ବୁଝିବା ପାଇଁ ସେ ଜାଗାରେ କେହି ନାହାନ୍ତି, ନିହାତି ଭାବରେ ସେ ସମୟରେ ଚୁପ୍ ରହିବା ନିହାତି ଦରକାର. ଯଦି ଆପଣଙ୍କର କଥା କେହି ଶୁଣୁନାହାନ୍ତି, କେହି ବୁଝୁନାହାନ୍ତି, ସେ ଜାଗାରେ ନିହାତି ଭାବରେ ନିଜର ଶବ୍ଦକୁ ନିଜେ କଣ୍ଟ୍ରୋଲ କରିବା ନିହାତି ଦରକାର.

ନ୍ୟୁଜିଲାଣ୍ଡ ସହିତ ମୁଁ ସରିତା ସାହୁ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 2037 ମସିହା ସୁଦ୍ଧା ସବୁ ଗ୍ରାମରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମିଶନ ପାୱାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସେଡ୍ କିଷାନ ମିତ୍ର ଏବଂ ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ନ୍ୟୁଜିଲାଣ୍ଡ ଆପଣମାନେ ଶୁଣିପାରିବେ ରାତି 7ଟାରେ।

ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟାସର ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ପଞ୍ଚଷଠିତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ଏଥିରେ ବିଷୟ ରହିଛି ଇଣ୍ଟରନ୍ୟାସନାଲ ଆଲ୍ବୁମିନ୍ ଆୱାରନେସ୍ ଡେ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ନିରଞ୍ଜନ ମହାନ୍ତି। ସକାଳ 7:25 ଶୁଣିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 10:00। ଏଥିରେ ଆଲୋଚନାର ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି ଆଲୋଚନାରେ ବିଶେଷଜ୍ଞ ଭାବରେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର, ସଂଯୋଜନା ପ୍ରଜ୍ଞା ପାରମିତା ସାହୁ। ଦିନ 11:00 ଶୁଣିପାରିବେ କଳାକାର ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:30। ଦିନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ମତ ସେୟାର କରିପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ। ଦିନ 2:45 ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ମୋ ଦେଶ ଶୁଣିପାରିବେ ଅପରାହ୍ନ 3:00। ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50। ଟାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଅପରାହ୍ନ 5:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 47ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର ଗୀତରେ ମିତରେ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:00। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 46ତମ ଭାଗ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଧରଣୀରେ ସନ୍ଧ୍ୟା ଉପନୀତ ଚତୁର୍ଦ୍ଦିଗରେ ବିଭୁକୃପା ବିଚ୍ଛୁରିତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ

0: ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷକରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଭିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ାସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ୱର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ୱର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
2: ପ୍ରବେଶ କରିଛୁ ଓଡ଼ିଶାରେ ମୋଷ୍ଟଲି ବହୁତ କମ୍ ପାର୍ଟ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ୍ ଯାଉଛି, ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ରିଆ ଦେଇକି ଆଉ

0: ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ, ମଞ୍ଚ ସିଚୁଏସନ୍ କଣ୍ଡିସନ୍ ଫେଭରେବୁଲ୍ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
1: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବେଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ଭଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ୍ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

ନ୍ୟୁଜ୍ ହେଲେନ୍ ସହିତ ମୁଁ ସରିତା ସାହୁ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। ଆର୍ଥିକ ସ୍ତରରେ ଅନଗ୍ରସର ପିଲାଙ୍କ ପାଇଁ କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2027 ସୁଦ୍ଧା ସବୁ ଗ୍ରାମରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମିଶନ ପାୱାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ସମସ୍ତ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଏକାମ୍ରକାନନ ରାସ୍ତା ହେଲା ଉଦ୍ଘାଟିତ। କଳାହାଣ୍ଡି ଜିଲ୍ଲା ସର୍ଲିଗୁଡ଼ାଠାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର। ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ସରକାର। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଶିଶୁ ଶ୍ରମଙ୍କ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ନ୍ୟୁଜ୍ ହେଲେନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଲେନ୍ସ ଆପଣମାନେ ଶୁଣିପାରିବେ ରାତି 8ଟାରେ।

0: ଆପଣ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି
2: भारत सरकार के शिक्षा विभाग ने प्रधानमंत्री जी की इस विजनरी सजेशंस को एक एक्शन में परिवर्तित किया है एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है
1: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ

ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ଭାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗ୍ଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି

ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗ୍ଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରା ପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରା ପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ଖେଳ ଖବର।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12 ଦଳ ଭାଗ ନେଉଥିବା ବେଳେ 7 ସ୍ଥାନରେ ମୋଟ 33 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ଧରି ୱିଲିୟମ୍ସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33 ଶତକ ସହିତ 9,500 ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ୍ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଅଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି। ଆଉ ଆରମ୍ଭ କରିବା ଶୋ ସନ୍ଧ୍ୟା ଆସର। ସନ୍ଧ୍ୟା ଆସରରେ ଆପଣ ଜଣାଇପାରିବେ ନିଜର ନିୟର୍ ଆଣ୍ଡ ଡିୟର୍ ୱାନ୍ସକୁ ଗୁଡ୍ ୱିଶେସ୍। ଯଦି କାହାର ଜନ୍ମଦିନ, ବିବାହ ବାର୍ଷିକୀ ଆଦି ରହିଛି ଆଉ ଆପଣ ୱିଶ୍ କରିବାକୁ ଚାହୁଁଛନ୍ତି ଆମ ମାଧ୍ୟମରେ, ଆମର ସମସ୍ତ ଶ୍ରୋତାଙ୍କୁ ଜଣାଇବାକୁ ଚାହୁଁଛନ୍ତି କିଛି ୱିଶେସ୍, କିଛି ଗୁଡ୍ ୱିଶେସ୍, କିଛି ଗୁଡ୍ ଥଟ୍ସ, ତାହେଲେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 09495963210। ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ତେବେ ନିଜର ମୋବାଇଲ ଉଠାନ୍ତୁ, ଫଟାଫଟ ମେସେଜ ଟାଇପ୍ କରନ୍ତୁ। ଆପଣଙ୍କର ଏସ୍ଏମ୍ଏସ୍ର ଅପେକ୍ଷାରେ ଜ୍ୟୋତି ରହିଲା। ଆଉ ଏସ୍ଏମ୍ଏସ୍ ଆସି ପହଞ୍ଚିବା ଭିତରେ ପହଞ୍ଚୁଛି କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଘାଟକ ଦିଲ୍ ସେଇ ଦିଲ୍ ତାକ୍ ଦିଲ୍ ସେ ଦିଲ୍ ତାକ୍ରେ ଶୋ ଚାଲିଛି ସନ୍ଧ୍ୟା ଆସର। ଆଉ ସନ୍ଧ୍ୟା ଆସରରେ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆପଣଙ୍କ ସହିତ। ସନ୍ଧ୍ୟା ଆସରରେ ଆପଣ ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ଗୁଡ୍ ୱିଶେସ୍। ଯଦି କାହାର ବିବାହ ବାର୍ଷିକୀ ବା ଜନ୍ମଦିନ ରହିଛି ତାହେଲେ ଆମ ମାଧ୍ୟମରେ ଆପଣ ନିଜର ୱିଶେସ୍ ପଠାଇ ପାରିବେ। ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 0949596320 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ତେବେ ନିଜର ଏସ୍ଏମ୍ଏସ୍ରେ ନିଜର ନାଁ ଓ ଠିକଣା ଓ ଯାହାଙ୍କ ପାଖକୁ ଏସ୍ଏମ୍ଏସ୍ ଲେଖୁଛନ୍ତି ତାଙ୍କର ନାଁ ଓ ଠିକଣା ନିହାତି ଭାବରେ ଲେଖନ୍ତୁ। ଅଲରେଡି ଆମ ପାଖରେ କିଛି ଏସ୍ଏମ୍ଏସ୍ ଆସି ପହଞ୍ଚି ଯାଇଛି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଲେଖିଛନ୍ତି ଅପା ଆପଣଙ୍କର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି, ବହୁତ ବହୁତ ଧନ୍ୟବାଦ, ଆପଣ ପ୍ରାୟ ପ୍ରତିଦିନ ଏସ୍ଏମ୍ଏସ୍ କରୁଛନ୍ତି ଆଉ ସମସ୍ତଙ୍କର କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗୁଛି ବୋଲି ଲେଖୁଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆପ୍ରିସିଏସନ୍ ପାଇଁ। ଏବଂ ଗୁଡ୍ ଇଭିନିଂ ଜଣାଇଛନ୍ତି, ନମସ୍କାର, ଜୟ ଶ୍ରୀ ଜଗନ୍ନାଥ, ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି ଅପା ଦିନକ ପରେ ରଜ, ଆମେ ରଜ ଛୁଟିରେ ପୁଣି ଆମ ଘରକୁ ଚାଲିଯିବୁ। ଅପା ଆଜି ଆମ ଅଫିସର ଷ୍ଟାଫ୍ ରାଜକୁମାର ଭରଦ୍ୱାଜଙ୍କ ଏଇ 20 ହେଲା ପୁଅଟି ଜନ୍ମ ନେଇଛି, ଆମେମାନେ ବହୁତ ଖୁସି ଆମେ ଅଛୁ। ତେବେ ଆମେମାନେ ବି ବହୁତ ଖୁସି, ଆମମାନଙ୍କ ତରଫରୁ ମଧ୍ୟ ମେନି ମେନି କଂଗ୍ରାଚୁଲେସନ୍ସ ରାଜକୁମାର ଭାଇଙ୍କୁ। ଏବଂ ଦୁନିଆ ପାଇଁ ପଦେ ଲେଖିଛନ୍ତି, ସବ୍ର ଇତନା ରଖୋ କି ହର ଦର୍ଦ ହାର ଯାଏ, ହୌସଲା ଇତନା ରଖୋ କି ହର ତୁଫାନ ଗୁଜର ଯାଏ, ବକ୍ତ ବଦଲନେ ମେ ଦେର ଜରୁର ଲଗତି ହେ ମଗର ୟକିନ ଇତନା ରଖୋ କି ତକଦୀର ସଂଭର ଯାଏ। ଏବଂ ଲେଖିଛନ୍ତି, ଅପା ଆମେମାନେ ମିଶିକି ଭଲ ଭଲ ଶାୟରୀ ଲେଖୁଛୁ, ଆକ୍ଚୁଆଲିରେ ଆପଣଙ୍କର ଶାୟରୀ ଗୁଡ଼ିକ ବହୁତ ଭଲ, ଆପଣ ଡେଲି ଡେଲି ଶାୟରୀ ଲେଖୁଛନ୍ତି, ବହୁତ ସୁନ୍ଦର ଲାଗୁଛି।

ଏବଂ ଗୁଡ୍ ଇଭିନିଂ ଜଣାଇବା ପାଇଁ ଚାହିଁଛନ୍ତି ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଅପା, ମୁନା ଭାଇ, ବିଜୟ ଭାଇ, ଚନ୍ଦନ ଚାନ୍ଦ ଭାଇଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି। ଏବଂ ପୁଣି ଘରୁ ପୁନେରୁ ଫେରି ଆସିଲେ ଆଉ ଥରେ ଏସ୍ଏମ୍ଏସ୍ ଦେବେ ବୋଲି ନିହାତି ଲେଖିଛନ୍ତି। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ପୁନେରୁ ଫେରନ୍ତୁ। ପୁନେରେ ରହିକି ବି ଆପଣ ଆମକୁ ଶୁଣିପାରିବେ, ଫିର୍ ବି ଘରକୁ ଟାଇମ୍ ଦିଅନ୍ତୁ ଯେହେତୁ ଯାଉଛନ୍ତି। ଆଉ ଆଶା କରିବି ଆମକୁ ନିହାତି ଭାବରେ ଶୁଣିବେ, ଏଗେନ୍ ଏସ୍ଏମ୍ଏସ୍ କରିବେ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ। ଆପଣ ବି ଚାହିଁଲେ ଏସ୍ଏମ୍ଏସ୍ କରିପାରିବେ, ଆପଣଙ୍କର ନିୟର ଆଣ୍ଡ ଡିୟର ୱାନ୍ସକୁ ଜଣାଇପାରିବେ ଗୁଡ୍ ୱିଶେସ୍, ଯେମିତି ଆଭାସ ଭାଇ ପଠାଉଛନ୍ତି ଡେଲି ଡେଲି। ଆଉ ବି ଏବେ ନୂଆ ନୂଆ ସାଥୀ ଆମ ସହିତ ଯୋଡ଼ି ହେଉଛନ୍ତି। ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ। ସେ ଲେଖିଛନ୍ତି, ଛୋଟବେଳରୁ ଆଜି ପର୍ଯ୍ୟନ୍ତ ମୋତେ ମୋ ନନା ବୋଉ ଯେତେ ବି ଖୁସି ଦେଇଛନ୍ତି, ସେହି ଖୁସି ଭିତରୁ ଯେତେବେଳେ ମୋ ମା ମୋତେ ତାଙ୍କ ହାତରେ ଖୁଆଇ ଦିଅନ୍ତି ସେତେବେଳେ ମୋତେ ବହୁତ ଖୁସି ଲାଗେ। ଆଣ୍ଡ ଯେତେବେଳେ ମୋ ନନା ମୋ ବୋଉଙ୍କୁ ନେଇକି ମୁଁ କାର୍ରେ ବୁଲିବା ପାଇଁ ଯାଏ ସେତେବେଳେ ମୁଁ ବହୁତ ଖୁସି ହୁଏ। ବହୁତ ସୁନ୍ଦର କଥା ଲେଖିଛନ୍ତି। ଆପଣ ଜୀବନରେ ବହୁତ ଆଗକୁ ଯାଆନ୍ତୁ, ବାପା ମାଙ୍କ ସହିତ କାଟିଥିବା ସୁନ୍ଦର ମୁହୂର୍ତ୍ତ ବିଷୟରେ ଆପଣ ଲେଖି ପଠାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ ଆମ ସହିତ ଯୋଡ଼ି ହୋଇଛନ୍ତି। ଏମିତି ସବୁବେଳେ ବାପା ମାଙ୍କ ସହିତ ଥାନ୍ତୁ, ଆପଣଙ୍କର ନନା ବୋଉ ସବୁବେଳେ ସୁସ୍ଥ ରୁହନ୍ତୁ, ତାଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହୁ, ଆପଣ ସବୁବେଳେ ଏମିତି ହସୁଥାନ୍ତୁ, ସୁସ୍ଥ ଥାନ୍ତୁ, ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, କହୁଥାନ୍ତୁ ଦେଲ ସେଇ ଦେଲ ତାକ୍। ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ।

ଦିଲ୍ ସେ ଦିଲ୍ ତକରେ ମୁଁ ଅଛି ଆପଣଙ୍କର ଦିଲ୍କା ଦୋସ୍ତ ଜ୍ୟୋତି ଆଉ ଶୋ ଚାଲିଛି ସନ୍ଧ୍ୟାସର ସନ୍ଧ୍ୟାସରରେ ଆମ ସହିତ ଯୋଡ଼ି ହୋଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଏବଂ ଲେଖିଛନ୍ତି ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଜୟ ଶ୍ରୀ ଜଗନ୍ନାଥ ଲେଖିଛନ୍ତି ଇଭିନିଂ ଟ୍ରାନ୍ସମିଶନର ପ୍ରେଜେଣ୍ଟେସନ୍ ବହୁତ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ ଏବଂ ଲେଖିଛନ୍ତି ସ୍ପେଶିଆଲ ଥ୍ୟାଙ୍କସ୍ ଟୁ ଆୱାର ଆର୍ଜି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଏସ୍ଏମ୍ଏସ୍ ପାଇଁ ଏବଂ ଲେଖିଛନ୍ତି ଯେ ଆମେମାନେ ସବୁବେଳେ ସବୁଜ ପନିପରିବା ତାଜା ଫଳ ଏସବୁ ଖାଇବା ଦରକାର ଯେହେତୁ ଆମର ବଡି ବହୁତ ବେଶୀ ଭିଟାମିନ୍ ଆଉ ଆଣ୍ଟି ଅକ୍ସିଡେଣ୍ଟକୁ ନିଡ୍ ରଖିଥାଏ ତେଣୁ ଆମେ ରେଗୁଲାରଲି ଏସବୁ ଖାଦ୍ୟ ଖାଇବା ନିହାତି ଦରକାର ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସୁନ୍ଦର ଏସ୍ଏମ୍ଏସ୍ ଲେଖିଛନ୍ତି ସମସ୍ତଙ୍କ ପାଇଁ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ଆପଣ ଏତେ ସୁନ୍ଦର ଚିନ୍ତାଧାରା ଏତେ ସୁନ୍ଦର କଥାଟି ଲେଖିଛନ୍ତି ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ପ୍ରତିଥର ଭରି ସେମିତି ଏସ୍ଏମ୍ଏସ୍ ଆସିଛି ଆମ ପାଖକୁ ଆଶୀର୍ବାଦର ଏକଦମ ଫୁଆରା ଢାଳି ଦେଇଛନ୍ତି ରାଜେନ୍ଦ୍ର ନନା ଲେଖିଛନ୍ତି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରନ୍ତୁ ସବୁବେଳେ ଏମିତି ଆଗକୁ ବଢ଼ନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆପ୍ରିସିଏସନ୍ ପାଇଁ ଆପଣଙ୍କର ଭଲ ପାଇବା ଆପଣଙ୍କର ଆଶୀର୍ବାଦ ଏମିତି ସବୁବେଳେ ଆମ ଉପରେ ଥାଉ ଆମେ ସବୁବେଳେ ଏମିତି ଆପଣଙ୍କ ପାଇଁ ସୁନ୍ଦର ସୁନ୍ଦର ଗୀତ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ନେଇ ଆସୁଥାଉ ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ ଯଦି ଆପଣ ଚାହୁଁଛନ୍ତି ସନ୍ଧ୍ୟା ଆସରରେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ କିଛି ଏସ୍ଏମ୍ଏସ୍ ପଠାଇବା ପାଇଁ ଜନ୍ମଦିନ ବା ଆନିଭର୍ସରିର ୱିଶେସ୍ କିଛି ଜଣାଇବା ପାଇଁ ତାହେଲେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200 ତେବେ ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ

ଜାତୀୟଟର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର। ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଭାରତ ଇନୋଭେଟ୍ସ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ଆଉ ଆରମ୍ଭ କରିବା ଶୋ ଗୀତରେ ମିତରେ ଆଚ୍ଛା ଆମେ ଆମ ଭବିଷ୍ୟତ ପାଇଁ ବହୁତ କିଛି ସ୍ୱପ୍ନ ଦେଖୁ ସେସବୁକୁ ପୁରା କରିବା ପାଇଁ ବହୁତ ଚେଷ୍ଟା ବି କରୁ କିନ୍ତୁ ପ୍ରକୃତରେ ଆମର ଭବିଷ୍ୟତ କିଏ କହିଲେ ଆମର ଭବିଷ୍ୟତ ହେଉଛନ୍ତି ଆମର ପିଲାମାନେ କୁହାଯାଏ ନା ଆଜିର ଶିଶୁ ଆସନ୍ତାକାଲି ଆମ ଦେଶର ନାଗରିକ ଆମ ଦେଶର ଭବିଷ୍ୟତ ତେଣୁ ଆମର ଯେଉଁ ପିଲାମାନେ ଆମର ଆଖପାଖରେ ଅଛନ୍ତି ବା ଆମ ଘରେ ଅଛନ୍ତି ସେମାନଙ୍କର ସୁରକ୍ଷା ଆଉ ସେମାନଙ୍କର ଯାହା ରହିଛି ଆଗକୁ ବଢ଼ିବାର ଯେଉଁ ଶକ୍ତି ସେସବୁକୁ ବଢ଼ାଇବାର ଦାୟିତ୍ୱ ଆମ ଉପରେ ରହିବା ନିହାତି ଦରକାର ନା ଆମେମାନେ ସବୁବେଳେ ଭାବୁ ଯେ ପିଲାଟି ପାଠ ପଢ଼ୁନି ଖାଲି ଯେ ପାଠ ପଢ଼ିବା ଗୋଟିଏ ଭଲ କାମ ତା ନୁହେଁ ପାଠକୁ ଛାଡ଼ିଦେଲେ ଆହୁରି ଅନେକ କାମ ଅଛି ଯେଉଁଥିରେ ଆମ ପିଲାମାନେ ଆଗକୁ ବଢ଼ିପାରିବେ ହଁ ଜୀବନରେ ଶିକ୍ଷା ନିହାତି ଜରୁରୀ ଜ୍ଞାନ ଆହରଣ କରିବା ଏକାଡେମିକ୍ସରେ ରହିବା ଏସବୁ ପିଲାଙ୍କ ପାଇଁ ନିହାତି ଦରକାର ପିଲାମାନେ ପାଠପଢ଼ାରେ ଫୋକସ୍ କରିବା ନିହାତି ଦରକାର କିନ୍ତୁ ତାକୁ ଛାଡ଼ିଦେଲା ପରେ ଯଦି ଆମ ପିଲାଙ୍କର ଅନ୍ୟ କୌଣସି କଥାରେ ଇଣ୍ଟରେଷ୍ଟ ରହୁଛି ଆମେ ସେସବୁ କଥା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ବହୁତ ଜରୁରୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଆରମ୍ଭ ହୋଇଯାଇଛି ଗୀତରେ ମିତରେ ଆଉ ଜ୍ୟୋତି ଅଛି ଆପଣଙ୍କ ସହିତ ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆମେ ସମସ୍ତେ କିଛି ନା କିଛି କାମରେ ନିୟୋଜିତ ଅଛେ, ଘରେ ହେଉ ବାହାରେ ହେଉ, କୌଣସି ନା କୌଣସି କାମରେ ଆମେ ସମସ୍ତେ ଇନ୍ଭଲ୍ଭ। ଆମେ ପିଲାବେଳେ ପାଠ ତ ନିହାତି ପଢ଼ିଥିଲେ, ଆଉ ପାଠ ପଢ଼ିବା ସହିତ ଆମର ଆଉ କୌଣସି ନା କୌଣସି କ୍ଷେତ୍ରରେ ନିହାତି ଭାବରେ ଆଗ୍ରହ ଥିଲା। ଆଉ ଆମମାନଙ୍କ ଭିତରୁ କେତେଜଣ ସେହି ଆଗ୍ରହକୁ ଆଗକୁ ନେଇ ସେଇଟାକୁ ହିଁ ନିଜର ପେସା ନିଶା ସବୁକିଛି କରିପାରିଛନ୍ତି। କିନ୍ତୁ କୌଣସି ସୁଯୋଗ ଅଭାବରୁ ଆମମାନଙ୍କ ଭିତରୁ ଆଉ କିଛି ଜଣ ଅଛନ୍ତି ଯେଉଁମାନେ ନିଜର ଇଚ୍ଛାକୁ ପୂରଣ କରିପାରି ନାହାନ୍ତି। କହିବାର କଥା ଏହା ଯେ ଯଦି ଆମ ପିଲାମାନଙ୍କ ଭିତରେ କିଛି ଗୋଟେ ଭଲ ଗୁଣ ଅଛି, କିଛି ଗୋଟେ ନୂଆ କରିବାର ଆଗ୍ରହ ଅଛି, ତାକୁ ଆଗକୁ ନେବାର ଦାୟିତ୍ୱ ଆମର ହିଁ। ଆମେ ସମସ୍ତେ ଜାଣିଛେ ତୁଳସୀ ଦୁଇ ପତ୍ରରୁ ବାସେ, ତେଣୁ ପିଲାଙ୍କ ଭିତରେ ଥିବା ଭଲ ଗୁଣ ପିଲାବେଳୁ ହିଁ ଜଣାପଡ଼ିଯାଏ। ଆଉ ଯଦି ସେମିତି କିଛି ଗୁଣ ଆପଣ ତାଙ୍କ ଭିତରେ ଇନବିଲ୍ଡ କରିବାକୁ ଚାହୁଁଛନ୍ତି, ତାହେଲେ ପିଲା ଯେବେଠାରୁ ଆପଣଙ୍କୁ ଅନୁକରଣ କରିବା ଶିଖିଛି, ସ୍ପେସିଆଲି ମାଙ୍କୁ ଯେବେଠାରୁ ମା ଯେବେଠାରୁ ଗର୍ଭଧାରଣ କରୁଛନ୍ତି, ସେବେଠାରୁ ମନେ କରନ୍ତୁ ଗୀତ ଗାଇବା, ଭଲ ବହି ପଢ଼ିବା, ଭଲ କଥା ଶୁଣିବା, ଭଲ କଥା କହିବା, ଭଲ ବ୍ୟବହାର କରିବା, ଯଦି ଏସବୁ ମା କରନ୍ତି ଆଉ ତାଙ୍କର ଆଖପାଖରେ ଥିବା ସବୁ ଲୋକମାନେ ଯଦି ତଦନୁରୂପ ଆଚରଣ କରନ୍ତି, ତାହେଲେ ପିଲାଟି ନିହାତି ଭାବରେ ସୁନ୍ଦର ଗୁଣ ନେଇ ଜନ୍ମ ନେବ। କୁହାଯାଏ ନା ପରିବେଶ ଆଉ ପାରିପାର୍ଶ୍ୱିକ ପରିବେଶ ପରିସ୍ଥିତି ଏସବୁ ପିଲା ଉପରେ ପ୍ରଭାବ ପକାଏ। ତେଣୁ ଯଦି ଆମ ଘର ଭିତରେ ଆମେ କେହି ଗୀତ ଗୁଣୁଗୁଣେଇବା, ତାହେଲେ ନିହାତି ଭାବରେ ପିଲାର ସେହି ପଟକୁ ଇଣ୍ଟରେଷ୍ଟ ଯିବ। ଯଦି ଆମେ ଆମମାନଙ୍କ ଭିତରେ କେହି ଡ୍ରଇଂ କରୁଛନ୍ତି, ତାହେଲେ ପିଲାକୁ ସେହି ଜାଗାରେ ନିହାତି ଭାବରେ ରଖନ୍ତୁ, ଦେଖିବେ ପିଲା ବି ଧୀରେ ଧୀରେ କରିବାକୁ ଚେଷ୍ଟା କରିବ। ଆମମାନେ ବେଳେବେଳେ ଚିଡ଼ି ଯାଉ ଯେ ପିଲାମାନେ ଖାଲି ଖେଳନା କିଣିବାକୁ କହୁଛନ୍ତି, ଖାଲି କାର୍ କିଣିବାକୁ କହୁଛନ୍ତି। କିଛି ଛୋଟ ଛୁଆ ଯେଉଁମାନେ ପୁଅ ଛୁଆ ସ୍ପେଶିଆଲି, ସେମାନେ ପ୍ରାୟତଃ କାର୍ କିଣିବାକୁ ବେଶୀ, ଗାଡ଼ି ଜାତୀୟ ଜିନିଷ କିଣିବାକୁ ବହୁତ ବେଶୀ ଭଲ ପାଆନ୍ତି। ତେଣୁ ଆମେ ବୁଝିବା ଦରକାର ପିଲାମାନେ ସାଧାରଣତଃ ସମସ୍ତଙ୍କର ଖେଳନାର ଚଏସ୍ ଅଲଗା ଅଲଗା ହୋଇଥାଏ, ତେଣୁ କାର୍ ଚିହ୍ନିବାର କଳା ବି ଗୋଟେ ଜିନିଷ ଥାଏ ଯେଉଁଟାକୁ ପିଲାମାନେ ଛୋଟବେଳୁ ଶିଖିଯାଇଥାନ୍ତି, ଆଉ ଆମେ ସେଟା ବୁଝିପାରୁନା। ଦେଖନ୍ତୁ ପିଲାମାନେ ଯେତେ ବେଶୀ ଏନ୍ଗେଜ୍ ରହିବେ କାମରେ, ଯେତେ ବେଶୀ ତାଙ୍କୁ ଆମେ ଭିଡ଼ କରି ରଖିବା, ଯେତେ କାମ ଭିତରେ ତାଙ୍କୁ ରଖିପାରିବା, ଆମ ପାଇଁ ସେତେ ଭଲ, ତାଙ୍କ ପାଇଁ ବି ସେତେ ଭଲ। କେବଳ ପାଠ ପଢ଼ିବା ନୁହେଁ, ଡ୍ରଇଂ କରିବା, କଲର୍ କରିବା, ଗୀତ ଗାଇବା, ନହେଲେ ଖୁବ୍ କମ୍ରେ ବାଡ଼ି ବଗିଚାରେ ଯଦି ଆମେ କିଛି କାମ କରୁଛେ, ବାବା ଗଛରେ ଟିକେ ପାଣି ଦେଇଦେବା, ଆଜି ଗୋଟେ ନୂଆ ଗଛ ଲଗାଇବା, ଏହିସବୁ କାମରେ ବି ଆମେ ତାଙ୍କୁ ନିୟୋଜିତ କରିପାରିବା, ବହୁତ ସହଜରେ ନିୟୋଜିତ କରିପାରିବା। କାହିଁକିନା ଯେତେବେଳେ ପିଲାମାନେ ଛୋଟ ଥାନ୍ତି ସେତେବେଳେ ସେମାନଙ୍କର ଏନର୍ଜି ଲେବଲ୍ ବହୁତ ଅଧିକା ଥାଏ। ସାଧାରଣତଃ ଆପଣ ନିହାତି ଭାବରେ ଲକ୍ଷ୍ୟ କରିଥିବେ, ଆପଣ ଯଦି କେଉଁଠି ଦୂର ଜାଗାକୁ ବୁଲିବାକୁ ଯାଇଛନ୍ତି, ଆପଣ ଘରକୁ ଫେରିଛନ୍ତି, ଆପଣ ବହୁତ ଥକି ଯାଇଛନ୍ତି, କିନ୍ତୁ ପିଲାଟି ଯଦି ଆପଣଙ୍କ ସହିତ ଯାଇଛି, ସେ ଏଗେନ୍ ଘରକୁ ଫେରି ପୁଣି ଆଉଥରେ ଦୌଡ଼ାଧାଁ ଆରମ୍ଭ କରିଦେଇଛି, ତାକୁ ଥକା ଲାଗୁନି। ତେଣୁ ସେମାନଙ୍କର ଏନର୍ଜି ଲେବଲ୍ ଏତେ ଅଧିକା ଥାଏ, ଆମେ ସେ ଏନର୍ଜିକୁ ଗୋଟେ ଭଲ ଜାଗାରେ ୟୁଟିଲାଇଜ୍ କରିବା ନିହାତି ଜରୁରୀ ହୋଇଥାଏ। ଆମେ ଯେତେ ଶୀଘ୍ର ତାଙ୍କର ଏନର୍ଜିକୁ ୟୁଟିଲାଇଜ୍ କରିବା, ଭଲ ବାଟରେ ଲଗାଇବା, ସେତେ ଶୀଘ୍ର ସେମାନେ ନୂଆ ନୂଆ ଜିନିଷ ଶିଖିଯିବେ। ତେବେ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ସି ଦଲତାକ୍। ତ ସାଙ୍ଗ, ଆମ ପିଲା ଆମ ଭବିଷ୍ୟତ, ଆମ ଶିଶୁମାନଙ୍କର କୌଶଳ ବିକାଶ ଏସବୁ କରିବା ଆମମାନଙ୍କର ହିଁ ଦାୟିତ୍ୱ। ଆମେ ସମସ୍ତେ ଚାହୁଁ ଯେ ଆମ ପିଲାମାନେ ଭଲ ପାଠ ପଢ଼ନ୍ତୁ, ଭଲ ମାର୍କ ରଖନ୍ତୁ, କିନ୍ତୁ ଭଲ ମାର୍କ ଆଣିବା ହିଁ କେବଳ ସଫଳତା ତା ନୁହେଁ। ଆଜିର ଦୁନିଆରେ ସଫଳ ହେବା ପାଇଁ ପିଲାମାନଙ୍କୁ ଆହୁରି ଅନେକ ବାଟ ଖୋଲିଯାଇଛି। ପିଲାମାନେ ଆହୁରି ବହୁତ କାମରେ ନିଜକୁ ନିୟୋଜିତ କରିପାରିବେ ଆଉ ସଫଳ ବି ହୋଇପାରିବେ। ଆମ ପିଲାମାନଙ୍କ ଭିତରେ କମ୍ୟୁନିକେସନ୍ ସ୍କିଲ୍ ରହିବା ନିହାତି ଦରକାର।

प्रॉब्लम को अति इजिली सॉल्व करि परुथिबा दरकार लीडरशिप भी हम पिला मानक भितरे रहिबा निहति दरकार आ ता सहित क्रिएटिविटी माने नुआ नुआ जिनिस तयारी करबा नुआ नुआ जिनिस चिंता करबा आ ए सब को मिसैला परे कॉन्फिडेंस भी निहति दरकार आत्मविश्वास भी हम पिला मानक भितरे रहिबा निहति दरकार ए सब जिनिस जदि हम पिलांक भितरे आमे निजे क्रिएट करै पारिले ताले निहति भाबरे हमर पिला सफल हेबे ଗୋଟିଏ ଗାଁରେ ଦୁଇଜଣ ପିଲା ଥିଲେ ପ୍ରଥମ ପିଲାଟି ସବୁବେଳେ ବହି ଧରି ପାଠ ପଢ଼ିବାରେ ବ୍ୟସ୍ତ ଥାଏ ସେ ବହୁତ ଭଲ ପଢ଼େ ଆଉ ଭଲ ନମ୍ବର ବି ରଖେ କିନ୍ତୁ ଦ୍ୱିତୀୟ ପିଲାଟି ପାଠପଢ଼ା ସହିତ ଗୀତ ଗାଏ ଚିତ୍ର ଆଙ୍କେ ଖେଳେ ସମସ୍ତଙ୍କ ସହିତ କଥା ହୁଏ ଭାରି ଖୋଲା ହୃଦୟର ପିଲାଟି କିଛିଦିନ ବିତିଗଲା ସମୟ ଚାଲିଗଲା ଦୁଇଜଣ ପିଲା ବଡ଼ ହୋଇଗଲେ ଏକ ଚାକିରିର ସାକ୍ଷାତକାରରେ ପ୍ରଥମ ପିଲା ପାଖରେ ନଲେଜ୍ ଥିଲା କିନ୍ତୁ ସେ ଭଲ ଭାବରେ କଥା କହିପାରିଲେନି ଏବଂ ଦ୍ୱିତୀୟ ପିଲାଙ୍କ ପାଖରେ ନଲେଜ୍ ଥିଲା ତା ସହିତ ଥିଲା କନ୍ଫିଡେନ୍ସ ତା ସହିତ କମ୍ୟୁନିକେସନ୍ ପାୱାର ତା ସହିତ କ୍ରିଏଟିଭିଟି ସବୁକିଛି ଦ୍ୱିତୀୟ ପିଲା ପାଖରେ ଥିଲା ଏବଂ ସେତେବେଳେ ଦୁଇଜଣ ଦୁଇ ସାଙ୍ଗ ବୁଝିପାରିଲେ ଯେ କେବଳ ପାଠପଢ଼ା ହିଁ ସବୁକିଛି ନୁହେଁ ଟେକ୍ନିକ୍ ମଧ୍ୟ ଶିଖିବା ଜୀବନରେ ବହୁତ ବେଶୀ ଜରୁରୀ ଆମ ସଫଳତାକୁ ଆଗକୁ ନେବା ପାଇଁ ଆମକୁ ସଫଳ କରିବା ପାଇଁ ଟେକ୍ନିକ୍ସ ବି ନିହାତି ଦରକାର ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋଗାଡ଼ାକ ଦଲ ସି ଦଲ ତାକ ଶୋ ଚାଲିଛି ଗୀତରେ ମିତରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ

ବନସ୍ତେଦା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

एफएम करी छंती 100.4 आकाशवाणी एफएम रेनबो कटक दल से दिल तक हां आम पिला माने स्पष्ट भाव रे कथा कहिबा निहाते दरकार कथा कहि त समस्त जानि छंती किंतु केउठी कोन कहिबा केमिति कहिबा कोन कहिबा उचित कोन कहिबा अनुचित ए सबुर धारणा आम पिला मानक भितरे रहिबा निहाते दरकार हाँ हाँ बहुत छोट बेलु एसबु जिनस हेइ न थाए किंतु आमे जदि टिके सतर्क हबा ए गुण भी आम पिला मानक भितरे निहाते भाबरे आसी जिवो पिलांक भितरे नुवा भावना आनिबा पिलांक भितरे माने आमे गोटे एमिति गुण रखिबा दरकार जे ग्रुप डिस्कशन हला मिलिमिसी काम करिवार जो कथा थाए सेई गुण भी पिला मानक भितरे रहिबा निहाते दरकार एवं ठीक समय रे ठीक निष्पत्ति नबार क्षमता भी आम पिलांक पखरे रहिबा निहाते दरकार निजर भावना को बुझिबा आउ नियंत्रण करिबा एटा भी निहाते दरकार आम पिला माने सिखिबा जहाको आमे इनहिबिटरी कंट्रोल बोली कहू कोठी केते रागिबा रागी की कोन एक्शन नबा बा कोठी आमे केते इमोशनल हे जाउ छी इमोशनल हेला परे कोठी कांदी पकोउ छी ए सबु धारणा आम पिला मानक पाखरे रहिबा जरूरी बाकी आमर कार्यकलाप आमर कथाबार्ता द्वारा ही ए सबु संभव हे पारे କାହିଁକିନା ଆମ ପିଲାମାନଙ୍କର ପ୍ରଥମ ଶିକ୍ଷକ ପ୍ରଥମ ସାଙ୍ଗ ପ୍ରଥମ ଗୁରୁ ହେଉଛନ୍ତି ବାପା ମା ଅଭିଭାବକମାନେ ତେଣୁ ଆମମାନଙ୍କର କର୍ତ୍ତବ୍ୟ ଦାୟିତ୍ୱ ନିହାତି ରହିଛି ପିଲାମାନଙ୍କ ସହିତ ପ୍ରତିଦିନ ଆମେ କିଛି ନା କିଛି ସମୟ ନିହାତି ଭାବରେ ଦେବା ସେମାନଙ୍କ ସହିତ କଥା ହେବା ସେମାନେ ଯେଉଁ ଏଣୁତେଣୁ ପ୍ରଶ୍ନ ସବୁ ପଚାରିଥାନ୍ତି ସେସବୁ ଏଣୁତେଣୁ ଆମକୁ ଲାଗୁଥିଲେ ମଧ୍ୟ ସେମାନଙ୍କ ପାଇଁ ସେହି ପ୍ରଶ୍ନଗୁଡ଼ିକ ଭ୍ୟାଲିଡ୍ ହିଁ ହୋଇଥାଏ ତେଣୁ ଚେଷ୍ଟା କରିବା ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ଯଦି କୌଣସି ଉତ୍ତର ଆମେ ଦେଇପାରୁନାହିଁ ତାହେଲେ ସେମାନଙ୍କଠାରୁ ଟିକିଏ ସମୟ ମାଗିନେବା ଯଦି ସେମାନେ କିଛି ଭୁଲ କରୁଛନ୍ତି ତାହେଲେ ସେହି ଭୁଲକୁ ଆମେ ହସି ହସି ଆକ୍ସେପ୍ଟ କରିବା ନିହାତି ଦରକାର ସେ କଥାରେ ରାଗିଯିବା ବା ସେମାନଙ୍କୁ ଗାଳି ଦେବା ଆଦୌ ଉଚିତ ନୁହେଁ ଖେଳ ସଙ୍ଗୀତ ଚିତ୍ରକଳା ଏସବୁ କାର୍ଯ୍ୟ ଯାହା ବି ପିଲାମାନେ କରିବାକୁ ଇଚ୍ଛା କରୁଛନ୍ତି ସେସବୁକୁ ଆମେ ଆଗକୁ ନେବାକୁ ଚେଷ୍ଟା କରିବା ପ୍ରୋତ୍ସାହନ କରିବା ତାଙ୍କୁ ସାବାସୀ ଦେବା ବି ନିହାତି ଦରକାର ଦେଖନ୍ତୁ ପ୍ରତ୍ୟେକ ପିଲାମାନେ ଅଲଗା ପ୍ରତ୍ୟେକ ପିଲା ଅନନ୍ୟ ସମସ୍ତଙ୍କ ପାଖରେ କିଛି ନା କିଛି ୟୁନିକ୍ କ୍ୱାଲିଟି ନିହାତି ଭାବରେ ଅଛି ତେଣୁ ଆମେମାନେ ଆମ ପିଲାମାନଙ୍କୁ କୌଣସି

ପିଲା ସହିତ କମ୍ପେୟାର କରିବା ଆଦୌ ଉଚିତ ନୁହେଁ। ନିହାତି ଭାବରେ ଆମ ପିଲା ପାଖରେ କିଛି ନା କିଛି ଭଲ ଗୁଣ ଥିବ ଯାହା ଅନ୍ୟ ପାଖରେ ନଥିବ, ଏବଂ ଅନ୍ୟ ପାଖରେ କିଛି ଭଲ ଗୁଣ ଅଛି ଯାହା ଆମ ପିଲା ପାଖରେ ନାହିଁ। ତେଣୁ ଆମେ କମ୍ପେୟାର କରିବାକୁ ପ୍ରଥମେ ବନ୍ଦ କରିବା ଦରକାର। ବାକି ବିଦ୍ୟାଳୟରେ ଯେଉଁ ପାଠପଢ଼ା ସହିତ ଯେଉଁ ସବୁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍ ଥାଏ, ଯେମିତିକି ଆମର ଡିବେଟ୍ କମ୍ପିଟିସନ୍ ହେଲା, ସାଇନ୍ସ ଏକ୍ଜିବିସନ୍ସ ହେଲା, ବାକି ନାଟକ, ଡ୍ରାମା, ଏସବୁ ଖେଳ, ଦଳଗତ କାର୍ଯ୍ୟ, ଏସବୁଥିରେ ବି ପିଲାମାନେ ଭାଗ ନେବା ନିହାତି ଦରକାର। ସଫଳତାର ମୂଳ ମନ୍ତ୍ର ହେଉଛି ନିଜର ଶକ୍ତିକୁ ଚିହ୍ନିବା ଆଉ ତାକୁ ନିୟମିତ ଅଭ୍ୟାସ ଦ୍ୱାରା ବିକଶିତ କରିବା, ଆଗକୁ ବଢ଼ାଇବା। ତେଣୁ ଆମ ହାତରେ ଅଛି, ଆମ ପିଲାମାନଙ୍କୁ ଆମେ ଆଗକୁ ନେବା, ଆମ ପିଲାମାନଙ୍କର ଆତ୍ମବିଶ୍ୱାସ ଆମେ ହିଁ ବଢ଼ାଇ ପାରିବା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ ସେଇ ଦେଲତା କାଉ। ସମୟ ହୋଇଯାଇଛି ୱାଇଣ୍ଡ ଅପ୍ କରିବା ଶୋ ଗୀତାରେ ମିତାରେ। ତେବେ କିଛି ସମୟ ପରେ ଆପଣ ଶୁଣିପାରିବେ ସମାଚାର ସନ୍ଧ୍ୟା, ଏବଂ ତାପରେ ପରେ ଶୁଣିପାରିବେ ନ୍ୟୁଜ୍ ଆଟ୍ 9। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଟିକିଏ ପରେ।

ବନସ୍ତେଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆଙ୍କୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ମ୍ୟୁଜିକାଲି ୟର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ପକେଟ୍ ଦିଲ୍ତାକ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ସମୟ ଇଶାରା ଦେଲାଣି ଆରମ୍ଭ କରିବା ଅଭୁଲା ସ୍ମୃତି। ହଁ, ଅଭୁଲା ସ୍ମୃତିରେ ଆମେ କିଛି ଫିଲ୍ମକୁ ମନେ ପକାଉ, ନହେଲେ କିଛି ବ୍ୟକ୍ତିତ୍ୱଙ୍କୁ ମନେ ପକାଉ ଯାହାଙ୍କୁ ପାଇ ଆମର ଏଣ୍ଟରଟେନମେଣ୍ଟ ଜଗତ ଏକଦମ ଖାସ ହୋଇଯାଇଛି। ଯାହାଙ୍କ ବିନା ହୁଏତ ଆମେ କିଛି ସୁନ୍ଦର ଗୀତ, ସୁନ୍ଦର ଫିଲ୍ମ ଦେଖିପାରିନଥାନ୍ତେ ବା ଶୁଣିପାରିନଥାନ୍ତେ। ହଁ, ଆଜି ଆମେ ଏମିତି ଜଣେ ଲିରିସିଷ୍ଟ ବା ଗୀତିକାରଙ୍କ ବିଷୟରେ କଥା ହେବା ଯାହାଙ୍କ ନାଁ ହୁଏତ ଆପଣ ଖୁବ୍ କମ୍ ଶୁଣିଥିବେ, କିନ୍ତୁ ତାଙ୍କର ଗୀତର ଯେଉଁ ବୋଲ୍ ଥିଲା, ଯେଉଁ ଧାଡ଼ିଗୁଡ଼ିକ ଥିଲା, ସେସବୁ ନିହାତି ଭାବରେ ଆମ ମନ ଭିତରେ ଏକଦମ ଲେଖା ହୋଇ ରହିଯାଇଛି। ହଁ, ଆଜି ଆମେ କଥା ହେବା ରାନୀ ମଲ୍ଲିକଙ୍କ ବିଷୟରେ। 90 ଦଶକର ବଲିଉଡ୍ ସିନେମାରେ ପ୍ରମୁଖ ଏବଂ କାଳଜୟୀ ଗୀତିକାର ଥିଲେ ରାନୀ ମଲ୍ଲିକ, ଏବଂ ନିଜ କ୍ୟାରିୟରର ଅନେକ ପ୍ରତିଷ୍ଠିତ ଫିଲ୍ମରେ ନିଜର ସୁନ୍ଦର ଲେଖାରେ, ସୁନ୍ଦର ଗୀତରେ ଦର୍ଶକଙ୍କ ମନ ମୋହିଥିଲେ। ଆଉ ସଙ୍ଗୀତପ୍ରେମୀମାନେ ଆଜି ପର୍ଯ୍ୟନ୍ତ ତାଙ୍କର ଗୀତକୁ ମନେ ରଖିଛନ୍ତି, ଆଉ ସେହି ଗୀତ ସବୁ ଆଜି ବି ଏଭରଗ୍ରୀନ୍ ହୋଇକି ରହିଛି। ତେବେ ପ୍ରଥମ ଗୀତ ପହଞ୍ଚୁଛି ବିନୋଦ ରାଠୋରଙ୍କ କଣ୍ଠରେ, ଗୀତଟିକୁ ଲେଖିଛନ୍ତି ରାନୀ ମଲ୍ଲିକ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦଲତାକ ଜ୍ୟୋତି ଅଛି। ଆଜି ଆପଣଙ୍କ ସହିତ ଶୋ ଚାଲିଛି ଅଭୁଲା ସ୍ମୃତି। ଅଭୁଲା ସ୍ମୃତିରେ ଆଜି ଅଛନ୍ତି ଲିରିସିଷ୍ଟ ରାନୀ ମଲ୍ଲିକ। ତେବେ ରାନୀ ମଲ୍ଲିକ ବଲିଉଡ୍ର ଯେଉଁ ସବୁ ସାଉଣ୍ଡ ଟ୍ରାକ୍ରେ ନିଜର ଯୋଗଦାନ କରିଥିଲେ ତାଙ୍କର ଲେଖା ପାଇଁ ସେ 2 ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ସ୍ ମଧ୍ୟ ପାଇଛନ୍ତି। ପ୍ରକୃତରେ ଗୀତଗୁଡ଼ିକ ଶୁଣିଲେ ତାଙ୍କର ଭାବନା ଯେ କେତେ ସୁନ୍ଦର ହୋଇପାରେ ତା ସବୁ ଜଣାପଡ଼େ। ଆଉ ଏହିସବୁ ଗୀତର ଧାଡ଼ିଗୁଡ଼ିକ ଏକଦମ ମନରେ ଛାପି ହୋଇ ରହିଯାଇଛି, କହିଲେ କିଛି କମ୍ ହେବନି।
1: ଲୋକଙ୍କ ସରକାରଙ୍କର 2 ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।

0: ଏଇଠି ୱାଇଣ୍ଡ ଅପ୍ କରିବା ଶୋ ଅଭୁଲା ସ୍ମୃତି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍
1: ରାତି 10:00 ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର। ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଭାରତ ଇନୋଭେଟ୍ସ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଆଜି ନୀତି ଆୟୋଗ ବୈଠକ ଅନୁଷ୍ଠିତ। ଏସବୁ ରାଜ୍ୟଗୁଡ଼ିକର ବିକାଶ, ନବସୃଜନ ଏବଂ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋକପାତ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ରେନ୍ ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ, ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ପହଞ୍ଚୁଛି ବଳିଦାନ ଫିଲ୍ମରୁ ପ୍ରଥମ ଗୀତଟି ଏବଂ ଦ୍ୱିତୀୟ ଗୀତଟି ଫିଲ୍ମ କିଏ କାହାରରୁ ବ୍ୟାକ୍ ଟୁ ବ୍ୟାକ୍

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ନରଗୋଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଦିଶା ଗୋସ୍ୱାମୀ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ହୀରାମଣି ବର୍ମା, ପରଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା, ଦତରିଙ୍ଗି ଭାଟପାରା ଛତିଶଗଡ଼ରୁ।

ରିଙ୍ଗ ଏସଏମଏସରେ ଏଥର ଏସଏମଏସ କରିଛନ୍ତି ଟୁକୁ ତପୁ ବାପୁ ଚିକୁ ପପୁ ଶିବାନୀ ଟିକି ମିକି ମାଣିଆବନ୍ଧ ସନ୍ତରାବାଲି ବଡମ୍ବାରୁ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ନୂଆହାଟ ଡେରାବିଶ କେନ୍ଦ୍ରାପଡ଼ାରୁ ନିରଞ୍ଜନ ବେହେରା ପୁନି ବେହେରା ମମତା କବିତା ବଳିଆ ମୁନା କୁନା କାହ୍ନୁ ଟିକି ଅନୁ ପିଙ୍କି ଲକିପ୍ରିୟା ରିଙ୍କି ନିର୍ଲିପ୍ତା ଅର୍ପିତା ଲକ୍ଷ୍ମୀପ୍ରିୟା ହିମାଂଶୁ ଜିଜ୍ଞାଂଶୁ ଦିବ୍ୟାଂଶୁ ହୃଦୟାଂଶୁ ଶାନ୍ଭି ପହଞ୍ଚୁଛି ବର୍ଡର ଫିଲ୍ମରୁ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ଆପଣଙ୍କ ଫର୍ମାଇସ୍ରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡିନ୍ ପୋକା ଡେକ୍ ଦିଲ୍ ସି ଦିଲ୍ ତାକ୍ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍। ତେବେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଅଜିତ ବାରଙ୍ଗରୁ।

ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଦୁର୍ଗା ପ୍ରସାଦ ଦଳାଇ, ପାରେଶ୍ୱର ସାହି, ଜୋବ୍ରା କଲେଜ ସ୍କୋୟାର କଟକରୁ ଏବଂ ପ୍ରଶ୍ନ କରିଛନ୍ତି ହୋପ୍ ଭଲରେ ଥିବେ, ନିହାତି ଆମେ ବହୁତ ଭଲରେ ଅଛୁ, ଆପଣ ମଧ୍ୟ ଏମିତି ଭଲରେ ରୁହନ୍ତୁ, ଆମ ସହିତ କନେକ୍ଟ ହୋଇକି ରୁହନ୍ତୁ। ତେବେ ପହଞ୍ଚୁଛି ଆପଣ ଦୁଇ ଜଣଙ୍କର ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଆଭା ସେନ୍, ରୋହିତ ସେନ୍, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ପ୍ରଶାନ୍ତ କୁମାର ବିଶୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଶୁଣିବାକୁ ଚାହିଁଛନ୍ତି ପ୍ରଫୁଲ୍ଲ କରଙ୍କ କଣ୍ଠରେ ଯେକୌଣସି ଗୋଟିଏ ଗୀତ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ଆପଣଙ୍କ ପାଖରେ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଗୋଟିଏ ଭଜନ ଶୁଣିବାକୁ ଚାହିଁଛନ୍ତି ତେବେ ପହଞ୍ଚୁଛି ଆପଣ ଦୁଇ ଜଣଙ୍କର ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ କଳ୍ପନା ମହାନ୍ତି, ସୋମପ୍ରକାଶ, ଭରଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ତାଙ୍କ ସହିତ ଯୋଡ଼ି ହୋଇଥିଲେ ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି, ପୂଜା, ମହାସିଂହପୁର, ବହୁଗ୍ରାମ କଟକରୁ ତାଙ୍କ ସହିତ ଯୋଡ଼ି ହୋଇଥିଲେ, ହାଲୁ ଭାଇ ସୟା ଆଠଗଡ଼ରୁ, ରାଜେନ୍ଦ୍ର ନାନା ନୂଆଗାଁରୁ, ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ପ୍ରେମାନନ୍ଦ ମହାପାତ୍ର, ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ, ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ଯ୍ୟନ ସିଂ, ସୁଦାମ ଚରଣ, ସବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟନା ସାଲେପୁରରୁ, ରାଜବାଟୀ ନଗର ରାଠଗଡ଼ରୁ ଶଶଧର ନାୟକ, ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏରୁ

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ଟେକରାମ ପଟେଲ, ହୀରା ସିଦର, ଉପେନ, ଫିରୋଜ, ବସନ୍ତ ପଟେଲ, ଜୟ ଯାଦବ, ତମନର ରାଇଗଡ଼ ଛତିଶଗଡ଼ରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 1:08 ହୋଇସାରିଲାଣି। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05 ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 65ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ଏଥିରେ ବିଷୟ ରହିଛି ଅନ୍ତର୍ଜାତୀୟ ଆଲ୍ବୁମିନ୍ ସଚେତନତା ଦିବସ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ମହାନ୍ତି। 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିପାରିବେ। 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ 10:00। ଏଥିରେ ଆଲୋଚନାର ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି ଆଲୋଚନାରେ ବିଶେଷଜ୍ଞ ଭାବରେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। ସଂଯୋଜନା ପ୍ରଜ୍ଞା ପାରମିତା ସାହୁ।

0: ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ତେବେ ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ସେତେବେଳେ ଯାଏ ଆମକୁ ଦିଅନ୍ତୁ ବିଦାୟ। ରହୁଛୁ, ନମସ୍କାର, ଶୁଭରାତ୍ରୀ।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ।

ଏ ହେଉଛି ପୁରୁଷୋତ୍ତମ ମାସ। ପୁରୁଷୋତ୍ତମ ମାସର ଶୁକ୍ଳପକ୍ଷର ଏକାଦଶୀକୁ ପୁରୁଷୋତ୍ତମ ଏକାଦଶୀ ବା ପଦ୍ମିନୀ ଏକାଦଶୀ କୁହାଯାଏ। ଭାରି ପବିତ୍ର ହେ ଏକାଦଶୀ ଏବଂ ପୁରୁଷୋତ୍ତମ ମାସର କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ପରମା ଏକାଦଶୀ କୁହାଯାଏ। ଏହାର ନାମ ପରମା କାରଣ ଏହା ସମସ୍ତ ବ୍ରତ ସମସ୍ତ ଏକାଦଶୀ ମଧ୍ୟରେ ସର୍ବଶ୍ରେଷ୍ଠ ଏବଂ ପରମ ସିଦ୍ଧି ପ୍ରଦାନକାରୀ। ଏହି ଏକାଦଶୀ ବ୍ରତ ବିଶେଷ ଭାବରେ ଦାରିଦ୍ର୍ୟତାର ନାଶ, ଅଭାବ ଅନାଟନରୁ ମୁକ୍ତି ଏବଂ ସର୍ବୋନ୍ନତି ପାଇଁ ପାଳନ କରାଯାଏ। ମାନ୍ୟତା ଅଛି ଯେଉଁମାନେ ବ୍ରତକୁ ପାଳନ କରନ୍ତି ସେମାନଙ୍କର ଅଜ୍ଞାତ ସାରରେ ହୋଇଥିବା ସମସ୍ତ ପାପ ଧୋଇ ହୋଇଯାଏ। ସେ ଶ୍ରୀହରି ବିଷ୍ଣୁଙ୍କର ପବିତ୍ର କରୁଣାରୁ ଜୀବନରେ ସୁଖ ସମୃଦ୍ଧି ଭରିଯାଏ। ଇଚ୍ଛାମୟ ଶ୍ରୀହରି ବିଷ୍ଣୁ, ସବୁ ତ ତାଙ୍କର ଇଚ୍ଛା ନା। ଏହି ଉଚ୍ଚାରଣ ଭିତରେ ଏକ ଅଦୃଶ୍ୟ ସକାରାତ୍ମକ ପରିବର୍ତ୍ତନ ଭରିଦେଇପାରେ ଦେହ ମନ ଜୀବନରେ। ସ୍ୱୀକାର ସମର୍ପଣର ଭାବ ଭରିଦେଇପାରେ ଯେ ଜଣେ ଅଛନ୍ତି, ଯେ ଦେଖୁଛନ୍ତି, ଯେ ଜାଣୁଛନ୍ତି, ଆମର ସବୁକିଛି ସେ ହିଁ ବୁଝୁଛନ୍ତି। ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ଯେତେବେଳେ ଆମର ଜୀବନ, ତେବେ ଏତେ ଭୟ କାହିଁକି। ଯଦି ପରିଶ୍ରମ ଅଛି, ଉଚିତ କର୍ମ ଅଛି, କାହାରି ପ୍ରତି ଅନ୍ୟାୟ ନ କରି, କାହାର ଅନିଷ୍ଟ ନ ବିଚାରି ଜୀବନର ଗତିପଥରେ ତାଙ୍କୁ ହିଁ ଏକମାତ୍ର ସତ୍ୟ ମାନି ଆଗେଇ ଚାଲିଛି ଭକତ, ତେବେ ସକଳ ଅହଙ୍କାର, ଆଶା, ଆଶଙ୍କା, ସୁଖ ଆଉ ଦୁଃଖ ତାଙ୍କରି ପାଦପଦ୍ମରେ ଅଞ୍ଜଳି ହୋଇଯାଉ। ସେହି ଇଚ୍ଛାମରେ ଶ୍ରୀହରି ବିଷ୍ଣୁ ନିଜ ଇଚ୍ଛାରେ କରିପାରନ୍ତି ସକଳ ମଙ୍ଗଳ, କାରଣ ସେ ଦୁଃଖରେ ବି, ସେ ସୁଖରେ ବି, ସେ ହସରେ ବି, ସେ ଲୁହରେ ବି, ସେ ପରା ସର୍ବତ୍ର ବିଦ୍ୟମାନ, ସେ ପ୍ରତି ଘଟରେ ବିଦ୍ୟମାନ। ବାସ୍ କେବଳ ଏତିକି ଭରସା ଓ ବିଶ୍ୱାସର ଆବଶ୍ୟକତା ରହିଛି। ଭକ୍ତ ତାପରେ ଅନୁଭବ କରିପାରେ ପ୍ରତ୍ୟେକଟି ସତ୍ତାରେ ତାଙ୍କର ଆବିର୍ଭାବର ଅନୁଭୂତି, ତାଙ୍କରି ସତ୍ତାର ଆବିର୍ଭାବର ଉନ୍ନତି। ସର୍ବତ୍ର ଶ୍ରୀହରି, ଇଚ୍ଛାମୟ ଶ୍ରୀହରି।

ସର୍ବତ୍ର ଶ୍ରୀହରି, ତାଙ୍କ ସାନ୍ନିଧ୍ୟରେ ସବୁକିଛି ହୁଏ ମଙ୍ଗଳମୟ। ଯେବେ ସେ ଇଚ୍ଛା କରନ୍ତି ଆମ ସଫଳତାର କାହାଣୀ ସେ ଲେଖିପାରନ୍ତି। ତାଙ୍କୁ ବା କ'ଣ ଅଛପା, ସେ ଚାହିଁଥିଲେ ଗୋଟିଏ କ୍ଷଣରେ କୁରୁକ୍ଷେତ୍ରର ମହାଯୁଦ୍ଧକୁ ସମାପ୍ତ ବି କରିପାରିଥାନ୍ତେ। ସେ ଚାହିଁଥିଲେ ଅନେକ ଦୁଃଖର ଅନ୍ତ କରିଦେଇପାରିଥାନ୍ତେ। କିନ୍ତୁ ସେ ଯେ ସବୁବେଳେ କର୍ମର ପଥିକ, ଯେବେ ଯେବେ ଭକ୍ତ ତାଙ୍କ ଡାକରେ ପାପ ବିନାଶିବା ପାଇଁ ଧରାକୁ ଅବତରଣ କରିଛନ୍ତି, ନିଜକୁ କର୍ମର ବନ୍ଧନରେ ବାନ୍ଧି ଦେଇଛନ୍ତି। କର୍ମ ଅନୁସାରେ ନିଜର ଫଳ ନିଜେ ନିର୍ଦ୍ଧାରିତ କରି ଏଇଠି ଭୋଗିଛନ୍ତି। ସେଇଥିପାଇଁ ତ ତାଙ୍କରି ଭକ୍ତ ଯେବେ ଭାବର ଠାକୁରଙ୍କ ପାଖରେ ନିଜକୁ ସମର୍ପି ଦିଏ, ସେ ବୁଝେ ଯେ ସେ ଇଚ୍ଛାମୟୀ, ତାଙ୍କ କରୁଣା ତାଙ୍କ ସାନ୍ନିଧ୍ୟରେ ନାହିଁ ସନ୍ଦେହର ଅବକାଶ। ଭକ୍ତ ହାତରେ କେବଳ କର୍ମ, ନିରନ୍ତର କର୍ମ ଏବଂ ସକଳ ଘଟରେ ତାଙ୍କରି ଦର୍ଶନ, ପ୍ରତ୍ୟେକଟି ଜୀବରେ ତାଙ୍କରି ସତ୍ତାର ଅନୁଭୂତି, କାରଣ ସେ ସର୍ବତ୍ର ବିଦ୍ୟମାନ। ନିଜ ସଫଳତା ଓ ବିଫଳତା ସବୁର ଶ୍ରେୟ ସେଇ ଶ୍ରୀହରି ବିଷ୍ଣୁଙ୍କ ପାଦ ପଦ୍ମରେ ଅର୍ପଣ କରିଦେଇ ବିଶ୍ୱାସ ଭରସା ଭାବର ସହ ଆଗକୁ ବଢ଼ୁଥାଉ ଏଇ ଜୀବନ। ଆଉ ତୁଣ୍ଡ ଗାଉଥାଉ ଓଂ ନମଃ ଭଗବତେ ବାସୁଦେବାୟ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ରଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଅଂଶଘାତ ଆର୍ ଆୟୁର୍ବେଦିକ ଚିକିତ୍ସା ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
1: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ, ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଲାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତ ଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହତ ଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନୀର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା ଦୁଇ ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ, ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର ଥାଇରଏଡ୍, ପାର୍କିନସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ କିମ୍ବା ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସର୍ବତ, ପଇଡ଼ ପାଣି

ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ଓଆରଏସ୍ ଗୋଟିଏ ପ୍ୟାକେଟ୍ ନେଇ ଗୋଟିଏ ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ ମସଲା କୌଣସି ପ୍ରକାର ମାଦକ ଜିନିଷ ଚାହା କଫି ତେଲ ଭାଜି ଜିନିଷ ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି ଗ୍ଲୁକୋଜ୍ ପାଣି ଅଙ୍ଗୁର କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି ଅଳେଇଚ ଗୁଣ୍ଡ ସାମାନ୍ୟ କର୍ପୁର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା ବୁଢ଼ାବୁଢ଼ୀ ମୋଟା ଲୋକ ଗର୍ଭବତୀ ମହିଳା ରକ୍ତଚାପ ମଧୁମେହ ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବିତି ଯାଇଥିବା ବୟସ ଆଉ ସମୟ କେବେ ଫେରେନି, ହେଲେ ଛାଡ଼ିଯାଏ ଅନେକ ଖଟା ମିଠା ସ୍ମୃତି ଆଉ ଅନୁଭୂତି। ମନର ଡାଏରୀରେ ସେସବୁ ଅଦୃଶ୍ୟ ଭାବରେ ଲେଖୁ ରଖୁଥାଏ ମଣିଷ। ନିତିଦିନିଆ ବ୍ୟସ୍ତବହୁଳ ଜୀବନରେ ଘରୁ ବାହାରିଲା ବେଳେ, ରାସ୍ତାରେ ଗଲାବେଳେ, ଅବା ଅଫିସର ସେ ଝରକା ସେ ପାଖେ, ଯେତେବେଳେ ପିଲାମାନେ ସାଙ୍ଗସାଥି ହେଇ ଖେଳୁଥିବାର ଦେଖା ବା ଦୃଶ୍ୟ, ସେତେବେଳେ ମନେ ପଡ଼ିଯାଏ ଛୋଟବେଳର ସେ ସବୁ ସ୍ମୃତି, ସବୁ ଅନୁଭୂତି। ଆଉ ସ୍ମୃତି ପଟଳରେ ଯେମିତି ଚକମକ ହେଇକି ଦିଶିଯାଏ ସବୁ ଦୁଷ୍ଟାମୀ, ସାଙ୍ଗସାଥିମାନଙ୍କ ସହିତ କେତେ ଖେଳ। ୱେଲକମ୍ ବ୍ୟାକ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, କହୁଛନ୍ତି ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାର ସମୟ ବର୍ତ୍ତମାନ 7:27, ରେଡିଓ ପାଖରେ ଆପଣମାନେ ସମସ୍ତେ, ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆସିକି ପହଞ୍ଚି ଯାଇଛି ଆପଣମାନଙ୍କୁ ଜଣେଇବା ପାଇଁ। ଗୁଡ୍ ମର୍ଣ୍ଣିଂ, ଏଇ ବ୍ୟୁଟିଫୁଲ ଏନର୍ଜେଟିକ ଗୁଡ୍ ମର୍ଣ୍ଣିଂ ସହିତ ଷ୍ଟାର୍ଟ କରୁଛି ଆପଣମାନଙ୍କ ପାଇଁ ଶୁଭ ସକାଳର ପ୍ରୋଗ୍ରାମ। ଶୁଭ ସକାଳରେ ଆଜି ଆପଣମାନଙ୍କୁ ଯୋଉ ସୁନ୍ଦର କଥା କହିକି ଟିକେ ଆରମ୍ଭ କଲି, ସେଥିରୁ ଆପଣମାନେ ବୁଝିପାରୁଥିବେ ଆଜି ଶୁଭ ସକାଳର କଥାବାର୍ତ୍ତାଟା ସେଇ ଆଜିର ଦିନ ଯୋଉ ୱାର୍ଲଡ ଡେ ଆଜି ଅଛି, ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ଯୋଉଟା ଅଛି, ତାରି ଉପରେ ଆଧାରିତ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଖେଳିବାଟା ଆମ ପାଇଁ କେତେ ଉପକାରୀ, ବା ଏଇ ଯୋଉ ଛୋଟବେଳେ ଆମେମାନେ ସବୁ ଖେଳୁଥିଲେ ବିଭିନ୍ନ ପ୍ରକାର ଖେଳ, ତାହା ଆମ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଥିଲା। ଏବଂ ଯେତେବେଳେ ବର୍ତ୍ତମାନ ଆମେ ଦେଖୁ ଯେ ଛୋଟ ପିଲାମାନେ ସେଇ ଖେଳରୁ ଟିକେ ଦୂରେଇ ଯାଇଛନ୍ତି ଏବଂ ଫୋନ୍ର ସ୍କ୍ରିନ୍ ଭିତରେ, କମ୍ପ୍ୟୁଟରର ୱାଲ୍ପେପର ଭିତରେ, ଫୋନ୍ର ୱାଲ୍ପେପର ଭିତରେ ନିଜର ସବୁ ସମୟକୁ ବାନ୍ଧି ଦେଉଛନ୍ତି, ସବୁ ସମୟ ତାରି ଭିତରେ ବନ୍ଧନ ହୋଇ ରହିଯାଉଛି, ନିଜ ପାଠପଢ଼ା ଭିତରେ ଏତେ ବିଜି ହେଇଯାଇଛି ଶୈଶବ ଯେ ଖେଳିବା ପାଇଁ ସମୟ ବହୁତ କମ୍, ଏବଂ ସେଇ କମ୍ ସମୟରେ ମଧ୍ୟ ଡିଜିଟାଲ ଡିଭାଇସେସ୍ ମାଧ୍ୟମରେ ଖେଳ ଅଧିକ ହେଉଛି। ଏବଂ ଫିଜିକାଲ ଆକ୍ଟିଭିଟିଜ୍ ଯେଉଁଗୁଡ଼ିକ ବାହାରକୁ ଯାଇକି ଖେଳିବାର କଥା, ଖୋଲା ପଡ଼ିଆରେ ଖେଳିବାର କଥା, ସାଙ୍ଗସାଥିମାନଙ୍କ ସହିତ ମିଶିକି ମନ ଖୋଲା ଖୋଲା ଆକାଶ ତଳେ ଖେଳିବାର କଥା, ସେସବୁ ଧୀରେ ଧୀରେ ବହୁତ କମିଯାଉଛି। ଏବଂ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ବିଜି ସ୍କେଡ୍ୟୁଲ୍ ଭିତରେ ଅଭିଭାବକମାନେ ଠିକ୍ ଭାବରେ ସମୟ ଦେଇପାରୁନଥିବାରୁ ପିଲାମାନେ ଠିକ୍ ଭାବରେ ବାହାରକୁ ଯାଇପାରୁନାହାନ୍ତି, ସାଙ୍ଗସାଥିମାନଙ୍କ ସହିତ ମିଶିପାରୁନାହାନ୍ତି, ଘର ଭିତରେ ରହିଯାଉଛନ୍ତି ଏବଂ ଖେଳିବାର ସୁଯୋଗ ମଧ୍ୟ ପାଉନାହାନ୍ତି। ଏବଂ କୋଉଠି କୋଉଠି ଏଇ ଯୋଉ ପାଠପଢ଼ା, ଏ ବସ୍ତାନୀର ବୋଝ ଏତେ ଅଧିକ ହେଇଯାଇଛି ଯେ ଖେଳିବା ପାଇଁ କାହା କାହା ପାଖରେ ସମୟ ମଧ୍ୟ ନାହିଁ। ସ୍କୁଲ ସରିଲେ ଟ୍ୟୁସନ, ଟ୍ୟୁସନ ସରିଲେ ଅଲଗା କୋଉଠି ଆକ୍ଟିଭିଟିଜ୍ କରିବାର କଥା, କୌଣସି ଗୀତ ଶିଖିବାର କଥା, ନାଚ ଶିଖିବାର କଥା, ଅଲଗା କୌଣସି ନୂଆ ଟପିକ ବିଷୟରେ ଜାଣିବାର କଥା, ଆଉ ସେଇସବୁ ଭିତରେ ଖେଳିବାର କଥାଟି କୁଆଡ଼େ ହଜିଯାଉଛି। ନାଇଁ ସାଥି, ସେମିତି ହେଲେ ହବନି। ଆମ ସମସ୍ତଙ୍କର ଗୋଟେ ବହୁତ ସୁନ୍ଦର ଅଂଶ ଜୀବନର ଏ ଛୋଟବେଳର ଖେଳ, ସେ ଆମକୁ ବହୁତ ଖୁସି କରିଦିଏ। ଏବଂ ଖାସ କରି ଏଇ ଯୋଉ ଗ୍ରୀଷ୍ମ ଛୁଟି ଚାଲିଛି ନା, ଖରା ନଇମା ମାତ୍ରକେ ଦୌଡ଼ାଦୌଡ଼ି, ଲୁଚାଲୁଚି, କୁମ୍ଭୀର ତୋପାଣି, କ୍ରିକେଟ, ଫୁଟବଲ, ହକି, କ୍ୟାରମ୍, ଆହୁରି କେତେ କ'ଣ ଖେଳ ପାଇଁ ଘରୁ ବାହାରି ପଡ଼ିବ।

ଶୁଣିବା ଏବଂ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଫେରିବାର ନାଁ ନ ଧରିବା। ଏସବୁ ଜିନିଷ ଆଜିକା ଦିନରେ ମଧ୍ୟ ବଜାୟ ରହିବା ଦରକାର, କାରଣ ଏହା ଆମର ପିଲାମାନଙ୍କ ପାଇଁ, ଛୋଟ ଛୋଟ ପିଲାମାନଙ୍କ ପାଇଁ, ତାଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ପାଇଁ କ'ଣ ଜରୁରୀ ମୁଁ ଭଲ ଭାବରେ ଜାଣିଛି। ଆପଣଙ୍କ ମର୍ଣ୍ଣିଂକୁ କରିବା ପାଇଁ ପୁରା ରିଫ୍ରେସିଂ ଷ୍ଟାର୍ଟ କରିବା ପାଇଁ ଏ ଦିନକୁ ଗୋଟେ ବ୍ୟୁଟିଫୁଲ ନୋଟ୍ରେ ଚାଲନ୍ତୁ ପ୍ଲେ କରିଦେଉଛି ଅଦନାନ ସାମୀଙ୍କ କଣ୍ଠରେ ବ୍ୟୁଟିଫୁଲ ଏଭର୍ ଗ୍ରୀନ୍ ଟ୍ରାକ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ। ଆଉ କହୁଥାନ୍ତୁ

ଆମେ ଯେତେବେଳେ ଛୋଟ ଥିଲେ ଏଇ ଯୋଉ ଖେଳ ଆମର ମସ୍ତିଷ୍କକୁ ଆମ ଶରୀରକୁ ଫିଟ୍ ରଖିବା ପାଇଁ କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆମର ନଲେଜ ସେତେ ଅଧିକ ନଥିଲା ବା ଛୋଟ ବୟସରେ କାହାର ବା ଏତେ ନଲେଜ ଥାଏ ଯେ ଖେଳିବା ସମୟରେ ଏତେ କଥା ମୁଣ୍ଡରେ ଥାଏ ଯେ ଖେଳ ଆମକୁ ଶାରୀରିକ ମାନସିକ ଭାବରେ ବହୁତ ସତେଜ କରିଦେବ ଆମ ପାଇଁ ବହୁତ ହେଲ୍ଦି ଏ ଖେଳ କିନ୍ତୁ ଆମେ ଖେଳୁଥିଲେ ବହୁତ ଅଧିକ ଖେଳୁଥିଲେ ଏବଂ ଏ ଖେଳ କୋଉଠି ନା କୋଉଠି ଆମ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଏତେ ପରିମାଣରେ ଆକ୍ଟିଭ୍ କରି ରଖୁଥିଲା ସେ ଯେକୌଣସି ଖେଳ ହଉ ନା କାହିଁକି ଏସବୁ ଆମ ଅଙ୍ଗ ପ୍ରତ୍ୟଙ୍ଗର ଏ ଯୋଉ ଆକ୍ଟିଭନେସ୍କୁ ବହୁତ ଫ୍ଲେକ୍ସିବଲ୍ କରିଦିଏ ଆମ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଏବଂ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ମଧ୍ୟ ଆମ ଭିତରେ ଯୋଉ ଲୁଚିକି ରହିଥାଏ କୋଉଠି ନା କୋଉଠି ପଜିଟିଭ୍ ଇଣ୍ଟେଣ୍ଟ ସହିତ ସେ କେମିତି ଆଗକୁ ବଢ଼ିବ ଏବଂ ପଜିଟିଭ୍ ଥିଙ୍କିଂ ବା ସକାରାତ୍ମକ ଚିନ୍ତାଧାରାକୁ ଆମ ମାଇଣ୍ଡରେ କେମିତି ଧୀରେ ଧୀରେ ଡେଭଲପ୍ କରିବ ଏବଂ ତା ସହିତ ଆଉ ଗୋଟେ ସୁନ୍ଦର କଥା ଏ ଖେଳ ଆମ ଶୈଶବ ଅବସ୍ଥାରୁ ଆମମାନଙ୍କ ଭିତରେ ଡେଭଲପ୍ କରେ ସେ ହେଉଛି ଟିମ୍ ସ୍ପିରିଟ୍ର କଥା ଯେକୌଣସି ଖେଳ ହଉ ନା କାହିଁ ଖାସ୍ କରି ଯେତେବେଳେ କୌଣସି ଟିମ୍ ସ୍ପୋର୍ଟସ୍ର କଥା ଆମେ କହିବା ସେତେବେଳେ ଇଏ ଆମ ଭିତରେ ଗୋଟେ ପଜିଟିଭ୍ ଇଣ୍ଟେଣ୍ଟ ବଢି ଭରିଦେବ ଏବଂ ତା ସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେମିତି ମୁଁ କହିଲି ଯେ ଗୋଟେ ଟିମ୍ ସ୍ପିରିଟ୍ର ମନୋଭାବ ଏବଂ ସୋସାଇଟିରେ ଆମେ ଯେତେ ଅଧିକ ଅଲଗା ଅଲଗା ପିଲାମାନଙ୍କ ସହିତ ମିଶୁଥିବା କୋଉଠି ନା କୋଉଠି ସବକନସିୟସ୍ ମାଇଣ୍ଡରେ ଆମର ଗୋଟେ ପିଲାମାନଙ୍କ ସହିତ ପରିଚୟଗତ ଯୋଉ ଭାବନା ଏବଂ ଲୋକଙ୍କୁ ଚିହ୍ନିବାର ପିଲାମାନଙ୍କ ସହିତ ଆଳାପ କରିବାର କମ୍ୟୁନିକେସନ୍ କରିବାର ଏ ଯୋଉ ସ୍କିଲ୍ସ ଇଏ ମଧ୍ୟ ଏଇ ଖେଳ ମାଧ୍ୟମରେ କୋଉଠି ନା କୋଉଠି ଡେଭଲପ୍ ହେଇ ଚାଲେ ଏବଂ ଖରାଦିନର ଛୁଟିମାନଙ୍କ କଥା ମନେ ପକାନ୍ତୁ 90s ବା ଅର୍ଲି 2000ର କଥା ଯଦି ମନେ ପକେଇବେ ସେ ସମୟରେ ମୋବାଇଲ୍ ଆଉ କମ୍ପ୍ୟୁଟର୍ସର ଗେମ୍ ଗୁଡ଼ିକ ଏତେ ପରିମାଣରେ ତ ଆକ୍ଟିଭ୍ ହେଇନଥିଲା କିନ୍ତୁ ଭିଡିଓ ଗେମ୍ସର କ୍ରେଜ୍ ଧୀରେ ଧୀରେ ଦେଖିବାକୁ ମିଳୁଥିଲା ଟିଭି ଏବଂ ଛୋଟିଆ ବ୍ୟାଟେରୀବାଲା ଗୋଟେ ଡିଭାଇସେସ୍ରେ ସୀମିତ ଥିଲା ଏସବୁ ଭିଡିଓ ଗେମ୍ର ସିଲସିଲା ବେଶୀରୁ ବେଶୀ ଖେଳଗୁଡ଼ିକ ଘର ଦୁଆରେ ଛାତ ପିଣ୍ଡାରେ ଗଳି ଖେଳ ପଡ଼ିଆ ଆଦିରେ ଜମୁଥିଲା ଶାରୀରିକ ଭାବରେ ଇଏ ଆମକୁ ଫିଟ୍ ତ ରଖୁଥିଲା ତା ସହିତ ଗୋଟେ ଇମୋସନାଲ୍ ବଣ୍ଡିଂ ବି କ୍ରିଏଟ୍ କରୁଥିଲା ଆଉ ନିଶ୍ଚିତ ଭାବରେ ଆଜି ଏ ଗୋଟିଏ କଥାକୁ ଆଉ ଗୋଟିଏ ପିଢି ଯେତେବେଳେ ଆଉ ଗୋଟେ ଛୋଟ ପିଢି ପାଖରେ ଦେଖେ ସେତେବେଳେ କିଛି ସମୟ ପାଇଁ ହଜିଯାଏ ଆଉ ଆଖି ଆଗରେ ନାଚିଯାଏ ସେ ସବୁ ମିଠା ହସ ସାଙ୍ଗସାଥୀଙ୍କ ମୁହଁ ଖେଳୁ ଖେଳୁ ପଡ଼ିଯିବାରେ ଖଣ୍ଡିଆ ହେଇଗଲେ ସେ କାନ୍ଦ ବାପା ମାଙ୍କ ଗାଳି ପୁଣି କେତେ ସ୍ନେହ ଆଦର ଏସବୁ ଜିନିଷକୁ ଛଡ଼େଇ ନେବା ପାଇଁ ଚେଷ୍ଟା କରନ୍ତୁନି ସାଥୀ ଏସବୁ ଆଜିର ପିଢ଼ିର ଶୈଶବକୁ ମଧ୍ୟ ବହୁତ ଅଧିକ ଆବଶ୍ୟକତା ଅଛି ଇଏ ସେମାନଙ୍କ ପାଇଁ ଯେତିକି ପ୍ରଫିଟେବୁଲ ସେ କଥା ଆମେମାନେ ଚିନ୍ତା ବି କରିପାରିବାନି ଇଏ ତାଙ୍କୁ ସାମଗ୍ରିକ ଭାବରେ ବହୁତ ଉପରକୁ ନେବ ତାଙ୍କର ପର୍ସନାଲିଟିକୁ ବିକଶିତ କରିବ କେବେ ହେଲେ ବି ଖେଳିବା ପାଇଁ କୌଣସି ପିଲାକୁ ମନା କରିବା ଉଚିତ ନୁହେଁ ଏବଂ ସେଥିରେ ମଧ୍ୟ କିଛିଟା ଦିଗକୁ ଦୃଷ୍ଟିକୋଣ ଦେବା ଆବଶ୍ୟକତା ରହିଛି ଆମର ଧ୍ୟାନ ଦେବାର ଆବଶ୍ୟକତା ରହିଛି କିନ୍ତୁ ଏଇ ଯୋଉ ପିଲାମାନଙ୍କର ଖେଳିବାର ଅଧିକାର ୟାକୁ ଛଡ଼େଇ ନିଆଯାଉଛି ବା କୋଉଠି ନା କୋଉଠି ୟାକୁ ରୁଦ୍ଧ କରି ଦିଆଯାଉଛି ବନ୍ଦ କରି ଦିଆଯାଉଛି ତାକୁ ହିଁ ବିକଶିତ କରିବା ପାଇଁ ସେଇ କଥାକୁ ଜଣାଇବା ପାଇଁ ଯେ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ପିଲାମାନଙ୍କର ଖେଳିବାର ଅଧିକାରକୁ ଆହୁରି ଅଧିକ ବଢ଼େଇବା ପାଇଁ ଆଜିର ଦିନକୁ ସେଲିବ୍ରେଟ କରାଯାଉଛି ସାରା ବିଶ୍ୱରେ ଏବଂ ଆଜିର ଦିନର ଥିମ୍ ରହିଛି ପ୍ରୋଟେକ୍ଟ ପ୍ଲେ ପ୍ରୋଟେକ୍ଟ ଚାଇଲ୍ଡହୁଡ୍ ମାନେ ଖେଳକୁ ସୁରକ୍ଷିତ କରନ୍ତୁ ଏବଂ ଶୈଶବକୁ ସୁରକ୍ଷିତ କରନ୍ତୁ ଶୈଶବ ସହିତ ଏ ଖେଳର ଯୋଉ ସମ୍ପର୍କ ଇଏ ଭାରି ନିଆରା ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି ସେଥି ଏ ସମ୍ପର୍କକୁ ଭାଙ୍ଗିବାକୁ ଦେବାନି ଆଉ ଆପଣମାନଙ୍କର ସହିତ ଆମର ଏଇ ଯୋଉ ମ୍ୟୁଜିକାଲ ସମ୍ପର୍କ ଯୋଡ଼ି ହେଇଯାଇଛି ଶୁଭ ସକାଳରେ ତାକୁ ମଧ୍ୟ ଭାଙ୍ଗିବାକୁ ଦେବାନି ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ସେଇ ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରିଲେଟେଡ୍ କଥା କହୁଛେ ତେଣୁ ସେଇ ପିଲାମାନଙ୍କ ପାଇଁ ବଜାଇଦେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ତାରେ ଜମିନ୍ ପର୍।

କହୁଥିଲି ସେଇ ଛୋଟବେଳର ଖେଳ କଥା, ଏବଂ ତା ସହିତ ଯୋଡ଼ା ଏମିତି କିଛି କଥା ଯାହା ବର୍ତ୍ତମାନ ସମୟରେ ଛୋଟ ପିଲାମାନଙ୍କ ପାଖରେ ନିହାତି ଭାବରେ ପରିଲକ୍ଷିତ ହେବାର ଆବଶ୍ୟକତା ରହିଛି, ବା ପିଲାମାନଙ୍କୁ ବର୍ତ୍ତମାନ ସେଇସବୁ ଜିନିଷ କରିବା ପାଇଁ ଜମା ବି ରୋକଟୋକ୍ କରିବାର ଆବଶ୍ୟକତା ନାହିଁ ବୋଲି ଆପଣମାନଙ୍କୁ ବୁଝେଇବାର କଥା। ହଁ, ଏଇ ଯୋଉ ଖେଳର କଥା ଆମେ ହଉଛେ, ସେ ଯୋଉ ନିଆରା ନିଆରା ସବୁ ଖେଳ ଏବଂ ତା ସହିତ ଜଡ଼ିତ ସେସବୁ କଥା ଯୋଉ ତିନିଟା ବାଜିଲା ମାନେ ଚାରିଟା ବାଜିଲା ମାନେ ଘରୁ ବାହାରିଯିବା, ଏବଂ ସାଙ୍ଗସାଥିମାନଙ୍କ ସହିତ ଯଦି ସହରର କୋଉଠି ଗୋଟେ ଭଲ ପଡ଼ିଆ ଅଛି ଘର ପାଖରେ, ତାହେଲେ ପଡ଼ିଆ ପାଖରେ ହଉ, ଯଦି ଘର ପାଖରେ କିଛି ଖୋଲା ଜାଗା ଅଛି, ଟିକେ ଗଳିରେ ଜାଗା ଅଛି, ସ୍ପେସ୍ ଅଛି, ତାହେଲେ ସେଇଠି ଯୋଉ ଖେଳ କରିବାର କଥା, ଆଉ କ୍ରିକେଟର କଥା ବା ଅନ୍ୟ କୌଣସି ଖେଳର କଥା, ଏବଂ ସେଇ ଖେଳୁ ଖେଳୁ କାହାର ୱିଣ୍ଡୋର କାଚକୁ ଭାଙ୍ଗିଦେବା, କାହାର ହତା ଭିତରେ ଯାଇକି ବଲ୍ ପଡ଼ିଯିବା, କୌଣସି ଗୋଟେ ଏମିତି ଜାଗାରେ ବଲ୍ ପଡ଼ିଯିବା ଯୋଉଠିକି ବଲ୍ ଆଣିବା ପାଇଁ ଯିବା ପାଇଁ ପ୍ରବଳ ଡର, ଏବଂ ତା ସହିତ ଗାଡ଼ିର ମଧ୍ୟ ଭୟ, ଏସବୁ ଜିନିଷ ଗୋଟେ ମ୍ୟାନେଜମେଣ୍ଟ ସ୍କିଲ୍ସକୁ ବି କୋଉଠି ନା କୋଉଠି ଛୋଟ ପିଲାମାନଙ୍କ ଭିତରେ ବଢ଼େଇ ଦିଏ, ଯେ ଏଇ ଏପଟକୁ ମାରିବାନି ବେଶୀ, ଏପଟକୁ ମାରିଲେ ଏଇଠି ପଡ଼ିଯିବ ବଲ୍, ଏବଂ ସେଠୁ ପୁଣି ବଲ୍ ଆଣିବା ପାଇଁ ହେଲେ ଏଇସବୁ ଜିନିଷ କରିବାକୁ ପଡ଼ିବ, ତାହେଲେ ଯଦି ବି ବଲ୍ ସେଠି ପଡ଼ିଯାଉଛି କୋଉଭଳି ଉପାୟରେ ସେଠୁ ପୁଣି ବଲ୍ଟାକୁ ଅଣାଯିବ, ସେ ବି ଗୋଟେ ମାନେ ତା ଉପରେ ମଧ୍ୟ ଗୋଟେ ଡିସ୍କସନ୍ ହେବ। ଯଦି ବଲ୍ଟି କୌଣସି ଜଣେ ରାଗି ଅଙ୍କଲଙ୍କ ଘରେ ପଡ଼ିଯାଇଛି ବା ଆଣ୍ଟିଙ୍କ ପାଖରେ ପହଞ୍ଚି ଯାଇଛି, ସେ ବଲ୍ଟିକୁ ପାଇଲା ମାନେ ଆଉ ଦେବେନି, ଲୁଚେଇକି ରଖିଦେବେ ବା ତାକୁ କୁଆଡେ ପକେଇଦେବେ ବା ଖେଳିବା ପାଇଁ ମନା କରିବେ, ଖେଳିବା ପାଇଁ ପାର୍ଟି କରିବା ଲୋକ ବି କିଛି ଥାନ୍ତି ଆପଣଙ୍କ ଘର ଘର ପାଖରେ, ସେମାନଙ୍କ ହାବୁଡ଼ ଯଦି ପଡ଼ିଯିବା ତାକୁ କେମିତି କଣ ମ୍ୟାନେଜ କରିକି ଟିକେ ଲୁଚି ଛପିକି ଟିକେ ହସି ହାସିକି ପୁଣି ଖେଳିବାର ସିଲସିଲାକୁ ଜାରି ରଖିବା, ଏଇ ଯୋଉ ସବୁ କଥା ଆପଣମାନଙ୍କର ମନେ ପଡ଼ିଯାଉଥିବ। ଖେଳ ଆମର ମନ ମସ୍ତିଷ୍କକୁ ଫିଟ୍ ରଖିବା ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ ଏକଥା ଆମେ ସମସ୍ତେ ବୁଝିଲୁଣୁ, କିନ୍ତୁ ଏ କଥା ମଧ୍ୟ ସତ ଯେ ୟା ସବୁ ଭିତରେ ଆମ ପାଇଁ ଗୋଟେ ଏନର୍ଜି ର ସୋର୍ସ ମଧ୍ୟ ଏ ଖେଳ ହେଇପାରେ। ଆମ ମନ ଭିତରେ ଯେଉଁ ସବୁ କଥା ବସା ବାନ୍ଧିକି ବହୁତ ଅଧିକ ସମୟ ପାଇଁ ରହିଯାଏ, ସନ୍ଧ୍ୟା ନଇଲା ବେଳକୁ ସେଗୁଡ଼ାକ ଆପଣଙ୍କୁ ବହୁତ ଅଧିକ ଟେନସନରେ ପକେଇ ଦିଏ, ସେଇସବୁ ଜିନିଷ ଏଇ ଖେଳ ମାଧ୍ୟମରେ ମଧ୍ୟ ରିଲାକ୍ସ ହେଇଯାଇପାରେ। ଆପଣମାନେ ବୟସର ଯେତେ ପଡ଼ାଉକୁ ଅତିକ୍ରମ କରନ୍ତୁ ନା କାହିଁକି, କିନ୍ତୁ ଏଇ ଯୋଉ ଖେଳ ୟାକୁ କେବେ ଭୁଲିବାର ଆବଶ୍ୟକ।

ଆବଶ୍ୟକତା ନାହିଁ। ଖରା ନହିବା ମାତ୍ରକେ ଦୌଡ଼ା ଦୌଡ଼ି ହେଇକି ଖେଳ ଏବଂ ସେ ଖେଳ ଭିତରେ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଘରକୁ ନ ଫେରିବାର କଥା ଏବଂ ସେ ଖେଳ ଭିତରେ ବି କେତେ ରାଗରୁଷା ଅଳି ମାନ ଅଭିମାନ କଟି ସାଥେ ଯେମିତି କିଛି ସମୟ ଭିତରେ ନିରୀହ ମନ ଭିତରେ କୁଆଡ଼େ ଖେଳ ସରିଲା ବେଳକୁ ପୁଣି ସେଗୁଡ଼ାକ ସବୁ ମିଳେଇଯାଏ। ସନ୍ଧ୍ୟା ନଇଲା ବେଳକୁ ସବୁ କଟି ମିଟିରେ ବଦଳି ଯାଇଥାଏ। ଆମ ମସ୍ତିଷ୍କକୁ ତ ଫିଟ୍ ରଖେ, ତା ସହିତ ଟିମ୍ ସ୍ପିରିଟ୍କୁ ଆମ ଭିତରେ ଡେଭଲପ୍ କରେ ଏବଂ ଏଇ ଖରାଦିନର କଥା, ଏଇ ଖେଳର କଥା ସମୟ ସମୟରେ ଗାଁ ଠାରୁ ଦୂର, ସହର ଠାରୁ ଦୂର, ସହରର କୌଣସି ଗୋଟେ ଉପଖଣ୍ଡ ଜାଗା, ନହେଲେ ଏଇ ଯେଉଁ ଖରା ଛୁଟି ସମୟରେ ପାୱାର କଟ୍ ହେଲେ ଅନ୍ତାକ୍ଷରୀରେ ଖେଳିବାର କଥା ହଉ, ରାତିର ଗରମରୁ ଟିକେ ତ୍ରାହିବା ପାଇଁ ଛାତ ଉପରେ ଖୋଲା ଆକାଶ ତଳେ ତାରାମାନଙ୍କ ଗହଳିରେ ନିଦର କଥା ହଉ, ଏବଂ ଯଦି ନିଜ ଘରଠୁ ଟିକେ ଦୂରରେ କେଉଁଠି ସମ୍ପର୍କୀୟଙ୍କ ଘରେ ଅଛନ୍ତି ସେଠି ନୂଆ ନୂଆ ସାଙ୍ଗସାଥିମାନଙ୍କ ସହିତ ମିଶିକି ଖେଳିବାର କଥା ହଉ, ସେସବୁ ଜିନିଷ ମନ ଭିତରେ ଆଜି ବି ଅଛି। ଏଇ ଖରାଦିନ ମାନଙ୍କରେ ଏଇ ଯେଉଁ ବର୍ତ୍ତମାନ ଟାଇମ୍ ଚାଲିଛି, ଏଠି ଅନେକ ସମୟରେ ସମର କ୍ୟାମ୍ପସ୍ ଗୁଡ଼ିକର ବି ଆୟୋଜନ କରାଯାଉଛି, ଯେଉଁଠି ପିଲାମାନଙ୍କୁ ଅନେକ ପ୍ରକାରର ନୂଆ ନୂଆ ଖେଳ ଏବଂ କ୍ୟାମ୍ପ ଟୁର୍ଣ୍ଣାମେଣ୍ଟ ଏସବୁ କରିକି ଏନଗେଜ୍ ରଖିବା ପାଇଁ ଟ୍ରେନିଂ ମିଳୁଛି। ଅନେକ ପ୍ରଫେସନାଲ ସ୍ପୋର୍ଟ ପର୍ସନାଲ୍ସ ମାନଙ୍କର ମଧ୍ୟ ଏଇ ଯେଉଁ ଖେଳିବାର ମନୋବୃତ୍ତି ଏବଂ ଖେଳିବାକୁ ଯେ ଗୋଟେ ଦିନେ କ୍ୟାରିୟର ଭାବରେ ସେମାନେ ଗ୍ରହଣ କରିବେ ଏସବୁ କଥା ମଧ୍ୟ କେଉଁଠି ନା କେଉଁଠି ଏଇ ଶୈଶବର ଖେଳରୁ ହିଁ ଆରମ୍ଭ ହେଇଥାଏ, ଏବଂ ତା ପାଇଁ ଆମର ଗୋଟେ ଯେଉଁ ପ୍ୟାସନ୍, ଖେଳ ପ୍ରତି ଯେଉଁ ଆଗ୍ରହ, ଯେଉଁ ଉତ୍କଣ୍ଠା, ସାରା ଜୀବନ ଆମମାନଙ୍କ ମନ ଭିତରେ ରହିଯାଏ, ନୁହେଁ କି? ଏବେ ବି କ୍ରିକେଟ୍ ମ୍ୟାଚ୍ ହେଲେ, ଫୁଟବଲ୍ ମ୍ୟାଚ୍ ହେଲେ ବା ଅନ୍ୟ କୌଣସି କ୍ରିକେଟ୍ ମ୍ୟାଚ୍ ହେଲେ ଆପଣଙ୍କ ଘରେ ଟିଭି ସ୍କ୍ରିନ୍ ସାମ୍ନାରେ ଆପଣ ଏମିତି ବସିଯାଆନ୍ତି ଯେମିତି ଆପଣ ନିଜେ ଖେଳୁଛନ୍ତି। ଏଇ ଉତ୍ସାହ, ଏକ୍ସାଇଟମେଣ୍ଟ କେଉଁଠୁ ଆସିଛି? କେଉଁଠି ନା କେଉଁଠି ସେଇ ଶୈଶବରୁ ଆସିଛି। ଚାଲନ୍ତୁ ଲାଷ୍ଟ ଗୀତ ସହିତ ଶୁଭ ସକାଳକୁ ଏଇ ବ୍ୟୁଟିଫୁଲ୍ ନୋଟ୍ରେ ଏଣ୍ଡ କରିବା ଯେ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ପ୍ଲେ କେବେ ହେଲେ କାହାକୁ ଖେଳିବା ପାଇଁ ଅଟକାନ୍ତୁନି।

ଧୂଳି ଘର ଖେଳ ସେଲୁଛ କାଳି ରାତି, ଚାଟଶାଳୀ ପଢ଼ା ଆଉ ମାଟି ଦୀପବତୀ। ମନେ ପଡ଼େ ଆଜି ସେଇ ସବୁ ପୁରୁଣା ଦିନ, ଯେବେ ଛୋଟ ଛୋଟ କଥାରେ ହଜିଯାଉଥିଲା ଏ ଆମର ମନ। ନଥିଲା ସେତେବେଳେ କିଛି ପାଇବାର ଆଶା, ନଥିଲା ସେ ପ୍ରେମରେ ସ୍ୱାର୍ଥର ପିପାସା। ଚାଳଘର ସନ୍ଧିରୁ ଯୋଉ ଜହ୍ନ ଦିଶେ, ସେଇ ଜହ୍ନ ଆଲୁଅରେ ଗାଁ ପ୍ରେମ ହସେ। ବକୁଳ ବନର ବାସ୍ନା, ସେ ବଟବୃକ୍ଷ ଛାଇ, ସାଙ୍ଗ ହେଇ ନଈକୂଳେ ଦୌଡ଼ିବା ଥାଇ, ଚିଠି ଲେଖି ଲୁଚେଇବା ବହି ସନ୍ଧି ଦେଇ, ସେ ପ୍ରେମର ଲାଜ ଆଉ କୋଉଠି ନାହିଁ। ସେଠି ଗାଁ ସହିତ ଯୋଡ଼ା ଅନେକ କଥା, ଅନେକ ସ୍ମୃତି ଅନୁଭୂତି ସହିତ ଆଉ ଗୋଟେ ବିଶେଷ ଭାବନା ଯୋଡ଼ି ହେଇକି ଥାଏ ସମସ୍ତଙ୍କ ଜୀବନରେ। ହୁଏତ କାହା କାହା ଜୀବନରେ ସେ ଭାବନାଟି ପରିପ୍ରକାଶ ହେଇପାରିଥାଏ, ଏବଂ କାହା କାହା ମନ ଭିତରେ ସେ ଗୋଟେ ଅକୁହା କାହାଣୀ ହେଇକି ରହିଯାଇଥାଏ। କିନ୍ତୁ ଥାଏ ତ ନିଶ୍ଚୟ ଗାଁରେ ସେଇ ପ୍ରେମ, ଗାଁରେ ସେଇ ଦିନ, ଗାଁରେ ସେଇ ପ୍ରେମ, ଗାଁରେ ବିତିଥିବା ପ୍ରତ୍ୟେକଟି ମୁହୂର୍ତ୍ତ। ଯେତେବେଳେ ଗୋଟେ ଗାଁରୁ ଜଣେ ବାହାରିକି ସହର ମୁହାଁ ହେଇଯାଇଥାଏ, ଏବଂ ପଛକୁ ଫେରି ବୟସର ସେଇ ଗତି ପ୍ରବାହରେ ପଛକୁ ବୁଲି ଟିକେ ଚାହୁଁଥାଏ, ସେତେବେଳେ ସେ ଅନୁଭବ କରିପାରେ ଯେ ସେ ଗାଁର ଦିନ, ସେ ଗାଁର ପ୍ରେମ, ୟାର ବିକଳ୍ପ ସାରା ଜୀବନରେ ଆଉ କେବେ ମିଳିବନି। ସତରେ ନା ମନେ ପଡ଼ୁଛି ନା ଆପଣଙ୍କର ବି ସେ ଗାଁ କଥା।

ଗାଁକୁ ଫେରିଯିବାର କଥା ଯେତେବେଳେ ଆସିଲାଣି ସେତେବେଳେ ଟିକେ ଭାବନ୍ତୁ ତ, ଆଜି ସହରରେ ଏଇ କଂକ୍ରିଟ ଜଙ୍ଗଲ, ଗାଡ଼ି ମଟରର କୋଳାହଳ ଆଉ ମୋବାଇଲ ସ୍କ୍ରିନ୍ର ବ୍ୟସ୍ତତା ଭିତରୁ ଟିକେ ବାହାରି ଆସନ୍ତୁ, ଆଖିକୁ ବନ୍ଦ କରିଦିଅନ୍ତୁ ଆଉ ଚାଲନ୍ତୁ ଫେରିଯିବା ସେଇ ପୁରୁଣା ଦିନକୁ। ସେଇ ପୁରୁଣା ଦିନ, ସେଇ ଗାଁର କଥା ଯେଉଁଠି ମାଟିର ବାସ୍ନା ଥିଲା, ମନରେ ସରଳତା ଭରିକି ଥିଲା, ଆଉ ଥିଲା ଗୋଟିଏ ନିଷ୍ପାପ ଅକୁହା ଅନୁଭୂତି, ଆମ ଗାଁର ସେଇ ପ୍ରେମ। ଗାଁ ପ୍ରେମର ସଂଜ୍ଞା ନିଆରା ବନ୍ଧୁ, ସେଥିରେ କିଛି ସ୍ୱାର୍ଥର ଜାଗା ନଥିଲା, ନା କିଛି ଥିଲା ପାଇବାର କଥା, ଲୁଚିଥିଲା ତ କେବଳ ଆଉ କେବଳ ପ୍ରେମ। ସେଇ ସ୍କୁଲ ଯିବାବେଳେ ଗଛ ଛାଇରେ କାହାର ଅପେକ୍ଷା କରିବାରେ, ବହି ସନ୍ଧିରେ ଲୁଚେଇ ରଖିଯାଇଥିବା ଗୋଟିଏ ଛୋଟ ଚିଠି ଆଉ ଗୋଲାପର କେତୋଟି ପାଖୁଡ଼ାରେ, ଆଉ ନଈ ତୁଠରେ ପାଣି ଆଣିବା ବେଳେ ସେଇ ଚୋରା ଚୋରା ଚାହାଣି ଆଉ ମିଠା ମିଠା ଲାଜରେ। ଆଜିକାଲିର ପ୍ରେମ ହୁଏତ ଇଣ୍ଟରନେଟ୍ ଆଉ ଚାଟିଂରେ ଆରମ୍ଭ ହେଇ ସେଇଠି ଶେଷ ହେଇଯାଏ, ହେଲେ ଗାଁର ସେ ପ୍ରେମ ଗୋଟିଏ ମୁହୂର୍ତ୍ତର ଦେଖା, ଆଗାମୀ କେତେ ଦିନ ପାଇଁ, ଆଗାମୀ କେତେ ସମୟ ପାଇଁ ବଞ୍ଚିବାର।

ଖୋରାକ ଯୋଗାଇ ଦେଉଥିଲା। ସେତେବେଳେ ମୋବାଇଲର ନୋଟିଫିକେସନ ନଥିଲା, ହେଲେ ଗୋଧୂଳି ସମୟର ବାହୁଡ଼ା ଗାଈଙ୍କ ବେକର ଘଣ୍ଟି ଆଉ ଦେଉଳର ଶଙ୍ଖ ବାଜିଲେ ମନ କହୁଥିଲା ଏଥର ସେ ଫେରିବାର ସମୟ ହେଲା। ଚାଳଘର ସନ୍ଧିରୁ ଦେଖାଯାଉଥିବା ସେ ଜହ୍ନକୁ ଚାହିଁ କେତେ ଯେ ନିଦହୀନ ରାତି କଟିଯାଉଥିଲା, ତାର ହିସାବ କେବଳ ସେଇ ଗାଁ ପବନର ହିଁ ଅଛି। ଆଜି ହୁଏତ ଆମେ ବହୁତ ଆଗକୁ ଚାଲି ଆସିଛେ, ସହରର ଏସି ରୁମ୍ ଭିତରେ ବସିଛେ, ହେଲେ ଗାଁର ସେଇ ପ୍ରେମ ଆଉ ତା ସହିତ ଯୋଡ଼ା ସ୍ମୃତି ଯେତେବେଳେ ବି ମନେ ପଡ଼େ, ଛାତି ଭିତରଟା କେମିତି ଗୋଟେ ଅଦ୍ଭୁତ ଶିହରଣରେ ଭରିଯାଏ। କାଗଜ ଡଙ୍ଗା ଭଳି ସେ ସମୟରେ ସେ ସମୟଗୁଡ଼ାକ ଭାସି ଯାଇଥାଇପାରେ, କିନ୍ତୁ ମନର ସେଇ ପୁରୁଣା ଡାଏରୀରେ ଗାଁ ପ୍ରେମର ରଙ୍ଗ ଆଜି ବି ସେମିତି ସତେଜ ହେଇକି ଅଛି।

0: ତାଙ୍କର ତାଙ୍କର ମାନସିକ ଶାରୀରିକ ଫିଟନେସ୍ ପାଇଁକି
1: ଆଜ୍ଞା ଆଜ୍ଞା ଏଥିରେ ପ୍ୟାରେଣ୍ଟସ୍
0: ଯଦି ତାଙ୍କୁ ମୋବାଇଲ ଦେଇଦେବେ
1: ଆଜ୍ଞା
0: ତାହେଲେ ପିଲାମାନଙ୍କର କିଛି ଭୁଲ ନାହିଁ, ପିଲାମାନେ ମୋବାଇଲରେ କାର୍ଟୁନ୍ ଦେଖିବେ।
1: ଆଜ୍ଞା ବହୁତ ବଢିଆ କଥା ଆପଣଙ୍କର ମତ।
0: ତାଙ୍କ ପିଲାଙ୍କୁ କେମିତି ସେମାନେ ଫିଟନେସ୍ ଫିଟନେସ୍ ରଖିବେ, ଆଉଟଡୋର ଗେମ୍ ଖେଳିବେ, ତାଙ୍କ ସହିତ ସମୟ ଦେବେ, ତାଙ୍କୁ ଟିକେ ପାର୍କିଂ ପାର୍କ ହେରିକାକୁ ନେଇକି ଯିବେ ବୁଲିବା ପାଇଁକି, ତାଙ୍କ ଭାବନା ତାଙ୍କ ରୁଚି ସହିତ କଥାବାର୍ତ୍ତା ହେବେ, ତାଙ୍କର ଜାଣିବେ, ସେଟା ବାପା ମାଙ୍କ ଉପରେ ନିର୍ଭର କରୁଛି। କାରଣ ବାପା ମା ହଉଛନ୍ତି ଆଦ୍ୟ ଗୁରୁ ପିଲାମାନଙ୍କର।
1: ବଢିଆ କଥାଟି କହିଲେ, ବାପା ମାଙ୍କ ଉପରେ ନିର୍ଭର କରୁଛି ପିଲାମାନଙ୍କର ଏଇ ସବୁ ସାମଗ୍ରିକ ଉନ୍ନତିର କଥା। ସେମାନେ ହାତ ଗଢା ଗୋଟେ କଣ୍ଢେଇ, ଯେମିତି ଆପଣ ଗଢିବେ, ଯେତେ ସୁନ୍ଦର ଭାବରେ ଗଢିବେ ତାଙ୍କ ଜୀବନ ସେତେ ସୁନ୍ଦର ହବ। ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ ଆପଣଙ୍କର ଏଇ ସୁନ୍ଦର ମତାମତ ଆମ ସହିତ ସେୟାର କରେ। ରହିଲି ଭାଇ, ନମସ୍କାର,
0: ଧନ୍ୟବାଦ।
1: ସାଥୀ, ଇଏ ତ ଗୋଟେ ଥିଲା ମତ ଯେ ବର୍ତ୍ତମାନ ଏଇ ଯୋଉ ଡିଜିଟାଲ ଡିଭାଇସେସର କଥା ଟିକେ ବଢିଯାଉଛି, ସେଇ ଭିତରେ ଆପଣମାନେ ଟ୍ରାଏ କରିବା ଉଚିତ ଯେ ପିଲାମାନଙ୍କୁ ଟିକେ ବାହାରକୁ ଛାଡ଼ିବା ପାଇଁ, ଖେଳିବା ପାଇଁ, ଏବଂ ୟେସ୍ ତାଙ୍କର ଶରୀର ପାଇଁ ଯେତିକି ଭଲ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ପଜିଟିଭ ଇମ୍ପାକ୍ଟ ପକେଇବ ବୋଲି ଏକଥା ଆମେ କହୁନୁ, ଏକଥା କହୁଛନ୍ତି ବିଶେଷଜ୍ଞମାନେ, ଏକଥା କହୁଛନ୍ତି ଡକ୍ଟର୍ସ ମାନେ ଯେଉଁମାନେ ଦେଖୁଛନ୍ତି ଯେ ଛୋଟ ଛୋଟ ପିଲାମାନଙ୍କ ଭିତରେ ପାଠପଢ଼ା ସ୍ଟ୍ରେସ୍ ଧୀରେ ଧୀରେ ବଢିଯାଉଛି। ଛୋଟ ଛୋଟ ପିଲାମାନଙ୍କ ଭିତରେ ଏ ଯୋଉ ଜାଣିବାର ଇଚ୍ଛା, ଜିଜ୍ଞାସା, ଏ ଭାବନା ଟିକେ ଟିକେ କୋଉଠି ନା କୋଉଠି କମିଯାଉଛି ଯେତେବେଳେ ସେମାନେ ରୁନ୍ଧି ହେଇଯାଉଛନ୍ତି ଗୋଟେ ଗୋଟେ ଡିଜିଟାଲ ଡିଭାଇସେସ ଭିତରେ। ତେବେ ତାକୁ ଏକ୍ସପାଣ୍ଡ କରିବାର କ୍ଷମତା ତାଙ୍କ ଭିତରେ ରହିବା ଦରକାର। ବର୍ତ୍ତମାନ ତ ଉଡ଼ିବାର ସମୟ, ତାଙ୍କୁ ଉଡ଼ିବାକୁ ଦିଆଯାଉ, ଖେଳିବା ପାଇଁ ଦିଆଯାଉ। ଏହି ସୁନ୍ଦର ଥିମ୍ ସହିତ ଆଜିର ଦିନକୁ ୱାର୍ଲଡ ସେଲିବ୍ରେଟ କରୁଛି, ପ୍ରୋଟେକ୍ଟ ପ୍ଲେ ପ୍ରୋଟେକ୍ଟ ଚାଇଲ୍ଡହୁଡ୍। ଏହି କଥାକୁ ନେଇକି ଆଜିର ଥିମ୍ ରହିଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେରେ। ଏବଂ ଆପଣଙ୍କର କଥା କ'ଣ, ଆପଣ କୋଉ ଖେଳକୁ ଖେଳୁଥିଲେ ଛୋଟବେଳେ ସବୁଠୁ ଅଧିକ, ତାକୁ ଆଜି ଆମେ ପଚାରିଛୁ। ଏବଂ ବର୍ତ୍ତମାନ ଆପଣ ପିଲାବେଳେ ଯୋଉ ଖେଳକୁ ଖେଳିଥିଲେ ତାକୁ ଖେଳିବାର ସୁଯୋଗ କ'ଣ ପାଉଛନ୍ତି, ସମୟ ହେଉଛି। ଆଉ ଗୋଟେ କଲ୍ ଆସିଯାଇଛି, ଦେଖିବା ସିଏ ଛୋଟବେଳେ କ'ଣ ଖେଳୁଥିଲେ ଆଉ ତାଙ୍କର ସେ ଖେଳ କଥା କେତେ ମନେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
1: ଆରେ ବା, ବହୁତ ବହୁତ ସ୍ୱାଗତ ତୁମକୁ ଡାଇଲିନ ଲାଇଫ ଚିଟଚାଟକୁ। କଣ କହିବ, କୋଉ ଖେଳ ଖେଳିବା ପାଇଁ ବହୁତ ଭଲ ଲାଗେ?
2: ମତେ ତ ଛୋଟବେଳେ କବାଡି, ସେଇଟା ଆମର ସବୁଠୁ ମାନେ ବେଷ୍ଟ ଥିଲା। ସାଙ୍ଗମାନେ ମିଶିକରି ଆମେ ବହୁତ ବଢିଆ କବାଡି ଖେଳୁ, ଆଉ କମ୍ପିଟିସନ ଯେତେବେଳେ ହୁଏ ଆମେ ସବୁ ପୁରା ଗୋଟେ ଟିମ୍ ଯାଉ, ଜିତୁ କି ହାରୁ ଆମେ, କିନ୍ତୁ ଆମର ଏଇଟା ମନେ ରଖାଏ ଆମେ ଖେଳିବୁ ଭଲ।
1: ବାସ୍, ବଢିଆ କଥାଟି କହିଲେ। ଏଇ ଯୋଉ ମନୋବୃତ୍ତି ଏଇ ସବୁ ଖେଳରୁ ହିଁ ଆସିଥାଏ ଯେ ଆମେ ଜିତିବା କି ହାରିବା ସେ କଥା ପରେ, କିନ୍ତୁ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ସହିତ ସକାରାତ୍ମକ ମନୋଭାବ ଯେ ଆମେ ଭଲ କରିବା, ଭଲ ଖେଳିବା, ନାଇଁ କି?
2: ଆଜ୍ଞା, ସବୁବେଳେ ଚେଷ୍ଟା କରିବା ଦରକାର, ଲାଗି ରହିବ। ଆମେ ଜମା ଜିତିଲେ ବେଶୀ ଖୁସି ହେଇଯାଉ ନା, କି ହାରିଗଲେ ମନ ଦୁଃଖ କରୁନା।
1: ବାଃ, କେତେ ବଢିଆ କଥା ଆପଣ କହିଲେ। ଆଉ ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁଛି ନା ନାହିଁ?
2: ଏବେ ତ ରଜ ଟାଇମରେ ଟିକେ ଟିକେ ମିଳୁଛି, ବେଳେବେଳେ ମିଳୁଛି, ବେଳେବେଳେ ମିଳୁନି, ଯେବେ ବି ମିଳୁଛି ମୁଁ ଜମା ସେ ଚାନ୍ସ କୁ ମିସ୍ କରୁନି।
1: ବାଃ, ବହୁତ ବଢିଆ କରୁଛନ୍ତି, ଯେବେ ବି ସୁଯୋଗ ମିଳୁଛି ଭରପୁର ଖେଳନ୍ତୁ। ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ଧନ୍ୟବାଦ ଭାଇ, ରହିଲି, ନମସ୍କାର,
1: ନମସ୍କାର। ବାଃ, ସେଠି କେତେ ସୁନ୍ଦର ମତ, ଦେଖନ୍ତୁ ଏଇ ଯୋଉ ଖେଳିବାର କଥା, ଇଏ ଆମକୁ କଣ ଶିଖାଏ, ବହୁତ କଥା ତ ଶିଖାଏ। ତା ଭିତରୁ ଏଇ ସୁନ୍ଦର କଥା ଯେମିତି କହିଲେ ଯେ ଚେଷ୍ଟା ଜାରି ରଖିବାର କଥା, ହାର ଜିତ ତ ଲାଗି ରହିଛି ଜୀବନଟା ବି ସେମିତି, କେବେ କେବେ ଜୀବନରେ ଆମେ ହାରିଯାଉ, କେବେ କେବେ ଜୀବନରେ ଆମେ ଜିତୁ, କିନ୍ତୁ ହାରିବାରେ ଅଧିକ ଭାଙ୍ଗି ପଡ଼ିବାର କଥା ନୁହେଁ, ଜିତିବାରେ ଅଧିକ ଖୁସି ହେବାର କଥା ନୁହେଁ। ଚେଷ୍ଟା ଜାରି ରଖିବା ଯେ ଭଲ କରିବା, ଆମର ପରଫର୍ମାନ୍ସ ଆମ ହାତରେ ଅଛି ଏବଂ ତାକୁ ଆମେ ସବୁବେଳେ ବେଷ୍ଟ ଦେବାର ପ୍ରୟାସରେ ଲାଗିବା, ଏ କଥା ମଧ୍ୟ ଆମକୁ ଏଇ ଖେଳ ଶିଖେଇ ଦେଉଛି। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା ସିଏ କି ଆଉ କଣ କହୁଛନ୍ତି ତାଙ୍କର ଖେଳ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଭୁବନେଶ୍ୱରରୁ କହୁଥିଲି, କୃପାସିନ୍ଧୁ କବି।
1: କୃପାସିନ୍ଧୁ ଭାଇ ନମସ୍କାର,
3: ନମସ୍କାର,
1: ନମସ୍କାର ଭାଇ। ଭାଇ କଣ କହିବେ ଏଇ ଯୋଉ ଖେଳର କଥା, ଆପଣ ପିଲାବେଳେ କୋଉ ଖେଳକୁ ଅଧିକ ଟିକେ ଖେଳୁଥିଲେ, ଭଲ ପାଉଥିଲେ?
3: ଖେଳ ତ ଗୋଟେ ନିଶା ଥିଲା ପ୍ରଥମେ।
1: ଆଜ୍ଞା ଆଜ୍ଞା,
3: ମାନେ ସେତେବେଳେ ଆମେ ସ୍କୁଲ ବେଳେ ପଢିଲା ବେଳେ କ୍ରିକେଟ ମ୍ୟାଚ ଖେଳୁଥିଲୁ, କିନ୍ତୁ ତାପରେ ଫୁଟବଲ କୁ ଚେଞ୍ଜ ହେଇଗଲା।
1: ଆଚ୍ଛା, ସିଫ୍ଟ ହେଇଗଲେ ଫୁଟବଲ କୁ?
3: ଫୁଟବଲ ଇଣ୍ଟରେଷ୍ଟ ଆସିଲା।
1: ଆରେ ବା, ଆପଣ ତାହେଲେ ଏତେ ବଢିଆ ଫୁଟବଲ ପ୍ଲେୟାର ମାନେ।

0: ଙ୍କର ସେ ସ୍ପୋର୍ଟସମ୍ୟାନସିପ୍ ଇଏଟା ଆଟିଚ୍ୟୁଡ୍‌ଟା ବର୍ତ୍ତମାନ ପର୍ଯ୍ୟନ୍ତ ଥିବ ଏବଂ କେବେ କେବେ ସୁଯୋଗ ମିଳେ ଭାଇ ଏବେ ଖେଳିବା ପାଇଁ?
1: ନାଇଁ ନାଇଁ ଆଉ ତ ନାଇଁ, 32 ବର୍ଷ ପର୍ଯ୍ୟନ୍ତ ଖେଳୁଥିଲୁ।
0: ଆଚ୍ଛା, ବର୍ତ୍ତମାନ ଖେଳିବାର ସୁଯୋଗ ମିଳୁନି, କିନ୍ତୁ ସେ ଯୋଉ ମଜା ସେସବୁ କଥା ଆପଣଙ୍କର ନିହାତି ଭାବରେ ସାରା ଜୀବନ ମନ ଭିତରେ ରହିବ। ଏବଂ ବର୍ତ୍ତମାନ ତ ଆପଣ ଜାଣିଛନ୍ତି ଆଜି ଫିଫା ୱାର୍ଲ୍ଡ କପ୍ ଷ୍ଟାର୍ଟ ହଉଛି ଫୁଟବଲ, ଆପଣ ନିଶ୍ଚୟ ଏକ୍ସାଇଟେଡ୍ ଥିବେ ରାତିରେ ମ୍ୟାଚ୍ ଦେଖିବା ପାଇଁ ଆଜି।
1: ନାଇଁ ଆମେ ସେତେବେଳେ ବି ନୟାଗଡ଼ ପଟେ ଖେଳିଛୁ, କଟକ ସାଇ ହସ୍ପିଟାଲ ପଟେ ବି ଖେଳିଛୁ।
0: ଆଚ୍ଛା ଆଚ୍ଛା,
1: ଫୁଟବଲ ମ୍ୟାଚ୍ ଗୁଡା ସବୁ ଡିଷ୍ଟ୍ରିକ୍ଟ ୱାଇଜ ସବୁ ଖେଳ ହେଇଛି, ପୁରୀରେ ବି ଖେଳିଛୁ।
0: ବା ବହୁତ ବଢିଆ। କୃପାସନ୍ଧୁ ଭାଇ କଣ କହିବେ, ଆଜିକାଲି ଯୋଉ ଆମେ ଟିକେ ଦେଖୁଛେ ପିଲା ଖେଳୁଛନ୍ତି, ବହୁତ ପିଲା ଖେଳୁଛନ୍ତି ବାହାରେ, ସେ କଥା ଆମେ ମନେ କରୁନେ, ଯୋଉମାନେ ପ୍ରଫେସନାଲି ସ୍ପୋର୍ଟସରେ ଇଣ୍ଟରେଷ୍ଟେଡ୍ ସେମାନେ ଟିକେ ଅଧିକ ବାହାରେ ଖେଳୁଛନ୍ତି, ଏବଂ ବାକି ପିଲାଙ୍କୁ ଆମେ ଦେଖୁଛେ ଟିକେ ମୋବାଇଲ ସ୍କ୍ରିନ୍ ଭିତରେ ସେମାନେ କଏଦ ହେଇଯାଇଛନ୍ତି, ସେମାନଙ୍କୁ ଆପଣଙ୍କର କଣ ମେସେଜ ରହିବ ଭାଇ ଆଜି?
1: ମାନେ ବଡି ଆକ୍ଟିଭିଟିଜ ଟିକେ ରହିବା ଦରକାର, ଯୋଉଟା ବଡି ଫିଟନେସ ଆସିବା ଦରକାର। ଟିକେ ବାହାରେ ଖେଳିଲେ ତ ଟିକେ ଝାଳ ବୋହିଲେ ତ ଆସିବ, ସେ ଘରେ ରହିଲେ ତ ମାଦଳ
0: ହେଇଯାଉଛନ୍ତି। ଆକ୍ଟିଭ ଟିକେ ମାଇଣ୍ଡ ବି ଦରକାର ଏବଂ ବଡି ବି ଦରକାର, ସେଥିପାଇଁ ଖେଳିବା ନିହାତି ଜରୁରୀ। କୃପାସିନ୍ଧୁ ଭାଇ ଯେମିତି ଖେଳୁଥିଲେ ଫୁଟବଲ, ସେମିତି କୃପାସିନ୍ଧୁ ଭାଇ ସମସ୍ତଙ୍କୁ କହୁଛନ୍ତି
1: ଖେଳ ଭିତରେ କ୍ୟାରମ ଖେଳିବାକୁ ଭାରି ଇଣ୍ଟରେଷ୍ଟ।
0: ଆଚ୍ଛା, ସେ ବି ବଢିଆ ଖେଳ। ବହୁତ ବହୁତ ଧନ୍ୟବାଦ ଭାଇ କଲ କଲେ, ଆପଣଙ୍କର ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର।
1: ନମସ୍କାର
0: ସାଥି, ଆପଣ ମଧ୍ୟ କଲ କରିପାରିବେ 06712303153। ଏବଂ ଆଉ ଗୋଟେ ବ୍ୟୁଟିଫୁଲ ଇନଫରମେସନ ଆପଣମାନଙ୍କ ପାଇଁ, ଜମା ଭୁଲିବେନି ଶୁଣିବା ପାଇଁ, ଆଜି 9:30 ସ୍ପନ୍ସର୍ଡ ପ୍ରୋଗ୍ରାମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା। ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ତାପରେ ପରେ ଆପଣମାନଙ୍କ ସହିତ ପୁଣି ଥରେ କଥାବାର୍ତ୍ତା ଜାରି ରହିବ। ଷ୍ଟେଜ 100.4 ଆକାଶବାଣୀ FM ରେନ୍ବୋ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ନେନା ଲଢେଇର ଗୀତ ବାଜୁଛି କିନ୍ତୁ ଯେତେବେଳେ ଛୋଟବେଳେ ଆପଣ ଖେଳୁଥିବେ ସେତେବେଳେ ମଧ୍ୟ ଲଢେଇ ଖୁବ ଜୋରେ ହଉଥିବ ହଁ ନା ମନେ ପଡ଼ିଯାଉଛି ନା ସେ କଥା ସବୁ ସେଇସବୁ ଯୋଉ ମାନ ଅଭିମାନ ରାଗ ରୁଷା ଖେଳ ଭିତରେ ସଞ୍ଜ ନଇଲା ବେଳକୁ କୁଆଡେ ଉଭେଇ ଯାଇଥାଏ ସବୁ ମିଶି ଯାଇଥାଏ ସବୁ କଟି ମିଟିରେ ବଦଳି ଯାଇଥାଏ ସେସବୁ ଖେଳ କଥା ମନେ ପଡ଼ିଯାଉଛି ଆଜି ଆପଣମାନଙ୍କର ଆଉ ଆମର ମଧ୍ୟ କାରଣ ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ଏବଂ ଆପଣମାନେ ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ଖେଳିବା ପାଇଁ ବର୍ତ୍ତମାନ ସୁଯୋଗ ପାଉଛନ୍ତି କି ନାହିଁ ତାରି ଉପରେ କଥା ହେଉଛେ ଆସିଯାଇଛି ପରବର୍ତ୍ତୀ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ଶୁଭୁଛି
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ହ୍ୟାଲୋ
1: ଭାଇ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ ଭାଇ ଜଲ୍ଦି ଜଲ୍ଦି ଟିକେ ପରିଚୟ ଦେଇ ଦିଅନ୍ତୁ ଆଉ କୁହନ୍ତୁ ଭାଇ
1: ମୁଁ ଦେବୀ ତ ଜାଣିଛି ଆଉ
0: ଆଜ୍ଞା ଆଜ୍ଞା
1: ରାଜେଶ ନାୟକ ଜଗତସିଂହପୁର ଚତିକା ବଜାର
0: ଆଜ୍ଞା ରାଜେଶ ଭାଇ କଣ କହିବେ ଆପଣ ତ ଖେଳ ପ୍ରେମୀ ଲୋକ ଆଉ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି ଆମେ ଜାଣିଛୁ ଆପଣମାନଙ୍କ ସହିତ କଥା ହେଲା ବେଳେ ଜଣାପଡ଼େ ତାହେଲେ କଣ କହିବେ ଭାଇ ଆଜି ଇଣ୍ଟରନ୍ୟାସନାଲ ଡେ ଅଫ୍ ପ୍ଲେ ରେ ଆପଣ କୋଉ ଖେଳକୁ ଅଧିକ ଖେଳୁଥିଲେ ଏବଂ ବର୍ତ୍ତମାନ ସୁଯୋଗ ପାଉଛନ୍ତି ନା ନାହିଁ ଖେଳିବା ପାଇଁ
1: ଭାଇ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି
0: ଆଉ
1: ଟପିକ ଉପରେ କହିବି ନିଶ୍ଚିତ ଭାବରେ ଆମର ଗୋଟେ କଥା ରହିଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ କିଛି ନା କିଛି ଫିଜିକାଲ ଏକ୍ସରସାଇଜ କରିବା ଦରକାର ବାଡ଼ି ଘର ହାଣିବା ଦରକାର ସାଇକେଲିଂ କରିବା ଦରକାର ତା ସହିତ ବି ଖେଳକୁଦ ବି କରିବା ଉଚିତ ତେଣୁ ମୋ ଟାଇମରେ ମୁଁ ତ ବହୁତ ଖେଳିଛି ଫୁଟବଲ ଖେଳିଛି ଭଲିବଲ ଖେଳିଛି କ୍ରିକେଟ ଖେଳିଛି କବାଡ଼ି ଖେଳିଛି ସବୁ ବହୁତ ଖେଳିଛି ଆଉଟଡୋର ଗେମ୍
0: ଆଉ
1: କ୍ରିକେଟରେ ମୁଁ ବହୁତ ଖେଳିଛି ମାନେ ଇଣ୍ଟର କଲେଜ ଖେଳିଛି ପ୍ଲସ ଟୁ ଲେବୁଲ ପ୍ଲସ ଥ୍ରୀ ଲେବୁଲ ଏସବିଏମ୍ ଅଟୋନମସ୍ କଲେଜରେ ଆଉ ତ ଆମର ତ ଗଡ୍ ଫାଦର ନାହାନ୍ତି ତ ଆମେ ଆଗକୁ ଯାଇପାରିଲୁନି ରଞ୍ଜି ଟ୍ରଫି ଖେଳିପାରିଲୁନି ତେଣୁ ବର୍ତ୍ତମାନ ଯୁଗରେ ଯିଏ ଟିକେ ବଡ ବଡିଆ ରହିଲେ ସେମାନଙ୍କ ପିଲା ଛୁଆ ଆଗକୁ ବଢିବେ ଲାଞ୍ଚ ଦେଇକି ଆଗକୁ ବଢେଇବେ ଆମେ ପଛେ ପଛେ ରହିଗଲୁ ଆଉ
0: କିନ୍ତୁ ବର୍ତ୍ତମାନ ଭାଇ ଖେଳିବାର ସୁଯୋଗ ପାଆନ୍ତି ନା ନାହିଁ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ମୁଁ କହିଲି ଭାଇ ବର୍ତ୍ତମାନ ଖେଳିବାର ସୁଯୋଗ ମିଳେ ନା ନାହିଁ ଆପଣଙ୍କୁ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ଶୁଣିପାରୁଛନ୍ତି ମତେ ହୁଏତ ଲାଇନ ଟି କୌଣସି ପ୍ରୋବ୍ଲେମ ପାଇଁ କଟିଯାଇଛି କଲ୍ଟି ତେବେ ସାଥୀ ଆମେ ନେଇଯିବା ଆଉ ଗୋଟିଏ କଲ୍ ଦେଖିବା କି କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କ ଖେଳ ବିଷୟରେ ତାଙ୍କର ଛୋଟବେଳେ କୋଉ ଖେଳକୁ ବେଶୀ ପସନ୍ଦ କରୁଥିଲେ ସେ ଖେଳିବା ପାଇଁ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ବିଶ୍ୱଜିତ ଭାଇ ନମସ୍କାର ମୁଁ ସୁନୀଲ କାନ୍ତ ମହାନ୍ତି
0: ସୁନୀଲ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ ସୁନୀଲ ଭାଇ କୋଉ ଖେଳକୁ ପସନ୍ଦ କରୁଥିଲେ ଛୋଟବେଳେ ବେଶୀ ଏବଂ
2: ମୁଁ ଆସିଥିଲି ଫୁଟବଲ ଖେଳୁଥିଲି
0: ଆଜ୍ଞା ଆଜ୍ଞା
2: ପରେ କ୍ରିକେଟ ବି ଖେଳିଛି
0: ଆଚ୍ଛା
2: ପରେ କବାଡ଼ି ଖେଳିଛି ବୁଝିଲେ କି ହୁଏ ଆଉ ବିଭିନ୍ନ ପ୍ରକାର ଖେଳ ଯୋଉ ଛୁଆମାନଙ୍କର ଯୋଉ ଖେଳ ଗୁଲି ଖେଳ ଟାଗର ଖେଳ ତା ସବୁ ଖେଳିଛି
0: ଆଜ୍ଞା
2: ଆଉ ସବୁଠୁ ମଜା କଥା ହେଲା କଣ କି ମାନେ ଫୁଟବଲ ଖେଳ ମୁଁ ଛାଡ଼ିଲି କେମିତି
0: ଆଜ୍ଞା
2: ଫୁଟବଲ ଖେଳରେ ଆମର ଯେ ବ୍ୟାଗ ଯେ ବ୍ୟାଗ ଆଗରେ ମୁଁ ଖାଲି ଦେଇଛି ଯେମିତିକି ସେ ବଲ୍ ମାରିପାରିବ ନା ସେ କଣ କଲା ଭାରି ଏକ୍ସପର୍ଟ ଖେଳାଳି ସେ ସଟ୍ ମାରିବାରେ ଗୋଟେ ସଟ୍ ମାରିଲା ସିଧା ଆସି ମୋ ପେଟ ତଳି ପେଟରେ
0: ବାଜିଲା
2: ସାଙ୍ଗେ ସାଙ୍ଗେ ମୁଁ ପେଣ୍ଟ ହେଇଗଲି ପେଣ୍ଟ ହେଇଗଲା ପରେ ସବୁ ଦୌଡ଼ା ଦୌଡ଼ ହେଇକି ଆସିଲେ ପାଣି ଆଣିକି ଦେଲେ ପାଣି ଆଣି ଦେଲା ପରେ ହୋସ ଆସିଲା ଆଠ ଦିନ ଖଣ୍ଡେ ମୁଁ ଚାଲି ପାରିଲି ନାହିଁ ଭଲରେ ବୁଝିଲେ କି
0: ଆପଣଙ୍କ
2: ଦେହ କିଛି ହେଇନାହିଁ ଦେହର ଅବସ୍ଥା ଧୀରେ ଧୀରେ ଧୀରେ ଭଲ ହେଇଗଲା କିନ୍ତୁ ମୋର ଫୁଟବଲ ଖେଳ
0: ନିଶାଟା ଛାଡି ଯାଇଛି ଯାହା ହଉ ଆପଣ ଫୁଟବଲ ପ୍ରେମୀ ଏବଂ ଆପଣଙ୍କ ପାଇଁ ମଧ୍ୟ ଆଜି ଗୋଟେ ବଢିଆ ଡେ ଆଜି ଫିଫା ୱାର୍ଲଡ କପ୍ ଷ୍ଟାର୍ଟ ହେଇଯାଉଛି ନିଶ୍ଚୟ ଆପଣ ଏକ୍ସାଇଟେଡ ଥିବେ ଦେଖିବା ପାଇଁ ଭାଇ କଲ୍ କଲେ ଆମକୁ ଆପଣଙ୍କର କଥା ଜଣେଇଲେ ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ନମସ୍କାର

0: ଥାଏ ଏମିତିକି ତମେ ଛୋଟବେଳେ ପଢିଥିବ ସ୍ୱସ୍ତିନା କୁଆ ଗପ ଖରାଦିନ ହୋଇଥାଏ କାଉଟି ଉଡି ଉଡି ଯାଉଥାଏ ତାକୁ ବହୁତ ଶୋଷ ହେଲା ସେ ଦେଖିଲା ଗୋଟେ କୂଅ ପାଖରେ ଗୋଟେ ମାଠିଆ ଅଛି ମାଠିଆରେ ଆସି ଦେଖିଲା ଅଳ୍ପ ପାଣି ଅଛି ସେ ଥଣ୍ଟ ବୁଡେଇଲା କିନ୍ତୁ ଥଣ୍ଟ ପାଇଲାନି ତାପରେ କଣ ହେଲା ସେ ତ ଛାଡିକି ଉଡିକି ପଳେଇଲା ନା ରେ ପିଲାମାନେ ସେ ଛାଡିକି ଯାଇନି ସେ କଣ କରିଛି ଜାଣିଛ ତା ଥଣ୍ଟରେ ଗୋଟେ ଗୋଟେ ଗୋଡି ଆଣି ପକେଇଲା ତାପରେ ଦେଖିଲା କିଛି ସମୟରେ ପାଣି ଟିକେ ଉପରକୁ ଉଠିଲା ପୁଣି ଥଣ୍ଟ ବୁଡେଇଲା ପୁଣି ଥଣ୍ଟ ପାଇଲାନି ପୁଣି ଆଉ କିଛି ଗୋଡି ପକେଇଲା ଏମିତି ଗୋଡି ପକେଇ ପକେଇ ଯେତେବେଳେ ପାଣିଟି ତା ଥଣ୍ଟ ପାଖକୁ ଆସିଗଲା ସେତେବେଳେ ସେ ପାଣି ପିଇଲା ଏବଂ ମନ ଆନନ୍ଦରେ ଉଡିଗଲା ମୋର ଏଠି କହିବାର ଉଦ୍ଦେଶ୍ୟ ବିଫଳତା ହେଉଛି ସଫଳତାର ଚାବିକାଠି ସେ ଯଦି ସେଇ ସମୟରେ ବିଫଳ ହେଇକି ଚାଲି ଯାଇଥାନ୍ତା ଛାଡି ଯାଇଥାନ୍ତା ତେବେ ସେ ପାଣି ପିଇପାରିନଥାନ୍ତା ତେଣୁ ଆମେ କାଉଠାରୁ ଏଇ ଶିକ୍ଷା ଲାଭ କରିବା ଯେ ଗୋଟିଏ ଜିନିଷକୁ ପାଇବା ପାଇଁ ସେ ଯେମିତି ବାରମ୍ବାର ଚେଷ୍ଟା କରେ ଠିକ ସେହିପରି ତମେମାନେ ଯଦି ପାଠ ନ ଆସୁଛି ଗଣିତ ବୁଝିପାରୁନ ତେବେ ତାକୁ ଛାଡିଦେବନି ଶେଷ ପର୍ଯ୍ୟନ୍ତ ବା ପାଠକୁ ମନେ ରଖିବା ପର୍ଯ୍ୟନ୍ତ ବାରମ୍ବାର ତୁମେ ଚେଷ୍ଟା ଜାରି ରଖିବ ତାପରେ ହେଲା ବକ ଧ୍ୟାନ ବକ କହିଲେ ବଗ ବଗ କଣ କରେ ନା ଏକ ମନ ଏକ ଲୟରେ ନିଜର ଲକ୍ଷ୍ୟ ହାସଲ କରିଥାଏ ଦେଖିଥିବ ସବୁ ପୋଖରୀ ଗୁଡା ମାନଙ୍କରେ ବଗ କେମିତି ଧୀର ସ୍ଥିର ଭାବରେ ବସିଥାଏ କାହିଁକି ନା ତାର ଲୟ ତାର ମନ ଏକାଗ୍ରତା ଥାଏ ତା ପାଖରୁ ଆମେ ଶିଖିବା ଯେ କେମିତି ଏକାଗ୍ରତାର ସହିତ କାମ କରାଯାଏ ପୋଖରୀ ଗୁଡାରେ ବସେ ଯେମିତି ମାଛଟିଆ ସେ ଖାପକିନା ପାଣିରେ ମୁହଁ ବୁଡେଇ ଖାଇଯାଏ ଠିକ ସେହିପରି ବଗଠାରୁ ମଧ୍ୟ ଆମେ ଶିଖିବା ଯେ ଆମେ ଯେତେବେଳେ ପାଠ ପଢୁଛେ ସେ ପାଠ ପଢାରେ ହିଁ ମନ ଦବା ଆମେ ବହିକି ଚାହିଁଥିବା କିନ୍ତୁ ମନ ଆମର କୁଆଡେ ଆଜି କୁଆଡେ ବୁଲିବା ଆଜି କୁଆଡେ ଖାଇବା ଆଜି କଣ ଖେଳିବା ଆମ ସାଙ୍ଗ ଆଜି କଣ କଲା ମନ ଆମର ଅସ୍ଥିର ସବୁବେଳେ ଚଞ୍ଚଳ ସବୁବେଳେ ସେ କୁଆଡେ କୁଆଡେ ବୁଲୁଥିବ ତେଣୁ ତାକୁ ଏକାଗ୍ରତା କରିବା ପାଇଁ ତା ମନ କଣ୍ଟ୍ରୋଲ କରିବା ପାଇଁ ଆମେ କଣ କରିବା ନା ଏକ ମନ ଏକ ପ୍ରାଣ ଏକ ଲୟରେ ଆମେ କଣ କରିବା ନା ପାଠ ପଢିବା ତାହେଲେ ଆମେ ଜଣେ ଭଲ ବିଦ୍ୟାର୍ଥୀ ହେଇପାରିବା ତାପରେ ଶ୍ୱାନ ନିଦ୍ରା ଶ୍ୱାନ କହିଲେ କଣ ନା ଶ୍ୱାନ କହିଲେ କୁକୁର ପିଲାମାନେ ଦେଖିଥିବ କୁକୁର ଯେତେବେଳେ ଶୁଏ ପୁରା ପତଳା ନିଦରେ ଶୁଏ ଟିକେ ଯଦି ସେ କଡ଼ରେ କିଏ ଚାଲିଯାଏ ତା ନିଦ ଭାଙ୍ଗିଯାଏ ସେ ଉଠିକିରି ଏମିତି ଜାଗ୍ରତ ହେଇଉଠେ ଠିକ ସେହିପରି ଆମ ଜୀବନରେ କିଛି କରିବାକୁ ହେଲେ ଆମେ ସବୁବେଳେ ଜାଣିବା ବୁଝିବା ସୁଝିବା ତାପରେ ଯାଇକି ଆମେ ଜାଣିବା ଯେ କୁକୁରର ନିଦ ଯେମିତି ପତଳା ଆମେ ସେଇଭଳି ବିଦ୍ୟା ଅଧ୍ୟୟନ ସମୟରେ ଆମେ ସବୁବେଳେ ଜାଗ୍ରତ ସହିତ ଆମେ ବିଦ୍ୟା ଶିକ୍ଷା ଲାଭ କରିବା ଅଳ୍ପ ହାରି ପିଲାମାନେ ତମମାନେ ଯୋଉ ମାମା ମା ମାନେ ସବୁ ନନଭେଜ କରିଥିବେ କି ଭଲ ଭଲ ସ୍ୱାଦିଷ୍ଟ ଖାଦ୍ୟ ହେଇଥିବ ସେଦିନ ତମେ କଣ କରେ ପେଟ ଭରି ଖାଇଦେବ ନାଇଁରେ ପିଲାମାନେ ପେଟ ଭରି ଆଦୌ ଖାଇବା ନାହିଁ କାରଣ ଯଦି ଆମ ପାକସ୍ଥଳକୁ ଚାରି ଭାଗ କରାଯାଏ ତାହେଲେ ଆମେ ଦୁଇ ଭାଗ ଖାଇବା ଆଉ ଗୋଟେ ଭାଗ ଜଳ ରଖିବା ଆଉ ଗୋଟେ ଭାଗ ଖାଲି ରଖିବା ତାପରେ ଯାଇକି ଆମର ଖାଦ୍ୟ ଠିକ ଭାବରେ ସଞ୍ଚାଳନ ହେଇପାରିବ ନଚେତ ଯଦି ଆମେ ସବୁତକ ପେଟ ଭାରି କରି ଖାଇଦବା କଣ ହବ ଜାଣିଛ ଆମ ଭିତରେ ଆଳସ୍ୟତା ଆସିବ ନିଦ୍ରା ଆସିବ ହାଇ ମାରିବ ଆଉ ପାଠ କଣ ପଢିବେ ଆଜି ଆଉ ପାଠ ପଢିବାକୁ ଇଚ୍ଛା ହଉନି ଆଉ ପାଠ ପଢିବେନି ମାମା ମତେ ଭଲ ଲାଗେନି ମୁଁ ଶୋଉଛି ତେଣୁ ଆମେ ସବୁବେଳେ ଅଳ୍ପ ହାରି ହବା ତା ମାନେ ଆମକୁ ଭୋକ ଲାଗିବ ଯଦି ନ ଖାଇବା ଆମକୁ ଭୋକ ଲାଗିବ ଆମ ପାଠ କେମିତି ପଡିବା ଖାଦ୍ୟ ଯେତିକି ପରିମାଣରେ ଗୋଟେ ଶିଶୁ ଗୋଟେ ପିଲା ଖାଇବା କଥା ସେତିକି ଆମେ ପରିମାଣରେ ଖାଇବା ତାପରେ ଆସିଲା ଗୃହ ତ୍ୟାଗୀ ପିଲାମାନେ ତମେ ଜାଣିଛ ମୁନି ଋଷି ମାନେ ଆଗେ ଯେଉଁମାନେ ଆଶ୍ରମରେ ଥିଲେ ଆମେ ଏଠି ଉପମାନଙ୍କ କଥା ଚିନ୍ତା କରିବା ଆରୁଣିଙ୍କ କଥା ଚିନ୍ତା କରିବା ସେମାନଙ୍କ ଗୁରୁମାନେ ସବୁ ବଣ ଜଙ୍ଗଲରେ ରହୁଥିଲେ ଆଉ ସେଇ ସମୟରେ ଯଦି ଗୋଟେ ଶିଶୁକୁ 4 ବର୍ଷ 4 ମାସ 4 ଦିନ ହେଇଯାଉଥିଲା ସେମାନେ ଯାଇକି ଗୁରୁଙ୍କ ଆଶ୍ରମରେ ତାଙ୍କୁ ଛାଡି ଦେଉଥିଲେ କାହିଁକି ତା ମାନେ ଗୃହଠାରୁ ତ୍ୟାଗ କରିକି ଯଦି ଗୋଟିଏ ଶିକ୍ଷାର୍ଥୀ ଶିକ୍ଷା ଲାଭ କରିବ ତାହେଲେ ସେ ଭଲ ବିଦ୍ୟାର୍ଥୀ ହେଇପାରିବ ତା ମାନେ ଆମେ ସେଇଠି ଟିଭି ଚାଲୁଥିବ ମା ସେଠି ରୋଷେଇ କରୁଥିବେ ରୋଷେଇ ଘର ବାସ୍ନା ଆସୁଥିବ ଏପଟେ ବାପା ହିସାବ କରୁଥିବେ ତାଙ୍କର ଫୋନ ଆସିଥିବ ସେଇଠି ଯଦି ଆମେ ପାଠ ପଢିବା କିଛି ତାର ମାନେ ରହିବ ନାହିଁ ଆମ ଘରର ପରିବେଶକୁ ସେଇଭଳି ଶାନ୍ତ ସରଳ ରଖିବା କୋଳାହଳମୟ କରିବା ନାହିଁ ସେଇଥିପାଇଁ ମୁନି ଋଷି ମାନେ ଯେତେବେଳେ ଆଶ୍ରମରେ ରହୁଥିଲେ ବିଦ୍ୟାର୍ଥୀ ମାନେ ସେଠି କଣ କରୁଥିଲେ ଖାଲି ପାଠ ପଢୁନଥିଲେ ଜଙ୍ଗଲର ହୋମ କାଠ ସଂଗ୍ରହ କରୁଥିଲେ ବହୁତ କାମ ଗୁରୁଙ୍କ ସେବା କରୁଥିଲେ ଏମିତି ବହୁତ କାମ କରୁଥିଲେ ସେଇମାନେ ତ ହେଇ ଜିତିଲେ ସମାଜରେ ସେଇମାନେ ଆରୁଣ ଉପମାନ ହେଇକି ଯୁଗ ଯୁଗକୁ ଆମ ପାଇଁ ସ୍ମରଣୀୟ ହେଇକି ରହିଛନ୍ତି ତେଣୁ ଏଭଳି ଆମ ଘରର ପରିବେଶ ସୃଷ୍ଟି କରିବା ଯେମିତିକି ଆମେ ସେଇଠି ମଧ୍ୟ ଗୁରୁକୁଳ ଆଶ୍ରମ ଆମେ ଉପଲବ୍ଧି କରିପାରିବା ଆମ ଭିତରେ ସଂସ୍କାର ଆସିବା ଦରକାର ଏଭଳି ଜ୍ଞାନ ଆମେ ହାସଲ କରିବା ଏଭଳି ଆମେ ବ୍ୟବହାର ଅନ୍ୟମାନଙ୍କୁ ଦେଖେଇବା ଆମ କଥାବାର୍ତ୍ତାରେ ଏଭଳି ମିଷ୍ଟଭାଷୀ ଆମେ ହେବା ଯେମିତି ସାରା ସମାଜ ଆମକୁ ମନେ ରଖିବ ଆଉ ଶୁଣିଥିବାରୁ ବହୁତ ବହୁତ ଧନ୍ୟବାଦ ଆଜି ପାଇଁ ରହିଲି ନମସ୍କାର
1: ଧନ୍ୟବାଦ ଲକ୍ଷ୍ମୀପ୍ରିୟା ଦିଦି ପିଲାମାନେ ଦିଦିଙ୍କ କଥାରୁ ତମେ ସବୁ କଣ ଶିଖିଲ ପିଲାମାନେ ଆଜିର ଅଧ୍ୟାୟରେ ଆମ ସହିତ ଯୋଡି ହେଇଛନ୍ତି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକର ପ୍ରିନ୍ସିପାଲ ମହୋଦୟ।

0: ନିରଞ୍ଜନ ସାହୁ।
1: ସାର୍, ଆମର ଏଇ ନୂତନ ପାଠ୍ୟ ପୁସ୍ତକକୁ ନେଇ ଆମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ ତରଫରୁ କି କି ପଦକ୍ଷେପ ମାନ ନିଆଯାଇଛି ଏବଂ ଆପଣ କିଭଳି ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି, ଦୟାକରି ସାର୍ ଟିକେ କୁହନ୍ତୁ।
2: ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଭାରତ ମସଲାର ଏହି ପ୍ରୟାସ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତେ ଜାଣିଥିବେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ପାଇଁ 2020 ମସିହାରେ ସାରା ଦେଶରେ ନୂତନ ଭାବରେ ପାଠ୍ୟପୁସ୍ତକ ପ୍ରଣୟନ କରାଗଲା। ଆମ ଓଡ଼ିଶାରେ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ ତରଫରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 55 ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି। ଏଥିରେ ପାଠ୍ୟକ୍ରମ ସହିତ ଖେଳ, ଯୋଗ, କଳା, ଧନ୍ଦାମୂଳକ ଶିକ୍ଷା ବିଷୟରେ ଗୁରୁତ୍ୱ ଦିଆଯାଇଛି। ତେଣୁ ପିଲାମାନେ ଶିକ୍ଷକମାନେ କିଭଳି ଭାବରେ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ପାଠ ପଢ଼ାଇବେ ସେଥିପାଇଁ ପାଠପଢ଼ା ଶୈଳୀ, କୌଶଳ ଏବଂ ନୂତନ ପାଠ୍ୟବସ୍ତୁ ଉପରେ ଆମର ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ତରଫରୁ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେଣୁ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ଭାବରେ ନୂତନ ଶୈଳୀରେ ପାଠ ପଢ଼ାଇବେ। ଓଡ଼ିଶା ସରକାରଙ୍କ ତରଫରୁ ଶିକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ପରିବର୍ତ୍ତନ କିପରି ଆସିବ ସେଥିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯିବ ତା ଉପରେ ଆମମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଆମେ ସମସ୍ତ ଶିକ୍ଷକମାନଙ୍କୁ ନୂତନ ଭାବରେ କିଭଳି ଭାବରେ ପାଠ ପଢ଼ାଇବେ ସେଥିପାଇଁ ଆମେ ତାଲିମ ଦେଉଛୁ। ସରକାରଙ୍କ ତରଫରୁ ନୂତନ କୌଶଳ ଏବଂ ଶିକ୍ଷଣ ସାମଗ୍ରୀ ଯଥା ଯଦୁପେଡ଼ି ଗୋଟେ ନୂତନ ଉଦ୍ଭାବନ କରାହେଇଛି ଏବଂ ଦିଆହେଇଛି ପ୍ରତି ସ୍କୁଲକୁ। ୟାକୁ ବ୍ୟବହାର କରିକି ଗଣିତ କିଟ୍, ୟାକୁ କେମିତି ବ୍ୟବହାର କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଆମେ ଯତ୍ନବାନ ଅଛୁ, ଆମେ ମଧ୍ୟ ବୁଲି ବୁଲି ବିଦ୍ୟାଳୟ ମାନଙ୍କରେ ଦେଖୁଛୁ ଠିକ ଭାବରେ ପାଠପଢା ହଉଛି କି ନାହିଁ। ପିଲାଟି ଯେତେବେଳେ ସ୍କୁଲରେ ରହୁଛି ସେତିକି ସମୟରେ ଶିକ୍ଷକ ମାନଙ୍କର ଦାୟିତ୍ୱ, କିନ୍ତୁ ଯେତେବେଳେ ଘରେ ରହୁଛି ସେତେବେଳେ ଅଭିଭାବକ ମାନଙ୍କର ଦାୟିତ୍ୱ ରହିଲା ପିଲା ପାଠ ପଢୁଛି କି ନାହିଁ ତାକୁ ଜଗିବା। ତେଣୁ ଏଇ ଯୋଉ ସମର ଲର୍ଣ୍ଣିଂ କ୍ୟାମ୍ପ କରାଗଲା, ଏ ବାବଦରେ ଭାରତ ମସଲା ଯେଉଁ ନୂତନ ପଦକ୍ଷେପ ନେଇଛନ୍ତି, ଏହା ଘରେ ଘରେ ସମସ୍ତ ଅଭିଭାବକମାନଙ୍କୁ ଏବଂ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରଥମ ପ୍ରଦର୍ଶନ କରିବ। ତେଣୁ ଅଭିଭାବକମାନଙ୍କୁ ଏତିକି କହିବି ଯେ ଆପଣଙ୍କ ପାଖରେ ପିଲାମାନେ ଯେତେବେଳେ ରହିଛନ୍ତି ସେତେବେଳେ ସେମାନେ କିପରି ଭାବରେ ପାଠ ପଢୁଛନ୍ତି ଏବଂ ବିଦ୍ୟାଳୟରେ ପାଠ ପଢାଗଲା, ଆପଣଙ୍କର ଦାୟିତ୍ୱ ପିଲା ପଢିଲା କି ନାହିଁ ତାକୁ ଜଗିବେ। ତେଣୁ ପିଲା ପଢିବା ଠାରୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଏଇଟା ବଡ କାମ। ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନେ ଏ କାର୍ଯ୍ୟ ନିଭାଉଛନ୍ତି, କିନ୍ତୁ ଆପଣମାନେ ପିଲାଙ୍କର ଆଗ୍ରହ ବୃଦ୍ଧି ପାଇଁ ନିଜର ସଫଳତା ଏବଂ ବିଫଳତାର କାହାଣୀ ଏବଂ ଆପଣଙ୍କ ଅଞ୍ଚଳରେ ଥିବା ସଫଳ ବ୍ୟକ୍ତିତ୍ୱଙ୍କ ବିଷୟରେ ପିଲାଙ୍କୁ ଜ୍ଞାନ ପ୍ରଦାନ କଲେ ପିଲାମାନେ ବର୍ତ୍ତମାନ ଏ ମୋବାଇଲ ଯୁଗରୁ କିଏ ଦୂରେଇ ରହିକି ପାଠ ପ୍ରତି ଆକୃଷ୍ଟ ହେବେ। ଏହି ସମର ଲର୍ଣ୍ଣିଂ କ୍ୟାମ୍ପରେ ପିଲାମାନେ ଖେଳ ସହିତ କିପରି ଭାବରେ ପାଠଠାରୁ ଦୂରେଇ ନଯିବେ ସେଥିପାଇଁ ଏହି ସମର ଭେକେସନରେ ବିଦ୍ୟାଳୟ ଭାବି ପାଠ ସହିତ ଯୋଗସୂତ୍ର ରଖିବା ପାଇଁ ଏ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ତାକୁ ଭାରତ ମସଲା ଭରତ ମଉସାଙ୍କ ଉପସ୍ଥାପନାରେ କିପରି ଭାବରେ ପିଲାମାନେ ଆଗକୁ ବଢ଼ିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଆଶା ରଖୁଛି, ଭାରତ ମସଲାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଏଇଭଳି ଭାବରେ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ରୋଷେଇ ଶାଳରୁ ବାହାରି ପିଲାଙ୍କ ପାଖରେ ଶିକ୍ଷାର ବାର୍ତ୍ତା ପହଞ୍ଚାଇ ଆହୁରି ଆମ ରାଜ୍ୟରେ ପିଲାମାନେ ଏବଂ ଅଭିଭାବକମାନେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ।
1: ଧନ୍ୟବାଦ ସାର୍। ହଁ ପିଲେ, ଗୋଟେ ସଭାରେ ସମୟ ଆମ ପାଇଁ କେତେ ମୂଲ୍ୟବାନ, ପିଲାମାନଙ୍କୁ କହୁଥିଲେ ସୁଲେଖିକା ସୁଷମା ପରିଜା ମହୋଦୟା। ମୁଁ ସେହି କଥାକୁ ରେକର୍ଡିଂ କରି ତମ ମାନଙ୍କ ପାଇଁ ଆଣିଛି।
3: ଭାରତ ମସଲାର ସ୍କୁଲ ଟାଇମ୍ ମୁଁ ଶୁଣୁଛି, ବହୁତ ଭଲ ଲାଗୁଛି। ପିଲାମାନଙ୍କ ପାଇଁ ଖୁବ ଉପାଦେୟ ଶିକ୍ଷା କିଛି ରହିଛି ଏଥିରେ, ପିଲାମାନଙ୍କ ପାଇଁ ବହୁତ ଶିଖିବାର କଥା ରହିଛି, ସେଥିପାଇଁ ଖୁବ ଖୁସି ଲାଗୁଛି। ମୁଁ ମଧ୍ୟ ପିଲାକୁ କିଛି କହିବାକୁ ଚାହୁଁଛି ଯେ ସମୟ ସବୁଠୁ ବଳବାନ, ସମୟଟା ଗୋଟେ ବେଗମତି ନଈ, କାହାରିକି ଅପେକ୍ଷା କରେ। ଯୋଉ କାମ ଆମେ କାଲି କରିବା ବୋଲି ଭାବିବା, ଯେମିତି ରାବଣ ଭାବିଥିଲା ଯେ ସେ ବହୁତ ସୁନା ରଖିଛି, ଗୋଟେ ସୁନାର ସେଢି ତିଆରି କରିଦବ ଚଢ଼ୁଛି, ତା ପାଖରେ ଶକ୍ତି ଥିଲା, ସାମର୍ଥ୍ୟ ଥିଲା, କିନ୍ତୁ ସେ ସମୟର ମୂଲ୍ୟ ବୁଝି ନେଇଥିଲା। ସେମିତି ଆମେ ଛୋଟିଆ ଉଦାହରଣ ଯେ ନେଇପାରିବା ଝୁଟି ପିଟିର, ଝୁଟି ପିଟି ଲାଙ୍ଗୁଳ ସବୁବେଳେ କହୁଥାଏ କାଲି କାଲି କାଲି କାଲି, କିନ୍ତୁ କେବେ କିଛି ସିଏ ତାକୁ ସଜାଡି ପାରେନି, ତା ଲାଙ୍ଗୁଡ଼ାରେ ଯୋଉଠି ବିପଦରେ ପଡିଲେ ଛିଡ଼ିଯାଏ। ସମୟ ହଉଛି ସବୁଠୁ ବଳବାନ। ଆମର ବଡ଼ ଲୋକମାନେ କହିଛନ୍ତି କାଲିର କାମ କର ଆଜି, ଆଜିର କାମ କର ଏବେ, ସମୟ ମୂଲ୍ୟ ବୁଝିବୁ ଯେବେ ବଡ ମଣିଷ ହୋଇବୁ ସେବେ। ପିଲାଏ

0: ସମୟ କଥା ତ ଶୁଣିଲ, ଏବେ ସମୟକୁ ଜଗି ରଖିକିରି କାମ କରିବ। ମୋତେ ଅଳସୁଆ ହବନି, ଛୁଟି ଦିନ ହଉଛି ବୋଲି କହିକି ରହିବ ନାହିଁ କି ସମୟକୁ ନଷ୍ଟ କରିବ ନାହିଁ, କାହିଁକି ନା ପୁଣି ସ୍କୁଲ ଖୋଲିଯିବ, ପାଠ ପଢି ନଥିବ, ତମେ ନିଜେ ହିଁ ହଇରାଣ। ସମୟର ମୂଲ୍ୟ ବୁଝିବ। ରହୁଛି ଆଜି ଏତିକି,
1: ଧନ୍ୟବାଦ ମ୍ୟାଡମ। ହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ହେଲେ ଅନିତା ରାଉତ ରାମଚଣ୍ଡୀ କଟକରୁ, ବଲଜିତ ମହାନ୍ତି ଖପୁରିଆ ମଧୁପାଟଣା କଟକରୁ ଏବଂ କାହ୍ନା ପ୍ରଧାନ ବରଗଡ଼ରୁ। ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ଅଭିନନ୍ଦନ। ପିଲାମାନେ ମନେ ରଖ ଆଜି ଅଧ୍ୟାୟର ପ୍ରଶ୍ନ, ପ୍ରଶ୍ନଟି ହେଲା, ଜଣେ ଭଲ ବିଦ୍ୟାର୍ଥୀ ହେବାକୁ ହେଲେ ତା ପାଖରେ କେଉଁ ପାଞ୍ଚଟି ଗୁଣ ରହିବା ଦରକାର। ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
2: ଶୁଣୁଥିଲେ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

0: किसी का इंतजार।
1: कौन है
0: वो जिससे मैं करती हूँ प्यार?

ଏଥରକ ମିସ୍ ହିଷ୍ଟ୍ରି କରିଛନ୍ତି ଜଲିଲ ଖାନ୍ ଆଣ୍ଡ ସିମରନ କଟକରୁ ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ସବୁ ଆର୍ଜେଏସ୍ ମାନଙ୍କୁ ଆକାଶବାଣୀ କଟକରୁ ଏବଂ ସ୍ପେଶାଲି ଡେଡିକେଟ୍ କରୁଛନ୍ତି ଟୁନା ଭାଇନା ବିଶ୍ୱଜିତ ଭାଇ ରାଜେଶ ନାୟକ ଗରିଫ ଖାନ୍ ଏବଂ ବାସନ୍ତୀ ଖଟୁଆ ଶହୀଦ ନଗର ଭୁବନେଶ୍ୱରଙ୍କୁ ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଏବଂ ଫ୍ରମ୍ ଦ ମୁଭି ଗ୍ୟାଙ୍ଗଷ୍ଟର ଏହି ସୁନ୍ଦର ଗୀତଟି ଗ୍ୟାଙ୍ଗଷ୍ଟରରୁ ପ୍ଲେ କରିଦେଉଛି ଆପଣଙ୍କ ପାଇଁ ଜୁବିନଙ୍କ କଣ୍ଠରେ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ ହେମନ୍ତ କୁମାର ମହାରଣା ଶୁଣିବା ପାଇଁ ଚାହିଁଛନ୍ତି ଝୁମକା ଟିକେ ତୁତ ହଲେଇ ଦେ ତାନସେନ ସିଂଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେବ ଏ ବ୍ୟୁଟିଫୁଲ ଗୀତଟି

କହିବୁ ତାହା କରିବି, ସିନେମା ଦେଖେଇ ନେବି, ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ ଖୁଆଇବି, ଯାହା ତୁ କହିବୁ ତାହା କରିବି, ସିନେମା ଦେଖେ।

0: है बत्तर सारी, हल तू तमार पारी, हल की है बत्तर सारी। झुमका टिके तू तो हले दे, रुम झुमकर टिके बजे दे।
1: ఏ బ్యూటిఫుల్ ఎవర్గ్రీన్ సహిత గీత సహిత ఆగుటి ఎవర్గ్రీన్ గీత చిత్తరంజన జనాంక కంఠరే శుణిబా పై చాహిచంతి ମାଣିକ ଆଲୋ ମାଣିକ ଶେଷ ଶ୍ରାବଣ ଚଳଚ୍ଚିତ୍ରର ଏହି ଗୀତ ଶୁଭ ସକାଳର ଶୁଭେଚ୍ଛା ସହିତ ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟିକୁ ଯାହାକୁ ଗାଇଥିଲେ ମହମ୍ମଦ ହବିବ ଏବଂ ଚିତ୍ତରଞ୍ଜନ ଜେନା ପ୍ରଫୁଲ୍ଲକରଙ୍କର ସଙ୍ଗୀତ ଏବଂ ଗୀତ ରଚନାରେ ଆସନ୍ତୁ ଶୁଣିବା ଏହି ଗୀତଟି ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଯାହାକୁ କରିଛନ୍ତି ସେ ହେଉଛନ୍ତି ସନ୍ତୋଷ ଭୋଇ ଦୁଧ୍ କା କର୍ଜ ଚଳଚ୍ଚିତ୍ରରୁ ପ୍ରହରାଜପୁର ପାଟଣା ସନ୍ତୋଷ ଭୋଇ ପ୍ରହରାଜପୁର ପାଟଣାରୁ ପଠାଇଛନ୍ତି ଏବଂ ତୁମ୍ହେ ଦିଲ୍ ସେ କେସେ ଜୁଦା କରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍।

ନେକ୍ସଟ ମେସେଜ କରିଛନ୍ତି ହ୍ୱାଟ୍ସଆପ୍ରେ ଆମକୁ ବିଶ୍ୱଜିତ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ମଧ୍ୟ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ। ପିଲାଦିନ କୋଉ ଖେଳ ବହୁତ ମନେ ପଡ଼େ ଆପଣଙ୍କୁ, ଏଇ ଟପିକ୍ଟି ରଖିଥିଲେ ଆଜି ଡାଇଲିନ ଲାଇଫ ଚିଟ୍ଚାଟ୍ରେ। ଶ୍ରୋତାମାନଙ୍କର ବହୁତ ସୁନ୍ଦର ଉପସ୍ଥାପନା, ବହୁତ ସୁନ୍ଦର ସୁନ୍ଦର ମତ, ଏବଂ ତା ସହିତ ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା, ଶୁଭକାମନା ଓ ଭଲ ପାଇବା। ହଁ, ଆଉ ତିନି ଦିନ ପରେ ରଜ, ତେଣୁ ରଜ ଉପଲକ୍ଷେ ଆପଣଙ୍କୁ ଏବଂ ସବୁ ଷ୍ଟାଫ ମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଦଉଛି। ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ରେ ଆମକୁ ଏଇ ଗୀତଟି ଶୁଣାଇଦେବେ ବୋଲି ଅନୁରୋଧ କରିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11, ସିଡିଏ କଟକରୁ। ହାଭ୍ ଏ ନାଇସ୍ ଡେ, ରହିଲୁ ନମସ୍କାର, ଗଡ୍ ବ୍ଲେସ୍ ୟୁ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏ ସୁନ୍ଦର ମେସେଜ ପାଇଁ। ଆପଣଙ୍କୁ ମଧ୍ୟ ହାଭ୍ ଏ ବ୍ୟୁଟିଫୁଲ ଡେ। ଶୁଣିବା ପାଇଁ ଯାଇଛନ୍ତି ଜାଇ ଫୁଲ ଚଳଚ୍ଚିତ୍ରରୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ନିଶି ବିଜନେ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଏଇ ଗୀତଟି, ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ମେସେଜ ଆସିକି ପହଞ୍ଚି ଯାଇଛି ଆମ ପାଖରେ, ଯାହାକୁ ପଠାଇଛନ୍ତି ଯାଜପୁରରୁ ଅର୍ଚ୍ଚିତା ମହାନ୍ତି। ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଲେଖିଛନ୍ତି, ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଆଲ୍ଲୁ ଅର୍ଜୁନଙ୍କର କୌଣସି ଗୋଟିଏ ଗୀତ। ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆଲ୍ଲୁ ଅର୍ଜୁନଙ୍କର ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ସାଥୀ ମେସେଜ ତ ବହୁତ ଗୁଡ଼ିଏ ଆସିଛି, କିନ୍ତୁ କଣ କରିବା ସମୟରେ ଏଇ ଯୋଉ ସ୍ୱଳ୍ପତା, ସେଥିପାଇଁ ଆପଣମାନଙ୍କ ପାଇଁ ସବୁବେଳେ ଆମର ମନ ଦୁଃଖ ହେଉଛି। ଅନେକ ଜଣଙ୍କର ମେସେଜେସ୍, ମୁଁ ଚାହିଁକି ବି ମୋର ବହୁତ ଫେଭରେଟ୍ ଫେଭରେଟ୍ ଗୀତ ବାଜିବା ପାଇଁ ରିକ୍ୱେଷ୍ଟ ଆସିଛି, କିନ୍ତୁ ସମୟର ସ୍ୱଳ୍ପତା କାରଣରୁ ବାଜିପାରୁନି। ଆମକୁ ଆଜି ମେସେଜ କରିଥିଲେ ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ କରିଥିଲେ ଆମକୁ ଆଜି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ, ନାତି ଗୁଗୁଲା, ସିପୁ ପପୁ, ଦୀପୁ ଖୁସି, ଲୁସି ମିତା ଉନିଆ। ଆମକୁ ମେସେଜ କରିଥିଲେ ଆଜି ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ। ମେସେଜ କରିଥିଲେ ମଞ୍ଜୁବଳା ପାତ୍ର, ଅସରଳା ପିଚୁକୁଡ଼ି ଖୋର୍ଦ୍ଧାରୁ। ମେସେଜ କରିଥିଲେ ରମେଶ ଚନ୍ଦ୍ର ସାହୁ ଆଉଖମା, ଭାପୁର ଢେଙ୍କାନାଳରୁ। ମେସେଜ କରିଥିଲେ ଆମକୁ ଟୁକୁ, ମିକି, ଟିକି, ଶିବାନୀ ମାଣିଆବନ୍ଧ ବଡମ୍ବାରୁ, ପ୍ରେମଜୀ କମ୍ୟୁନିକେସନରୁ ସିଡିଏ କଟକରୁ ପ୍ରେମଜୀ ଭାଇ। ମେସେଜ କରିଥିଲେ ନରଗୁଡ଼ା ଛତିଶଗଡ଼ରୁ ମହାରାଜ, କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମଣୀ ଦେବନ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ। ଆମକୁ ମେସେଜ କରିଥିଲେ ଚଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମେହେତୋ, କଳ୍ପନା ମେହେତୋ, ମନୋରମା ମେହେତୋ, ମନମୋହିନୀ ମେହେତୋ, ଦୀନବନ୍ଧୁ ମେହେତୋ। ହମ ସଭିକୋ କାର୍ଯ୍ୟକ୍ରମ ବେହଦ ହି ଅଚ୍ଛା ଲଗ ରହା ହେ, ଏକ ଗାନା କୋଇ ଭି ଫିଲ୍ମ କା ସୁନା ଦିଜିଏଗା, ଜରୁର ଆପକେ ଲିଏ ତୋ ସୁନା ଦିଜିଏଗା, ଲାଷ୍ଟ ଗାନା ଆପକେ ଲିଏ ସୁନା ଦେଙ୍ଗେ ହମ। ଔର ଆମକୁ ମେସେଜ କରିଥିଲେ ହିତେନ୍ଦ୍ର ଦାସ ଆସାମରୁ, ମେସେଜ କରିଥିଲେ ଆମକୁ ପୂଜା ମାମୁନି, ବିଜୟ କୁମାର ଦାସ, ସସ୍ମିତା ଦାସ, ମାନସିଂପୁର ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ। ଆମକୁ ମେସେଜ କରିଥିଲେ ଝାଡ଼ଖଣ୍ଡରୁ ବାବୁ ସୁମ୍ବାଇ ଗାଁ ସେ, ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଓର ଦେବେନ୍ଜୀ। ମେସେଜ କରିଥିଲେ ଆମକୁ ଭରତ ଚନ୍ଦ୍ର ନାୟକ ସିଡିଏ କଟକରୁ। ଅନେକ ଗୁଡ଼ିଏ ଏସ୍ଏମ୍ଏସ୍ ରହିଯାଇଛି, ଅନେକ ଗୁଡ଼ିଏ ମେସେଜ ରହିଯାଇଛି। ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି, ବାଙ୍କି କଲେଜ କଟକରୁ ମେସେଜ କରିଥିଲେ ଆମକୁ। ତେବେ ସାଥୀ, ବର୍ତ୍ତମାନ ଯେଉଁ ଗୀତଟି ଆପଣମାନଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିକି ବଜେଇ ଦେଉଛି, ଶୁଣିବା ପାଇଁ ଚାହିଁଥିଲେ ସନ୍ଧ୍ୟାରାଣୀ ସୁତାର, ମଠ ସାହି ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ, ଫ୍ରମ୍ ଦ ମୁଭି ଆରାଧନା, ଏବଂ ଆଉ ଗୋଟିଏ ସୁନ୍ଦର ମେସେଜ ଯାହାକୁ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ। ବିଶ୍ୱଜିତ ବାବୁ ନମସ୍କାର, ଆଜିର ଡାଇଲିନ୍ କାର୍ଯ୍ୟକ୍ରମ ଚମତ୍କାର ଥିଲା। କ୍ରୀଡ଼ା କସରତ ହେଉ ଅଥବା ଜୀବନ ଚର୍ଯ୍ୟାର ଖେଳ, ଜିତାପଟ ନେବା ଧୈର୍ଯ୍ୟର ଆବଶ୍ୟକତା ନିତ୍ୟାନ୍ତ, ଜିତାପଟ ନେବା ପାଇଁ ଧୈର୍ଯ୍ୟର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ। ମୁଁ ପିଲାବେଳେ ବହୁଳ ପରିମାଣରେ କ୍ରିକେଟ୍ ଖେଳୁଥିଲି, ଏବେ ବି ଆମ ସାହି ପିଲାମାନଙ୍କ ସହିତ କାଭା ନାଇଟ୍ କ୍ରିକେଟ୍ ମ୍ୟାଚ୍ ଖେଳେ, କିନ୍ତୁ ଆଗ ଭଳି ଆଉ ଫର୍ମ ନାହିଁ, ଖାଲି ପିଲାମାନଙ୍କ ଖୁସିରେ ସାମିଲ ହୁଏ ଆଉ। ଆଜିଠାରୁ ଫିଫା ୱାର୍ଲ୍ଡ କପ୍ ଆରମ୍ଭ, ସବୁ ଫୁଟବଲ ପ୍ରେମୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ ଆନନ୍ଦର କଥା ମଧ୍ୟ ଲେଖିଛନ୍ତି। ଏହି ଦୁଇଟି ଗୀତ ସହିତ ମତେ ଆପଣମାନଙ୍କୁ କହିବା ପାଇଁ ପଡ଼ିବ ବିଦାୟ, କିନ୍ତୁ ଆସିଗଲେଣି ଆର୍ଜି ମୋନାଲିସା, ଆପଣମାନଙ୍କ ସହିତ ରହିବେ ସୁରିଲା ଆଫ୍ଟରନୁନ୍ର ସଫର ତକ୍, ଆଉ ଆପଣମାନଙ୍କୁ ଶୁଣେଇବେ ବ୍ୟୁଟିଫୁଲ ଟ୍ରାକ୍ସ, କହିବେ ମନ ଛୁଆଁ କିଛି କଥା, କିନ୍ତୁ ମ୍ୟୁଜିକାଲ ହମସଫର ବିଶ୍ୱଜିତକୁ ନେବାକୁ ପଡ଼ିବ ବିଦାୟ। ରହିଲି ସାଥି, ପୁଣି ଥରେ ଆସିବି, ଆପଣମାନଙ୍କୁ ଶୁଣେଇବି ଗୀତ, କହିବି ଅନେକ କଥା। ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ, ନମସ୍କାର।

1991 ମସିହାରେ ଫୁଲ ଓର କାଣ୍ଟେ ଫିଲ୍ମରୁ ତାଙ୍କର ଫିଲ୍ମ ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ଦୁଇଟି ବାଇକ୍ ଉପରେ ଛିଡ଼ା ହୋଇ ଏଣ୍ଟ୍ରି ଆଜି ମଧ୍ୟ ଦର୍ଶକଙ୍କ ମନରେ ପୁରା ସତେଜ ହୋଇ ରହିଛି। ଏ ଫିଲ୍ମ ପରେ ସେ ଅନେକ ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଗଲେ। ତାଙ୍କର ଫିଲ୍ମ ଜଖମ୍, ଗୋଲମାଲ, ଜାନ୍, ଦିଲ୍ ଚଲେ, ଇଶ୍କ, ସିଙ୍ଗମ, ବିଛପତ, ହମ୍ ଦିଲ୍ ଦେ ଚୁକେ ସନମ, ପ୍ୟାର ତୋ ହୋ ନାହିଁ ଥା ଭଳି ଗୋଟେ ପରେ ଗୋଟେ ଫିଲ୍ମରେ ତାଙ୍କର ଆକ୍ଟିଂ ଦର୍ଶକଙ୍କୁ ହସେଇଛି, କନ୍ଦେଇଛି ଆଉ ଭାବିବାକୁ ମଧ୍ୟ ବାଧ୍ୟ କରିଛି। ତେବେ ସାଥୀ, ଆଗକୁ ତ କଥାବାର୍ତ୍ତା ଜାରି ରହିବ ତାଙ୍କ ବିଷୟରେ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଆଉ ଗୋଟିଏ ସୁନ୍ଦରସା ଗାନା। ତେବେ ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଆଉ ତ ରେଜଲ୍ଟ ହେଉଛି ସିନେ ଜଗତର ସବୁଠାରୁ ଶ୍ରେଷ୍ଠ ସମ୍ମାନ ମାନେ ଆୱାର୍ଡ। ତେବେ ସେ ଅନେକ ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି, କେବେ ବେଷ୍ଟ ଆକ୍ଟର ତ ପୁଣି କେବେ ଭିଲନ ପାଇଁ। କେବଳ ସେତିକି ନୁହେଁ ସାଥୀ, ନ୍ୟାସନାଲ ଆୱାର୍ଡ, ଇଣ୍ଟରନ୍ୟାସନାଲ ଆୱାର୍ଡ ଏବଂ 2016 ସେ ଜିତିଥିଲେ ପଦ୍ମଶ୍ରୀ ଆୱାର୍ଡ। ସତରେ ସାଥୀ, ପ୍ରତ୍ୟେକ ଚରିତ୍ରକୁ ବହୁତ ନିଖୁଣ ଭାବରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ସେ ଖାସ୍ ସ୍ଥାନ ବନେଇଛନ୍ତି।

ସଫଳତା ପୁରସ୍କାର ଆଉ ଖ୍ୟାତିର ଶିଶୁରେ ଥିଲେ ମଧ୍ୟ ଅଜୟ ଦେବଗନ ସବୁବେଳେ ସରଳ ଆଉ ନମ୍ର ଥିଲେ। ପରିବାରକୁ ପ୍ରାଥମିକତା ଦେବା, ନିଜ କାମକୁ ଭଲ ପାଇବା, ଏସବୁ ଗୁଣ ତାଙ୍କୁ ଟିକେ ଖାସ ଆଉ ଟିକେ ସ୍ୱତନ୍ତ୍ର ବନାଏ। ତାଙ୍କ ଲାଇଫ୍ ଷ୍ଟୋରି ଆମକୁ ଶିଖାଏ ଯେ ଜୀବନର ରାସ୍ତା ଯେତେ ବି କଠିନ ଥାଉ ନା କାହିଁକି, କିନ୍ତୁ ଆଗକୁ ବଢ଼ିବା ହିଁ ସକ୍ସେସ। ତେବେ ସାଥୀ, ଏ ଥିଲା ଅଜୟ ଦେବଗନଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହୋଇଯାଇଛି କଳାକାର ଶୋକୁ ଏଇଠି ରଖୁଛି।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

टक भी ट्यून भी सब किसी गोटे सोरे फुल ऑन मस्ती फुल अप एंटरटेनमेंट ओनली ऑन किसी कथा किसी गीत अच्छी मो नलिसा आपण तेबे साथी आज आम ढेर सारा कथा हवा गीत शुणा कथा किसी गीत ଏଠାରେ କଥା ହେଉଛି ମନର ଗୀତ ହେଉଛି ଭାବର ଆଉ ଭାବନା ହେଉଛି ସେଇ ଅଦୃଶ୍ୟ ସୂତା ଯାହା ଆମକୁ ଆପଣଙ୍କ ସହ ଯୋଡ଼ି ରଖିଛି ତେବେ ସାଥୀ ଆମ ଜୀବନରେ ଯେତେ ବି କଥା ଅଛି କିଛି କଥା ହସ ଆଣେ ଆଉ କିଛି ଭାବନା ଭରି ରହିଥାଏ କହିଲେ ହଁ ସାଥୀ ଭାବନା ମନ ପଡ଼ିଯାଏ ଆଉ ସେହି ନିରବ କଥା ମନ ଯେତେବେଳେ ଗୀତର ରୂପରେ ଆମ ପାଖକୁ ଆସେ ନା ସେବେ ହୃଦୟ କୁହେ ହଁ ଏଇ ତ ମୋ କଥା ତେବେ ପହଞ୍ଚେଇ ଦଉଛି ହୃଦୟର ଗୀତ ଆପଣଙ୍କ ପାଖରେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ।

କଥା କୁହୁକ ଭଳି ଆମ ମନକୁ କେବେ ନା କେବେ ହାତ ଧରି ନେଇଯାଏ। କୋଉଠି ସ୍ମୃତିର ତାଜମହଲ ଗଢେ ତ କୋଉଠି ମନ କହିଲା ହସ, ତ କୋଉଠି ଅପେକ୍ଷା ପୁଣି କୋଉଠି ବିରହର ଯନ୍ତ୍ରଣା। ତେବେ ସାଥୀ ସବୁଠି କଥା କୁହେ ହୃଦୟର ଭାବ, ଯେପରି ଯେପରି ହାଲକା ପବନ କହିନଥିବା କଥାକୁ ଆମ କାନରେ କହିଦିଏ, ଟିକେ ରୁହ ଅନୁଭବ କର, କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସୁନ୍ଦର। ତେବେ ଚାଲନ୍ତୁ ନା ଏହି ସୁନ୍ଦର ମୁହୂର୍ତ୍ତକୁ ଭାବନା ସାଗରରୁ ଟିକେ ଅଟକେଇ ଶୁଣିନବା ଏହି ଗୀତଟି। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ୍।

କଥା ଗପି ସାରିଲେଣି, କଥାର କୁହୁ କହିଥାଏ ଆଉ ସେ କୁହୁ କରେ ଗୀତ ଆମ ମନକୁ ଶାନ୍ତ କରେ ଆଉ ସମୟ ଆମକୁ ନିଜ ମନ ସହ କଥା କହିବା ଶିଖାଏ। ଏଇ ଦେଖୁନାହାନ୍ତି ସମୟ କଥା କହୁ କହୁ ସମୟ କେତେବେଳେ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ସାଥୀ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ଶୋକୁ ଏଇଠି ରଖୁଛି।

0: ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ନିଜର କଥାର ମିଠାପଣରେ ଅନ୍ୟମାନଙ୍କୁ ମଧ୍ୟ ଖୁସି କରାନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: फ्रीडम फाइटर्स की कहानियां दिखाएंगे दूरदर्शन पर हर रविवार सुबह 11 बजे। क्रिश, ट्रिश और बाल्टी बॉय।
2: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଯାହା ଖବରେ ତୋଳି ମରୁଡ଼ି ନହିଁ ଜାତି।
4: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी, सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर,
3: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।